ଥର ଶିଳ୍ପୀ ଆକାଶବାଣୀ କଟକ କେନ୍ଦ୍ରର ଶିଳ୍ପୀମାନ ଗୀତଟିକୁ ଲେଖିଛନ୍ତି ଚକ୍ରଧର ସାହୁ।

ଆପଣମାନେ ଶୁଣିଥିଲେ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଆକାଶବାଣୀ ଭବାନୀପାଟଣା, ଏଥର ଶୁଣନ୍ତୁ କାର୍ଯ୍ୟକ୍ରମ ଚେତନା ଚିନ୍ତନ। ଉପସ୍ଥାପନା ଡକ୍ଟର ଶାନ୍ତନୁ କୁମାର ରଥ।

ଭକ୍ତି ମାର୍ଗରେ ଷଷ୍ଠ ଉପାୟଟି ହେଉଛି ବନ୍ଦନ। ବନ୍ଦନର ଅର୍ଥ ହେଉଛି ପ୍ରଣାମ। ଭଗବାନଙ୍କର ଶ୍ରୀଚରଣରେ ଶ୍ରଦ୍ଧା ଏବଂ ଭକ୍ତିପୂର୍ବକ ପ୍ରଣାମ କରିବା ହେଉଛି ବନ୍ଦନ ଭକ୍ତି। ଭଗବାନଙ୍କୁ ପ୍ରଣାମ କରିବାର ମହତ୍ତ୍ୱ କ'ଣ ତାହା ପାଣ୍ଡବ ଗୀତାରେ କୁହାଯାଇଛି। ଏକୋପି କୃଷ୍ଣସ୍ୟ କୃତ ପ୍ରଣାମ ଦଶାଶ୍ୱମେଧା ବଭୃତେନ ତୁଲ୍ୟଃ ଦଶାଶ୍ୱମେଧି ପୁନରେତି ଜନ୍ମ କୃଷ୍ଣ ପ୍ରଣାମୀ ନପୁନର୍ତ୍ତବାୟ। ଏହାର ଅର୍ଥ ହେଲା, ଭଗବାନ ଶ୍ରୀକୃଷ୍ଣଙ୍କୁ ଥରେ ମାତ୍ର ପ୍ରଣାମ କରିବା ଦଶଟି ଅଶ୍ୱମେଧ ଯଜ୍ଞ ଶେଷରେ କରାଯାଉଥିବା ସ୍ନାନ ସହିତ ସମାନ। ଏହି ଦଶ ଅଶ୍ୱମେଧ ଯଜ୍ଞ କରିବା ଲୋକର ପୁନର୍ଜନ୍ମ ଅଛି, କିନ୍ତୁ ଭଗବାନଙ୍କୁ ପ୍ରଣାମ କରିଥିବା ଲୋକର ପୁନର୍ଜନ୍ମ ନାହିଁ, ତାହାର ମୁକ୍ତି ହୋଇଯାଏ। ଏହି କଥାଟିକୁ ଆଉ ଟିକିଏ ସରଳ ଭାବରେ ବୁଝିବା। ପ୍ରଥମ କଥା ହେଲା, ଭାବ ନଥିଲେ ଭକ୍ତି ଆସିବ ନାହିଁ, ଏବଂ ଭକ୍ତି ନ ଆସିଲେ ଜଣେ ବନ୍ଦନା କରିପାରିବ ନାହିଁ। ଏହି ବନ୍ଦନାରେ ମଧ୍ୟ ଭଗବାନଙ୍କର ରୂପର ବନ୍ଦନା କରାଯାଏ, ଗୁଣର ବନ୍ଦନା କରାଯାଏ। ଏ ବନ୍ଦନା କାହାକୁ କରାଯିବ, କେଉଁ ଆଧାରରେ ବି କରାଯିବ, ଏଥିପାଇଁ ଗୋଟିଏ ରୂପ ଦରକାର। ତେଣୁ ପ୍ରଥମେ ଭଗବାନଙ୍କର ଗୋଟିଏ ରୂପ କଳ୍ପନା କରାଯାଏ, ଏବଂ ସେହି ରୂପକୁ ବର୍ଣ୍ଣନା କରି ତାଙ୍କର ବନ୍ଦନା କରାଯାଏ। ବନ୍ଦନାଟିରେ ଗୁଣଗାନ ବା ପ୍ରଶଂସା ଗାନ କରାଯାଏ ଭଗବାନଙ୍କର, ଏବଂ ତାରି ମାଧ୍ୟମରେ ତାଙ୍କ ନିକଟରେ ନିଜକୁ ସମର୍ପଣ କରି ତାଙ୍କର କୃପା ଭିକ୍ଷା କରାଯାଏ। ସେ ରାମ, କୃଷ୍ଣ, ବ୍ରହ୍ମା, ବିଷ୍ଣୁ, ଶକ୍ତି, ସରସ୍ୱତୀ ଯିଏ ବି ହୁଅନ୍ତୁ, ତାଙ୍କରି ଯେଉଁ ରୂପ ଆମେ କଳ୍ପନା କରିଛୁ ଏବଂ ସେମାନଙ୍କର ଯେଉଁ ଗୁଣ ପୁରାଣ ଶାସ୍ତ୍ରମାନଙ୍କରେ ବର୍ଣ୍ଣନା କରାଯାଇଛି, ତାକୁ ହିଁ ଆମେ ବନ୍ଦନା କରୁଛୁ। ସମସ୍ତଙ୍କ ପାଖରେ ହୁଏତ ଭାବ ଅଛି, କିନ୍ତୁ ସମସ୍ତେ ତାକୁ ଠିକ୍ ଭାଷାରେ ପ୍ରକାଶ କରିପାରନ୍ତି ନାହିଁ। ତେଣୁ କବିଟିଏ ନିଜ ଭାବକୁ ଭାଷା ଦେଇ ବନ୍ଦନାଟିଏ ରଚନା କରେ, ତାକୁ ଦେଖି ଅନ୍ୟମାନେ ତାକୁ ଗାନ କରି ନିଜର ଭକ୍ତିଭାବକୁ ବ୍ୟକ୍ତ କରନ୍ତି, ପ୍ରକାଶ କରନ୍ତି। ବହୁ ଭକ୍ତ କବି ଏଭଳି ଅସଂଖ୍ୟ ବନ୍ଦନା ବିଭିନ୍ନ ଭାଷାରେ ରଚନା କରିଯାଇଛନ୍ତି। ସେଗୁଡ଼ିକୁ ହିଁ ଆମେ ବିଭିନ୍ନ ଦେବଦେବୀଙ୍କ ଆଗରେ ବୋଲୁଛୁ,

ଅନେକ ସମୟରେ ତାକୁ କିଏ ଲେଖିଛନ୍ତି ଆମେ ଜାଣିନାହୁଁ, କିନ୍ତୁ ଶୁଣିଛୁ ଅନ୍ୟମାନଙ୍କ ପାଖରୁ। ସେହି ବନ୍ଦନାଟି ମାଧ୍ୟମରେ ଆମର ଭକ୍ତି ପ୍ରକାଶ ପାଇବ ବୋଲି ଭାବି ଆମେ ତାକୁ ଠାକୁରଙ୍କ ଆଗରେ ଗାଉଛୁ। ଅନେକ ଦେବଦେବୀ ପୀଠରେ ଏମିତି ଅନେକ ସଂସ୍କୃତ ବନ୍ଦନା ଏବଂ ଆମ ମାତୃଭାଷାରେ ବନ୍ଦନା ଆମ କାନରେ ପଡ଼େ। ଅନେକ ଲୋକ ବିଭୋଳିତ ହୋଇ ସେଗୁଡ଼ିକୁ ଗାଉଥାନ୍ତି, କିଏ କଦାଚିତ୍ କାଳିନ୍ଦୀ, କିଏ ଶରଣାଗତ ଦିନାର୍ଥ ପରିତ୍ରାଣ ପରାୟଣୀ, କିଏ ବା କିଶ ବାହୁନି ବି ଚୂଳକୁ, ଏ ପ୍ରକାର ବନ୍ଦନା ସବୁ ଗାଉଥାନ୍ତି। ଏପରିକି ଭଗବାନଙ୍କୁ ଅରୂପ ଅଣାକାର ବୋଲି ଯେଉଁମାନେ ବିଚାରିଛନ୍ତି ସେମାନେ ମଧ୍ୟ ତାଙ୍କୁ

0: ଦିନାର୍ଥ ପରିତ୍ରାଣ ପରାୟଣୀ, କିଏ ବା କିସ ବାହୁନୀ ବି ଚୂଳକୁ, ଏ ପ୍ରକାର ବନ୍ଦନା ସବୁ ଗାଉଥାନ୍ତି। ଏପରିକି ଭଗବାନଙ୍କୁ ଅରୂପ ଅଣାକାର ବୋଲି ଯେଉଁମାନେ ବିଚାରିଛନ୍ତି, ସେମାନେ ମଧ୍ୟ ତାଙ୍କୁ ଶୂନ୍ୟ ସ୍ୱରୂପ ଭାବରେ କଳ୍ପନା କରି ତାଙ୍କର ବନ୍ଦନା କରିଛନ୍ତି। ରୂପରେଖ ନାହିଁ ହେ ଶୂନ୍ୟ ଦେହି, ବିଜେ ଅଛ କାହିଁ। ଶୂନ୍ୟରୁ ଖସିଲା ପବନ ମିଶିଲା ନିରାକାରେ ହେଲା ଠୁଳ, ଠୁଳରୁ ଶୂନ୍ୟ, ଶୂନ୍ୟରୁ ପରମ ଅଣାକାର ହେଲା ମୂଳ। ଭଲା ପଚାରିଲୁ ଗୁପ୍ତ ସନ୍ଧି, ଶୂନ୍ୟ ପୁରୁଷ ଶୂନ୍ୟ ଘରେ ବନ୍ଦୀ। ଏମିତି କେତେ ଯେ ଶୂନ୍ୟ ଭଜନ ରଚନା ହୋଇଛି ତାର ସଂଖ୍ୟା କରିହେବ ନାହିଁ। ଏସବୁର ଉଦ୍ଦେଶ୍ୟ ହେଉଛି ଭଗବାନଙ୍କୁ ବନ୍ଦନା କରିବା। ଆମର ମଧ୍ୟଯୁଗରେ ଯେତେ କବି କାବ୍ୟ କବିତା ରଚନା କରୁଥିଲେ, ସମସ୍ତେ ପ୍ରଥମେ ବନ୍ଦନା କରୁଥିଲେ ଭଗବାନଙ୍କୁ। ସାହିତ୍ୟ କର୍ମଟି ଏକ ପବିତ୍ର ଏବଂ ସାରସ୍ୱତ କର୍ମ ହୋଇଥିବାରୁ ତାକୁ ପ୍ରଥମେ ଭଗବାନଙ୍କ ପାଖରେ ବନ୍ଦନା କରି ଆରମ୍ଭ କରାଯାଉଥିଲା। କବି ଉପେନ୍ଦ୍ର ଭଞ୍ଜ ତାଙ୍କ ବୈଦେହୀଶ ବିଳାସ କାବ୍ୟର ଆରମ୍ଭରେ ଲେଖିଛନ୍ତି, ବନ୍ଦଇ ଦିନ ବାନ୍ଧବ ହରି ଯେତମ ଚକ୍ର ଖଣ୍ଡନକାରୀ। ମଧ୍ୟଯୁଗୀୟ ସମସ୍ତ କାବ୍ୟମାନଙ୍କ ଆରମ୍ଭରେ ନିଶ୍ଚୟ ଥିବ ବନ୍ଦଇ ନମଇ ଇତ୍ୟାଦି। ନିଜ ଲେଖା ହେଉ ବା ଅନ୍ୟର ଲେଖା ହେଉ, ବନ୍ଦନାଗୁଡ଼ିକ ଗାନ କଲେ ଅନ୍ତରରେ ଏକ ପବିତ୍ର ପୁଲକ ଜାତ ହୁଏ। ସେଗୁଡ଼ିକ ଭିତରେ ଲୁଚି ରହିଥିବା ଭାବଗୁଡ଼ିକ ଅନ୍ତରକୁ ଉଦ୍ରେକ କରନ୍ତି, ଏକ ବିହ୍ୱଳ ଭାବ ଆସେ। ତେଣୁ ତଲ୍ଲୀନ ଭାବରେ ବନ୍ଦନା କଲେ କିଛି ଐଶ୍ୱରିକ ଉପଲବ୍ଧି ହୁଏ ବୋଲି ସାଧୁସନ୍ଥମାନେ କହିଛନ୍ତି। ଭଗବାନଙ୍କୁ ପ୍ରଣାମ କରିବା କାର୍ଯ୍ୟଟି ସହିତ ଯେଉଁ ଭାବାତ୍ମକ ପ୍ରକାଶ ଆମ ଭିତରୁ ବାହାରି ଆସେ, ତାହା ହିଁ ବନ୍ଦନା। ଏପରିକି ଅନେକ ଏତେ ବିହୋଳିତ ହୋଇଯାଆନ୍ତି ଯେ ସେମାନଙ୍କ ଆଖିରୁ ଲୁହ ବୋହିଆସେ, ଆଖି ଲୁହରେ ହୋଇଯାଏ ଠାକୁରଙ୍କର ବନ୍ଦାପନା। ଏଇଥିପାଇଁ ଭକ୍ତି ମାର୍ଗରେ ବନ୍ଦନାର ଏତେ ମହତ୍ତ୍ୱ ଅଛି।
1: ଆପଣମାନେ ଶୁଣୁଥିଲେ କାର୍ଯ୍ୟକ୍ରମ ଚିତ୍ତନ ଚିନ୍ତନ, ଉପସ୍ଥାପନା କଲେ ଡକ୍ଟର ଶାନ୍ତନୁ କୁମାର ରଥ। ଆକାଶବାଣୀ ଭବାନୀପାଟଣା, ଏଥର ଶୁଣନ୍ତୁ ଅତିପୁରୀ ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ୍ ଭାଗବତ।

ଲୋଭୀ ଓ ଯକ୍ଷବିତ୍ତ ମଣିଷର ସଞ୍ଚିତ ଅର୍ଥ ଅପରଲୋକ ଭୋଗ କରିବ। ଲୋଭ ଓ ଅତିରିକ୍ତ ସଞ୍ଚୟ ଅନୁଚିତ। ମଣିଷର ଜିହ୍ୱା ଲାଳସା ସର୍ବବିଧ ଅନିଷ୍ଟର କାରଣ। ଏହାପରେ ପିଙ୍ଗଳା ନାମ୍ନୀ ଦେହଜୀବୀଠାରୁ ଅବଧୂତ ଯାହା ଶିକ୍ଷା କରିଛନ୍ତି ତାହା କହିଛନ୍ତି। ଏକଦା ପିଙ୍ଗଳା ଧନବାନ ଯୁବକର ଅପେକ୍ଷାରେ ନିଦ୍ରାଶୂନ୍ୟ ହୋଇ ଅର୍ଦ୍ଧରାତ୍ର ଅତିବାହିତ କରିଛି। ଅବଶେଷରେ ତାହାର ଅର୍ଥଚିନ୍ତା ଓ ପାପଚିନ୍ତାରୁ ସୁଖପ୍ରଦ ପରମ ବୈରାଗ୍ୟ ଉପସ୍ଥିତ ହୋଇଛି।

ଆପଣମାନେ ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ୍ ଭାଗବତ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ସମ୍ବଲପୁରୀ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ, ଏବଂ ପରେ ପରେ ଶୁଣିପାରିବେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଉଦ୍ଘାଟନ କରିକିରି କହିଛନ୍, ଏ ଦୁଇ ବିଷଜରୀ ଓଡ଼ିଶା ନୀଳ ଅର୍ଥନୀତିର ମୁଖ୍ୟ କେନ୍ଦ୍ର ହେବା। ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ଏତକା ମାଛ ଧରା ଆଉ ରପ୍ତାନୀ ସୁଯୋଗ ତିଆରି କରିବାର ସତେ ଚିଙ୍ଗୁଡ଼ି ମିଶନ ଜରିଏ ଇ ଚାସ୍ତି ଉତ୍ପାଦନ ବଢ଼ିଛି। ଇଟା ଲାଖ ଲାଖ ମତ୍ସ୍ୟଜୀବୀଙ୍କ ଜୀବିକାକେ ସଶକ୍ତ କରିଛେ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍।
1: ଆମେ ଏଇ ଦୁଇଟି ମିଶନ ଆଣିବା ଦ୍ୱାରା ଆମର ଯେଉଁ ଲକ୍ଷ୍ୟ ରହିଛି, ଯେ ପ୍ରିୟ ପ୍ରଧାନମନ୍ତ୍ରୀ, ପ୍ରିୟ ମୁଖ୍ୟମନ୍ତ୍ରୀଙ୍କର, ଯେ ଆମେ 2036 ସୁଦ୍ଧା ଓଡ଼ିଶାରେ 25,000 କୋଟି ଟଙ୍କାର ସାମୁଦ୍ରିକ ମାଛ ଆମେ କେମିତି ରପ୍ତାନୀ କରିବା, ତାହା ପାଇଁ ଆଜି ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି। ଏବଂ ଏଇ ଦୁଇଟି ମିଶନ ହେବା ଫଳରେ ଆମେ ଯେଉଁ ଆଗରୁ ବ୍ୟାକେଷ୍ଟ ୱାଟର ଆମେ 2 କିଲୋମିଟର ପର୍ଯ୍ୟନ୍ତ ତାକୁ ବ୍ୟବହାର କରୁଥିଲେ, କିନ୍ତୁ ବର୍ତ୍ତମାନ ମାନ୍ୟବର ମୁଖ୍ୟମନ୍ତ୍ରୀ ତାକୁ କ୍ୟାବିନେଟରେ ମଧ୍ୟ ଅନୁମୋଦନ କରିଛନ୍ତି। ଆମେ 10 କିଲୋମିଟର ପର୍ଯ୍ୟନ୍ତ ବ୍ୟାକେଷ୍ଟ ୱାଟର ବା ଯେଉଁ ଖାରି ଜଳରେ ଆମେ ଚିଙ୍ଗୁଡ଼ି ଚାଷ କରିପାରିବା।
0: କାର୍ଯ୍ୟକ୍ରମ ବିଭାଗର ବରିଷ୍ଠ ଅଧିକାରୀ, ବିଶେଷଜ୍ଞ, ଉଦ୍ୟୋଗପତି ଓ ସବୁ ଅଂଶୀଦାରମାନଙ୍କ ସହିତ ନୀଳ ଅର୍ଥନୀତି ବାବଦେ ଆଲୋଚନା ହୋଇଥିଲା। ଆଇବା 21 ତାରିଖ ନିଟ୍ UG 2026ର ଫେରଘାଏ ପରୀକ୍ଷା ହେବାର୍କେ ଯାଉଛି। ଏଥିଲାଗି ରାଜ୍ୟ ପରୀକ୍ଷାର୍ଥୀମାନଙ୍କୁ ମାହାଲିଆ ବସ୍ ସେବା ଯୋଗାଇ ଦିଆଯିବା, ରାଜ୍ୟ ହେଉଥିବା ଖରା ଆଉ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀମାନଙ୍କୁ ଇସାହା ଯୋଗାଇ ଦେବାର୍କେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍। ପରୀକ୍ଷାର୍ଥୀମାନେ ବୈଧ ଆଡମିଟ୍ କାର୍ଡ଼ ଦେଖିକରି ମାହାଲିଆ ବସ୍ ସେବା ପାଇପାରିବେ। ରାଜ୍ୟର 132 ପରୀକ୍ଷା କେନ୍ଦ୍ରର 56,983 ଜଣ ଛାତ୍ରଛାତ୍ରୀ ଏ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି। ଏ ମାସ 15 ଆଉ 16 ତାରିଖ ରାଷ୍ଟ୍ରପତି ଭବନର ରଜ ମହୋତ୍ସବ ପାଳନ କରାଯିବା। ଏଥି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଓଡ଼ିଶାର ସବୁ ଲୋକସଭା, ରାଜ୍ୟସଭା ସାଂସଦ ଆଉ ମନ୍ତ୍ରୀମାନେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। ଉତ୍ସବଟି ସମ୍ବଲପୁରର ଲହରୀ ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ ସମ୍ବଲପୁରୀ ଲୋକନୃତ୍ୟ ପରିବେଷଣ କରିବେ ବୋଲି ଜଣାପଡ଼ିଛି। ସ୍ୱତନ୍ତ୍ର ସଘନ ସଂଶୋଧନ 2026 ଅଧୀନତି ଭୋଟର ତାଲିକା ସଂଶୋଧନ ଆଉ ପ୍ରକ୍ରିୟାର ଅଗ୍ରଗତିକୁ ନେଇକରି ନୂଆପଡ଼ା ବ୍ଲକ ସମ୍ମିଳନୀ କକ୍ଷନ ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ଉପଜିଲ୍ଲାପାଳ ଆଉ ଭୋଟର ପଞ୍ଜୀକରଣ ଅଧିକାରୀ ସୁର୍ମି ସୋରେନଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ବୁଥସ୍ତରୀୟ ଅଧିକାରୀମାନଙ୍କର କାମର ସମୀକ୍ଷା କରାଯାଇଥିଲା। ଏହି ଅବସରରେ ବୁଥ୍ ନମ୍ବର 188ର BLO ହୀରାଲାଲ ପଟେଲଙ୍କୁ 100% ଫର୍ମ ବଣ୍ଟନ, ସଂଗ୍ରହ ଆଉ ନିର୍ଭୁଲ ଡିଜିଟାଇଜେସନ୍ କରିଥିବାରୁ ପ୍ରଶଂସାପତ୍ର ଦିଆଯାଇଛି। ପାଣିପାଗ ରାଜ୍ୟ ଆଇବା 3 ଦିନ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଆସିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। କାଲବୈଶାଖୀ ପ୍ରଭାବଟି ଆଇବା 7 ଦିନ ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ଚଡ଼କ ମାରିକରି ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ରାଜ୍ୟର ପାଖାପାଖି ସବୁ ଜିଲ୍ଲାନ କାଲବୈଶାଖୀର ବଲେ ଆଇବା 24 ଘଣ୍ଟା ଭିତରେ ହାଲକାନୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଗଲାକାଲି ଝାରସୁଗୁଡ଼ାନ ରାଜ୍ୟର ସବୁନୁ ଜହ ତାପମାତ୍ରା 42.5 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏଚଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

ବନସ୍ତେ ଡାକିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସେଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। ଜୁନ୍ 12-16 ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗରଠୁ ନେଇ ଏସ୍ ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ସରକାରଙ୍କ କାର୍ଯ୍ୟକାଳକୁ 2 ବର୍ଷ ପୂରଣ ହୋଇଛି। ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଲୋକସେବା ଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଛନ୍ତି। ପୂର୍ବାହ୍ନରେ ହେବାକୁ ଥିବା ସମ୍ମିଳନୀରେ ଶ୍ରୀ ମାଝୀ ସରକାରଙ୍କ 2 ବର୍ଷର ସଫଳତା ଏବଂ ଭବିଷ୍ୟତ ରୂପରେଖ ବିଷୟରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରୁ ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ। ଏଥିରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସଠାରୁ ଇନ୍ଫୋସିଟି ଭାୟା ଏକାମ୍ର କାନନ ରାସ୍ତାର ଉଦ୍ଘାଟନ, 574 କୋଟି ଟଙ୍କାର ଜନାଶ୍ରୟ ଭବନର ଶିଳାନ୍ୟାସ, ରାଜ୍ୟର ଅଙ୍ଗନବାଡ଼ି କର୍ମୀ, ମହିଳା, ସୁପରଭାଇଜର ଓ ବ୍ଲକ ସଂଯୋଜକମାନଙ୍କୁ ସ୍ମାର୍ଟଫୋନ୍ ପ୍ରଦାନ ଏବଂ ସୁଭଦ୍ରା ଶକ୍ତି ସମ୍ବାଦର ଶୁଭାରମ୍ଭ କରିବେ। ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅନୁମୋଦନ ଲାଭ କରିବାର ସମ୍ଭାବନା ରହିଛି। ଓଡ଼ିଶା ସରକାର 2025-26 ଆର୍ଥିକ ବର୍ଷରେ 7.9% ବିକାଶ ହାର ହାସଲ କରି ନୀତି ଆୟୋଗର ବିତ୍ତୀୟ ସ୍ୱାସ୍ଥ୍ୟ ସୂଚକାଙ୍କ 2026ରେ ଦେଶରେ ଶୀର୍ଷସ୍ଥାନ ବଜାୟ ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ନୀତି ଆୟୋଗର 1ଦଶ ପରିଚାଳନା ପରିଷଦ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସଶକ୍ତ ନାଗରିକ, ଦକ୍ଷ ଯୁବପିଢ଼ି, ସୁସ୍ଥ ପରିବାର ଏବଂ ଶିକ୍ଷିତ ଶିଶୁମାନଙ୍କ ମାଧ୍ୟମରେ ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ସ୍ୱପ୍ନ ସାକାର ହୋଇପାରିବ। ରାଜ୍ୟରେ ଆଗାମୀ ଦିନରେ ଜାତୀୟ ଏଆଇ ମିଶନ ଅଧୀନରେ ପ୍ରତି ଶିଶୁଙ୍କ ଶିକ୍ଷା ଓ ବିକାଶ ପାଇଁ କୃତ୍ରିମ ବୁଦ୍ଧିମତାର ବ୍ୟବହାର କରାଯିବ ବୋଲି ଶ୍ରୀ ମାଝୀ କହିଛନ୍ତି। ରଜ ପର୍ବ ଅବସରରେ ରାଜ୍ୟର ପାରମ୍ପରିକ ଖାଦ୍ୟ ସଂସ୍କୃତିର ପ୍ରଚାର ପ୍ରସାର ସହ ମହିଳା ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ମିଶନ ଶକ୍ତି ବିଭାଗ ପକ୍ଷରୁ ପିଠା ଅନ୍ ହ୍ୱିଲ୍ସ କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁଭାରମ୍ଭ କରିଛନ୍ତି। ଏଥିରେ 6ଟି ଗାଡ଼ି ଭୁବନେଶ୍ୱର ପ୍ରମୁଖ ସ୍ଥାନରେ ଜନସାଧାରଣଙ୍କୁ ପାରମ୍ପରିକ ପିଠା ସହ ଅନ୍ୟାନ୍ୟ ସୁସ୍ୱାଦୁ ଖାଦ୍ୟ ସାମଗ୍ରୀ ଉପଲବ୍ଧ କରାଇବ। ଭବିଷ୍ୟତ ପିଢ଼ି ପାଇଁ ପରିବେଶକୁ ସୁରକ୍ଷିତ ରଖିବାର ଉତ୍ତରଦାୟିତ୍ୱ ସମସ୍ତଙ୍କୁ ନେବାକୁ ପଡ଼ିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ନବରଙ୍ଗପୁର ଜିଲ୍ଲା ଉମରକୋଟ ପେଣ୍ଡାଣୀ ସ୍ନାତକ ମହାବିଦ୍ୟାଳୟରେ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଗଛ ଓ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ଓ ପ୍ରଶାସନକୁ ଆହ୍ୱାନ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ସଡ଼କ ସୁରକ୍ଷା ସମ୍ପର୍କିତ ପଦକ୍ଷେପ ଉପରେ ସଡ଼କ ସୁରକ୍ଷା କମିଟି ବୈଠକରେ ଆଲୋଚନା ହୋଇଛି। ଜିଲ୍ଲାପାଳ ଭି କାର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ବୈଠକରେ ସଡ଼କ ଦୁର୍ଘଟଣା ଘଟିବାର 48 ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭଦ୍ରକ ଜିଲ୍ଲା ବନ୍ତ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସମଗ୍ର ଶିକ୍ଷା ଯୋଜନା ସମ୍ପର୍କିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। 32ଟି ବିଦ୍ୟାଳୟର ସାମାଜିକ ସମୀକ୍ଷା କରାଯାଇ ପାନୀୟ ଜଳ, ଶ୍ରେଣୀଗୃହ ଅଭାବ ଓ ମଧ୍ୟାହ୍ନ ଭୋଜନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ସ୍ୱଚ୍ଛ ଓ ଖାଦ୍ୟର ଗୁଣବତ୍ତା ପାଇଁ ଶ୍ରେଷ୍ଠ ବିଦ୍ୟାଳୟଗୁଡ଼ିକୁ ପୁରସ୍କୃତ କରାଯାଇଥିଲା। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି କେନ୍ଦ୍ରାପଡ଼ାର ମିଳିତ ଆନୁକୂଲ୍ୟରେ ଅମ୍ଳାନ କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ପ୍ରଶିକ୍ଷଣ ଆୟୋଜିତ ହୋଇଛି। ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ 6,132ରୁ ଅଧିକ କ୍ଷେତ୍ର କର୍ମଚାରୀ ଅଂଶଗ୍ରହଣ କରିଥିଲେ। ରଜ ପର୍ବ ଉପଲକ୍ଷେ ଆସନ୍ତା 15 ତାରିଖ ସୋମବାର ଦିନ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲା ରହିବ। ସୋମବାର ପରିବର୍ତ୍ତେ ମଙ୍ଗଳବାର ନନ୍ଦନକାନନ ବନ୍ଦ ରହିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଶିଶୁ ନିର୍ଯାତନା ରୋକିବା ଏବଂ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ସାରା ବିଶ୍ୱରେ ଶିଶୁ ଶ୍ରମ ନିରୋଧ ଦିବସ ପାଳିତ ହେଉଛି। ଶିଶୁଙ୍କୁ ତାଙ୍କର ନ୍ୟାଯ୍ୟ ଅଧିକାର ପ୍ରଦାନ କରିବା ଏବଂ ତାଙ୍କର ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଜୁନ୍ ମାସ 12 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହାର ବାର୍ତ୍ତା ରହିଛି।

0: ଶିଶୁ ଶ୍ରମକୁ ରେଡ୍କାର୍ଡ, ପିଲାମାନଙ୍କ ପାଇଁ ସୁରକ୍ଷିତ ଖେଳ, ବୟସ୍କଙ୍କ ପାଇଁ ସମ୍ମାନଜନକ କାର୍ଯ୍ୟ। କଟକ ଭଦ୍ରକ କଟକ ମେମୋ ଟ୍ରେନ୍ ସେବା ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଚଳାଚଳ କରିବ। ଖୋର୍ଦ୍ଧା ରୋଡ୍ ଡିଭିଜନ ଅଧୀନରେ ଥିବା ଧାନମଣ୍ଡଳ କପିଳାସ ରୋଡ୍ ସେକ୍ସନ୍ରେ ପୋଲ ନିର୍ମାଣ କାର୍ଯ୍ୟ ପାଇଁ ମେମୋ ଟ୍ରେନ୍ ସେବାଗୁଡ଼ିକୁ ସାମୟିକ ଭାବେ ବାତିଲ କରାଯାଇଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ତିନି ଦିନ ମଧ୍ୟରେ ରାଜ୍ୟକୁ ସ୍ପର୍ଶ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏହାର ପ୍ରଭାବରେ ତାପମାତ୍ରା ଆହୁରି ହ୍ରାସ ପାଇବ। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି 10 ସ୍ଥାନରେ ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିବା ବେଳେ ଝାରସୁଗୁଡ଼ାଠାରେ ସର୍ବାଧିକ ତାପମାତ୍ରା 42.5 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ଶ୍ରବଣ ଦୋଷ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଅଶ୍ୱିନୀ କୁମାର ଦାସ।
2: ମାନବ ଶରୀରରେ ଈଶ୍ୱର ପ୍ରଦତ୍ତ ପଞ୍ଚେନ୍ଦ୍ରିୟ ମଧ୍ୟରୁ କର୍ଣ୍ଣ ବା ଶ୍ରବଣ ଇନ୍ଦ୍ରିୟ ଅନ୍ୟତମ। କର୍ଣ୍ଣ ମଣିଷକୁ ଶୁଣିବାରେ ସାହାଯ୍ୟ କରେ। କର୍ଣ୍ଣ ମୁଖ୍ୟତଃ ତିନି ଭାଗରେ ବିଭକ୍ତ, ଯଥା ବାହ୍ୟକର୍ଣ୍ଣ, ମଧ୍ୟକର୍ଣ୍ଣ ଓ ଅନ୍ତଃକର୍ଣ୍ଣ। ବାହ୍ୟକର୍ଣ୍ଣ ଓ ମଧ୍ୟକର୍ଣ୍ଣ ମଧ୍ୟରେ କର୍ଣ୍ଣପଟହ ରହିଥାଏ। ଏହି ତିନୋଟି ଭାଗ ମଧ୍ୟରୁ ଯେକୌଣସି ଗୋଟିଏ ବା ଅଧିକ ଭାଗରେ ଅସୁବିଧା ହେଲେ ଶ୍ରବଣ ଦୋଷ ଦେଖାଯାଏ। ଠିକ୍ ଭାବରେ ନ ଶୁଣିବା କିମ୍ବା ବିଲକୁଲ ନ ଶୁଣିବାକୁ ବଧିର ଦୋଷ କୁହାଯାଏ। ବଧିର ଦୋଷ ନବଜନ୍ମିତ ଶିଶୁଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କଠାରେ ଦେଖାଯାଏ। ଦି ମେଡିକାଲ ରିସର୍ଚ୍ଚ କାଉନସିଲ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ହିୟରିଂ ରିସର୍ଚ୍ଚ ଅନୁସାରେ ପ୍ରାୟତଃ ପ୍ରତି 5 ଜଣରେ ଜଣଙ୍କର ବଧିର ଦୋଷ ଦେଖାଯାଇଥାଏ। ଶ୍ରବଣ ଦୋଷ ଜନ୍ମଗତ କିମ୍ବା ଜନ୍ମ ପରେ ହୋଇଥାଏ। ଜନ୍ମଗତ ଶ୍ରବଣ ଦୋଷ ନବଜନ୍ମିତ ଶିଶୁକୁ ମାଆର ଗର୍ଭାବସ୍ଥାରେ ହୋଇଥାଏ ଏବଂ ଏହା ସାଧାରଣତଃ ସ୍ନାୟୁଜନିତ ହୋଇଥାଏ। ଏହା କାରଣଗୁଡ଼ିକ ହେଲା ଜନ୍ମ ପୂର୍ବରୁ ମାଆକୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା, ଯେପରି ମାଆକୁ ଜଣ୍ଡିସ, ମମ୍ସ, ମିଜିଲ୍ସ, ରୁବେଲା, ଏଡ୍ସ ଇତ୍ୟାଦି ହେଲେ। ଜନ୍ମ ସମୟରେ ବ୍ରିଜ୍ ଡେଲିଭରି, ସିଜେରିଆନ୍ ସେକ୍ସନ୍, ଫୋର୍ସେପ୍ସ ଡେଲିଭରି ହୋଇଥିଲେ ଓ ପିଲାର ଲୋ ବାର୍ଥ ୱେଟ୍ ଥିଲେ। ଜନ୍ମ ପରେ ଦେଖାଯାଉଥିବା ଶ୍ରବଣ ଦୋଷକୁ ତିନି ଭାଗରେ ବିଭକ୍ତ କରାଯାଇଛି, ଯଥା କଣ୍ଡକ୍ଟିଭ୍ ଡେଫିନେସ୍, ଯାହା ଶବ୍ଦର ଗତି ବାଧା ସୃଷ୍ଟି ଦ୍ୱାରା ହୋଇଥାଏ। ସେନ୍ସରୀ ନ୍ୟୁରାଲ ଡେଫିନେସ୍, ଯାହା ଅନ୍ତଃକର୍ଣ୍ଣ ସ୍ନାୟୁ ପ୍ରଭାବିତ ହେଲେ ହୋଇଥାଏ, ଏବଂ ଅନ୍ୟଟି ହେଲା ମିସ୍ ଡେଫିନେସ୍। କଣ୍ଡକ୍ଟିଭ୍ ଡେଫିନେସ୍ର କାରଣଗୁଡ଼ିକ ହେଲା ବାହ୍ୟକର୍ଣ୍ଣ ଜନ୍ମରୁ ନଥିବା, ବାହ୍ୟକର୍ଣ୍ଣରେ ମଇଳା ଜମା ହେବା ଓ କାନ ପାଚି ପର୍ଦ୍ଦାରେ ଛିଦ୍ର ହେଲେ, କିମ୍ବା କର୍ଣ୍ଣରେ ଥିବା ସୂକ୍ଷ୍ମ ଅସ୍ଥିଗୁଡ଼ିକର ସମସ୍ୟା ଦେଖାଗଲେ କଣ୍ଡକ୍ଟିଭ୍ ଡେଫିନେସ୍ ହୁଏ। ସେନ୍ସର ନ୍ୟୁରାଲ ଡେଫିନେସ୍ ସାଧାରଣତଃ ଅନ୍ତଃକର୍ଣ୍ଣର ସମସ୍ୟା ଦ୍ୱାରା ହୋଇଥାଏ। ମୁଖ୍ୟ କାରଣଗୁଡ଼ିକ ହେଲା ଦୁର୍ବଳ ସ୍ନାୟୁତନ୍ତ୍ର, ଯାହାଦ୍ୱାରା ପରିବେଶରେ ହେଉଥିବା ବିଭିନ୍ନ ଶବ୍ଦଗୁଡ଼ିକ ମସ୍ତିଷ୍କ ପର୍ଯ୍ୟନ୍ତ ଠିକ୍ ଭାବରେ ପହଞ୍ଚିପାରେ ନା। ଏହି ସମସ୍ୟା ସାଧାରଣତଃ ନବଜନ୍ମିତ ଶିଶୁ ଏବଂ ବୟସ୍କ ଲୋକ, ଯାହାକୁ 60 ବର୍ଷରୁ ଉର୍ଦ୍ଧ୍ୱ ହୋଇଥାଏ, ସେମାନଙ୍କଠାରେ ପରିଲକ୍ଷିତ ହୁଏ। ବାହ୍ୟ ଓ ମଧ୍ୟକର୍ଣ୍ଣ ଓ ଅନ୍ତଃକର୍ଣ୍ଣର ଅସୁବିଧା ହେଲେ ମିସ୍ଡ ହିୟରିଂ ଲସ୍ ହୋଇଥାଏ, ଯାହାର କାରଣଗୁଡ଼ିକ ହେଲା ଦୀର୍ଘ ସମୟ କାନ ପାଚିବା କିମ୍ବା ପାଣି ବାହାରିବା ଓ କର୍ଣ୍ଣରେ ମଧ୍ୟ ଥିବା ସୂକ୍ଷ୍ମ ଅସ୍ଥି ମଧ୍ୟରେ ପାର୍ଥକ୍ୟ ସୃଷ୍ଟି ହେବା। ଏକ ନିର୍ଦ୍ଦିଷ୍ଟ ବୟସ ସୀମା ପରେ ଶ୍ରବଣ ନିମନ୍ତେ ସହାୟକ ହେଉଥିବା ସ୍ନାୟୁ ଦୁର୍ବଳ ହୋଇ ବଧିର ଦୋଷ ସୃଷ୍ଟି ହୁଏ। ଦୈନନ୍ଦିନ ଜୀବନରେ ଶ୍ରବଣ ଶକ୍ତି ହ୍ରାସର ମୁଖ୍ୟ କାରଣ ହେଉଛି ନଏଜ୍ ବା ଅଦରକାରୀ ଭାରୀ ଶବ୍ଦ, ଯେମିତିକି ଟ୍ରାଫିକ୍ ନଏଜ୍, ଲାଉଡ୍ ମ୍ୟୁଜିକ୍, ଇଣ୍ଡଷ୍ଟ୍ରିଆଲ ନଏଜ୍ ଏକ୍ସପୋଜର ଇତ୍ୟାଦି, ତୋପ ବା ଏକ୍ସପ୍ଲୋଜନ୍ ଦ୍ୱାରା ଓ କାନରେ ଚାପୁଡ଼ା ମାରିବା ଇତ୍ୟାଦି। କାନରେ ହେଡ଼ଫୋନ୍ ବା ଇୟରଫୋନ୍ ଦେଇ ଗୀତ ଶୁଣିବା ଓ ମୋବାଇଲ ଫୋନ୍ରେ ଘଣ୍ଟା ଘଣ୍ଟା ଧରି କଥା ହେବା ଆଜିକାଲି ଯୁବପିଢ଼ିର ଏକ ଫ୍ୟାସନ୍ ହୋଇଗଲାଣି, କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହା ଏକ ଅଭ୍ୟାସରେ ପରିଣତ ହେଲେ ଶ୍ରବଣ ଶକ୍ତି ପ୍ରଭାବିତ ହୋଇଥାଏ। ଇୟରଫୋନ୍ରୁ ନିର୍ଗତ ଉଚ୍ଚଧ୍ୱନି କର୍ଣ୍ଣର ଶ୍ରବଣ ଶକ୍ତିକୁ ନଷ୍ଟ କରେ। ଶ୍ରବଣ ସମସ୍ୟା ଯୋଗୁଁ ଶିଶୁମାନେ ଆଦୌ କଥା କହିପାରନ୍ତି ନାହିଁ କିମ୍ବା ବିଳମ୍ବରେ କଥା କହିଥାନ୍ତି, ଯଦ୍ୱାରା ସେମାନେ ବୟସ ଅନୁପାତରେ କଥାବାର୍ତ୍ତା ଶିଖିପାରନ୍ତି ନାହିଁ। ଶ୍ରବଣ ଦୋଷ ଥିବା ଲୋକମାନେ ଅନ୍ୟ ଲୋକ ସହିତ କଥାବାର୍ତ୍ତା କରିପାରନ୍ତି ନାହିଁ, ଯଦ୍ୱାରା ସେମାନେ ବିଷାଦଗ୍ରସ୍ତ ହେବା ସହିତ ଏକ ସାଧାରଣ ସାମାଜିକ ଜୀବନ ଅତିବାହିତ କରିପାରନ୍ତି ନାହିଁ। ଶ୍ରବଣ ଦୋଷର ସମାଧାନ ଅଧିକାଂଶ କ୍ଷେତ୍ରରେ ଅସ୍ତ୍ରୋପଚାର ଦ୍ୱାରା ହୋଇପାରେ। ଆଜିକାଲି ଅତ୍ୟାଧୁନିକ କକ୍ଲିୟର ଇମ୍ପ୍ଲାଣ୍ଟ ପ୍ରଭୃତି ଅସ୍ତ୍ରୋପଚାର ଦ୍ୱାରା ବଧିର ଦୋଷ ଦୂର କରାଯାଇପାରୁଛି। କର୍ଣ୍ଣର ଉପଯୁକ୍ତ ଯତ୍ନ ଦ୍ୱାରା ବଧିର ଦୋଷର ପ୍ରତିକାର କରିହେବ, ଯଥା କାନରେ କାଠି, ପାଣି, ତେଲ ଇତ୍ୟାଦି ନ ପୂରିବା, ସମୟ ଅନୁସାରେ କାନକୁ ପରିଷ୍କାର କରିବା, ଭାରି ଶବ୍ଦ ମଧ୍ୟରେ କାର୍ଯ୍ୟ କରୁଥିଲେ ହିୟରିଂ ପ୍ରୋଟେକ୍ସନ୍ ଡିଭାଇସ୍ ବ୍ୟବହାର କରିବା ଓ ମୋବାଇଲ ଫୋନ୍ର ଦୁରୁପଯୋଗ ନ କରିବା ଇତ୍ୟାଦି।
1: ଆମର ସ୍ୱାସ୍ଥ୍ୟରେ

0: ଆକାଶବାଣୀ କଟକ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଯୁଦ୍ଧ ପରିସ୍ଥିତିର କୂଟନୈତିକ ସମାଧାନ ପାଇଁ ଆନ୍ତର୍ଜାତିକ ସମୁଦାୟ ନିରନ୍ତର ପ୍ରୟାସ କରିବା ଆବଶ୍ୟକ, କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନ ବିରୋଧରେ ପ୍ରସ୍ତାବିତ ସାମରିକ ଆକ୍ରମଣ ଯୋଜନାକୁ ସ୍ଥଗିତ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି। ଓଡ଼ିଶା ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଆଜି ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ତୈଳବୀଜ ଚାଷୀମାନଙ୍କୁ କୃଷି ପରାମର୍ଶ ଯୋଗାଇବା ପାଇଁ ଆରମ୍ଭ ହେଲା ଅଏଲ୍ ସିଡ୍ କିଷାନ ମିତ୍ର। ମେକ୍ସିକୋରେ ଫିଫା ବିଶ୍ୱକପ୍ 2026ର ଶୁଭାରମ୍ଭ ଏବଂ ଆଜିଠାରୁ ଆରମ୍ଭ ହେଉଛି ଆଇସିସି ମହିଳା T20 କ୍ରିକେଟ ବିଶ୍ୱକପ୍। ଫିନ୍ଲ୍ୟାଣ୍ଡରେ ଆୟୋଜିତ କୁଲତାରନ୍ତା ଆଲୋଚନାରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ବିଶ୍ୱର ବିଭିନ୍ନ ଅଞ୍ଚଳରେ ଚାଲିଥିବା ସଂଘର୍ଷ କେବଳ ସେହି ଅଞ୍ଚଳଗୁଡ଼ିକୁ ନୁହେଁ, ବରଂ ବ୍ୟାପକ ଭାବେ ବିଶ୍ୱ ପରିସ୍ଥିତିକୁ ପ୍ରଭାବିତ କରୁଛି। ଫିନ୍ଲ୍ୟାଣ୍ଡର ବୈଦେଶିକ ମନ୍ତ୍ରୀ ଏଲିନା ଭାଲ୍ଟୋନେନ୍ ଏବଂ ୟୁଏଇର ସହକାରୀ ବୈଦେଶିକ ମନ୍ତ୍ରୀ ଲାନା ନୁସେଇବେଙ୍କ ସହ ଆଲୋଚନାରେ ଭାଗ ନେଇ ଡକ୍ଟର ଜୟଶଙ୍କର କହିଛନ୍ତି, ପ୍ରଭାବ ହ୍ରାସ କରିବା ସହ କୂଟନୈତିକ ସମାଧାନ ପାଇଁ ଆନ୍ତର୍ଜାତିକ ସମୁଦାୟ ନିରନ୍ତର ପ୍ରୟାସ ଜାରି ରଖିବା ଆବଶ୍ୟକ। ଡକ୍ଟର ଜୟଶଙ୍କର ଅସ୍ଥିର ବିଶ୍ୱ ପରିସ୍ଥିତିରେ ଯୋଗାଣ ଶୃଙ୍ଖଳାର ବିକେନ୍ଦ୍ରୀକରଣ, ସ୍ଥିରତା ଓ ବିକଳ୍ପ ବ୍ୟବସ୍ଥା ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଭାରତର ଶକ୍ତିନୀତି ଜାତୀୟ ସ୍ୱାର୍ଥ ଆଧାରିତ ଏବଂ ଏଥିରେ ମୂଲ୍ୟ ଓ ଉପଲବ୍ଧତାକୁ ପ୍ରାଥମିକତା ଦିଆଯାଉଛି ବୋଲି ବୈଦେଶିକ ମନ୍ତ୍ରୀ କହିଥିଲେ। ଉପସାଗରୀୟ ଦେଶଗୁଡ଼ିକ ସହ ଭାରତର ଘନିଷ୍ଠ ସମ୍ପର୍କ, ଶକ୍ତି ସହଯୋଗ ଓ ବଢ଼ୁଥିବା ରଣନୀତିକ ଏବଂ ପ୍ରତିରକ୍ଷା ଭାଗିଦାରୀ ସମ୍ପର୍କରେ ଡକ୍ଟର ଜୟଶଙ୍କର କହିଛନ୍ତି, ଯୁଦ୍ଧର ବଦଳୁଥିବା ସ୍ୱରୂପ ଭାରତ ୟୁରୋପୀୟ ସଂଘ ମଧ୍ୟରେ ପ୍ରତିରକ୍ଷା ଓ ରଣନୀତିକ ସହଯୋଗର ନୂତନ ସୁଯୋଗ ସୃଷ୍ଟି କରିଛି। ଚଳିତ ବର୍ଷ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତି ସମେତ ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି ନେଇ ଆଲୋଚନା କରିଥିବା ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ଏହି ଅବସରରେ ଡକ୍ଟର ଜୟଶଙ୍କର ଫିନ୍ଲ୍ୟାଣ୍ଡର ରାଷ୍ଟ୍ରପତି ଆଲେକ୍ଜାଣ୍ଡର ଷ୍ଟର୍ମଙ୍କୁ ସାକ୍ଷାତ କରି ବିଶ୍ୱ ଭୂ ରାଜନୈତିକ ପରିସ୍ଥିତି ଉପରେ ମତ ବିନିମୟ କରିଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧରେ ପ୍ରସ୍ତାବିତ ସାମରିକ ଆକ୍ରମଣ ଯୋଜନାକୁ ସ୍ଥଗିତ ରଖିବା ବିଷୟ ଘୋଷଣା କରିଛନ୍ତି। ପୂର୍ବରୁ ଇରାନର ତୈଳ ଶିଳ୍ପ ଉପରେ ନିୟନ୍ତ୍ରଣ ସହ ସାମରିକ କାର୍ଯ୍ୟାନୁଷ୍ଠାନ ବୃଦ୍ଧି କରିବା ନେଇ ଆମେରିକା ରାଷ୍ଟ୍ରପତି ଚେତାବନୀ ଦେଇଥିଲେ। ତେବେ ସାମାଜିକ ଗଣମାଧ୍ୟମରେ ଶ୍ରୀ ଟ୍ରମ୍ପ କହିଛନ୍ତି, ଇରାନ ସହ ହେଉଥିବା ଆଲୋଚନାର ଫଳାଫଳକୁ ସେଠାକାର ସର୍ବୋଚ୍ଚ ନେତୃତ୍ୱ ଅନୁମୋଦନ ଦେଇଛନ୍ତି। ଗତ 2 ଦିନ ଧରି ଆମେରିକା ଓ ଇରାନ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ଯୋଗୁଁ ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ ଆଶଙ୍କା ବୃଦ୍ଧି ପାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 2 ଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଯିବେ। ଗସ୍ତ ଅବସରରେ ରାଷ୍ଟ୍ରପତି ଡେରାଡୁନ୍ସ୍ଥିତ ଭାରତୀୟ ସାମରିକ ଏକାଡେମୀର 158ତମ ରେଗୁଲାର କୋର୍ସ ଏବଂ 141ତମ ଟେକ୍ନିକାଲ ଗ୍ରାଜୁଏଟ୍ କୋର୍ସର ପାସିଙ୍ଗ ଆଉଟ୍ ପରେଡ୍ର ସମୀକ୍ଷା କରିବେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ସରକାରଙ୍କ କାର୍ଯ୍ୟକାଳକୁ 2 ବର୍ଷ ପୂରଣ ହୋଇଛି। ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଲୋକସେବା ଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଛନ୍ତି। ପୂର୍ବାହ୍ନରେ ହେବାକୁ ଥିବା ସମ୍ମିଳନୀରେ ଶ୍ରୀ ମାଝୀ ସରକାରଙ୍କ 2 ବର୍ଷର ସଫଳତା ଏବଂ ଭବିଷ୍ୟତ ରୂପରେଖ ବିଷୟରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରୁ ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ। ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅନୁମୋଦନ ଲାଭ କରିବାର ସମ୍ଭାବନା ରହିଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଆଜିଠାରୁ 2 ଦିନିଆ ସ୍ୱିଜରଲ୍ୟାଣ୍ଡ ଗସ୍ତରେ

ଯିବେ। ଏହି ଅବସରରେ ସେ ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରପତି ଏବଂ ଆର୍ଥିକ ବ୍ୟାପାର ବିଭାଗର ରାଜ୍ୟ ସଚିବଙ୍କ ସହ ଆଲୋଚନା କରିବେ। ଶ୍ରୀ ଗୋଏଲ ସ୍ୱିଜରଲ୍ୟାଣ୍ଡର ଔଷଧ ଶିଳ୍ପର ପ୍ରମୁଖ ପ୍ରତିନିଧିମାନଙ୍କ ସହ ମତବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ଗସ୍ତ ଭାରତ ସ୍ୱିଜରଲ୍ୟାଣ୍ଡ ଆର୍ଥିକ ସହଭାଗିତାକୁ ସୁଦୃଢ଼ କରିବା ସହ ଭାରତ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ଓ ଆର୍ଥିକ ଭାଗିଦାରୀ ଚୁକ୍ତିର କାର୍ଯ୍ୟକାରିତା ନେଇ ଆଲୋଚନାକୁ ଆଗକୁ ବଢ଼ାଇବ। ଏଥିସହ ଚୁକ୍ତିର କାର୍ଯ୍ୟାନ୍ୱୟନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ, ଦ୍ୱିପାକ୍ଷିକ ବାଣିଜ୍ୟ, ପୁଞ୍ଜିନିବେଶ ଓ ପ୍ରତିଷ୍ଠାନଗତ ସହଯୋଗ ବୃଦ୍ଧି ଉପରେ ମଧ୍ୟ ଆଲୋଚନା ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶରେ ଖରିଫ୍ ଚାଷ ଋତୁ ଆରମ୍ଭ ହେଉଥିବା ବେଳେ ତୈଳବୀଜ ଚାଷୀମାନଙ୍କୁ ଗବେଷଣା ଭିତ୍ତିକ କୃଷି ପରାମର୍ଶ ଯୋଗାଇବା ପାଇଁ ଅଏଲ୍ ସିଡ୍ସ କିଷାନ ମିତ୍ର ନାମକ ହ୍ୱାଟ୍ସଆପ୍ ଆଧାରିତ କୃତ୍ରିମ ବୁଦ୍ଧିମତା ସେବା ଆରମ୍ଭ କରାଯାଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ପଦକ୍ଷେପ ମାଧ୍ୟମରେ ଦେଶର ଯେକୌଣସି ତୈଳବୀଜ ଚାଷୀ ହ୍ୱାଟ୍ସଆପ୍ ଜରିଆରେ ନିଃଶୁଳ୍କ, ନିର୍ଭରଯୋଗ୍ୟ ଏବଂ ତ୍ୱରିତ ଫସଲ ପରାମର୍ଶ ପାଇପାରିବେ। ଚାଷୀମାନେ 9140245981800 ନମ୍ବରକୁ ଅଏଲ୍ ସିଡ୍ସ କିଷାନ ମିତ୍ର ନାମରେ ସେଭ୍ କରି ହ୍ୱାଟ୍ସଆପ୍ରେ ବାଦାମ, ସୋରିଷ, ରାଶି, ସୂର୍ଯ୍ୟମୁଖୀ, ସୋୟାବିନ୍ ଓ ଅନ୍ୟାନ୍ୟ ତୈଳବୀଜ ଫସଲ ସମ୍ପର୍କିତ ପ୍ରଶ୍ନ ଯେକୌଣସି ଭାରତୀୟ ଭାଷାରେ ପଚାରିପାରିବେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୁବ ସଙ୍ଗମର ଷଷ୍ଠ ପର୍ଯ୍ୟାୟରେ ଛତିଶଗଡ଼ର ଛାତ୍ର ପ୍ରତିନିଧିମାନଙ୍କ ସହ ମତ ବିନିମୟ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ପାଠ୍ୟପୁସ୍ତକ ଓ ଶ୍ରେଣୀଗୃହ ବାହାରେ ଦେଶର ସାଂସ୍କୃତିକ ବିବିଧତା ଓ ବିକାଶମୂଳକ ପଦକ୍ଷେପ ଭାରତକୁ ଅନୁଭବ କରିବାର ସୁଯୋଗ ଦେଇଥାଏ। ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ସହ ମତ ବିନିମୟ କରିବା ଦ୍ୱାରା ଏକ ଭାରତ ଶ୍ରେଷ୍ଠ ଭାରତ ଭାବନା ସୁଦୃଢ଼ ହେଉଛି। ଏହି ଅବସରରେ ଦେଶର ବିକାଶରେ ଯୁବଶକ୍ତିର ଭୂମିକା ଉପରେ ଗୁରୁତ୍ୱାରୋପ କରିବା ସହ ଜାତୀୟ ଶିକ୍ଷାନୀତି 2020 ଅଧୀନରେ ସୃଷ୍ଟି ହୋଇଥିବା ସୁଯୋଗର ସଦୁପଯୋଗ କରିବାକୁ ମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି। ପଞ୍ଚାୟତିରାଜ ମନ୍ତ୍ରଣାଳୟ ଜାତୀୟ ଇ ଶାସନ ପୁରସ୍କାର 2026 ପାଇଁ ପଞ୍ଚାୟତିରାଜ ସମ୍ବନ୍ଧୀୟ 4 ପଦକ୍ଷେପକୁ ଚୟନ କରିଛି। ଏଥିରେ ଡିଜିଟାଲ ଶାସନ, ଜନମୁଖୀ ସେବା ପ୍ରଦାନରେ ଗ୍ରାମ ପଞ୍ଚାୟତଗୁଡ଼ିକର ବର୍ଦ୍ଧିତ ଭୂମିକାକୁ ବିଚାରକୁ ନିଆଯାଇଛି। ସୂଚନା ଅନୁଯାୟୀ ଡିଜିଟାଲ ପ୍ଲାଟଫର୍ମରେ ତଥ୍ୟ ବିଶ୍ଳେଷଣର ବ୍ୟବହାର ମାଧ୍ୟମରେ ଡିଜିଟାଲ ରୂପାନ୍ତର ବର୍ଗରେ ପଞ୍ଚାୟତ ଆଡ଼ଭାନ୍ସମେଣ୍ଟ ଇଣ୍ଡେକ୍ସକୁ ସ୍ୱର୍ଣ୍ଣ ପୁରସ୍କାର ମିଳିଛି। ସେହିପରି ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର କାଦେପୁର ଗ୍ରାମ ପଞ୍ଚାୟତ ସ୍ୱର୍ଣ୍ଣ ଏବଂ ତ୍ରିପୁରାର ପଶ୍ଚିମ ତ୍ରିପୁରା ଜିଲ୍ଲାର ବିଜୟନଗର ଗ୍ରାମ ପଞ୍ଚାୟତ ରୌପ୍ୟ ପୁରସ୍କାର ହାସଲ କରିଛି। ଗ୍ରାମ ପଞ୍ଚାୟତଗୁଡ଼ିକ ଦ୍ୱାରା ସେବା ପ୍ରଦାନକୁ ଅଧିକ ସୁଦୃଢ଼ ଏବଂ ବ୍ୟାପକ କରିବା ଦିଗରେ ଏହି ପୁରସ୍କାର ପ୍ରଦାନ କରାଯାଉଛି। ମହାରାଷ୍ଟ୍ରର ନନ୍ଦୁରବାର ଜିଲ୍ଲା ପରିଷଦର ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଇ ଆରୋଗ୍ୟ ଧମନୀ ପଦକ୍ଷେପ ପାଇଁ ଜିଲ୍ଲାସ୍ତରୀୟ ଇ ଶାସନ ବର୍ଗରେ ସ୍ୱର୍ଣ୍ଣ ପୁରସ୍କାର ପାଇଛି। ଆସନ୍ତା ମାସ 1-2 ରାଜସ୍ଥାନର ଜୟପୁରରେ ଆୟୋଜିତ ହେବାକୁ ଥିବା 29ତମ ଜାତୀୟ ଇ ଶାସନ ସମ୍ମିଳନୀରେ ଏହି ପୁରସ୍କାର ପ୍ରଦାନ କରାଯିବ। ସମ୍ମିଳନୀର ବିଷୟବସ୍ତୁ ରହିଛି ବିକଶିତ ଭାରତ 2047, ଏଆଇ ସକ୍ଷମ, ତଥ୍ୟ ନିର୍ଭର ଏବଂ ସୁରକ୍ଷିତ ଡିଜିଟାଲ ଶାସନ। ଗତ 12 ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର 12 ଶୀର୍ଷକ ଏହି ଧାରାବାହିକରେ ଆଜି ଆସନ୍ତୁ ଜାଣିବା ଦେଶର ବୈଦେଶିକ ନୀତିର ସଫଳତା ସମ୍ପର୍କରେ। ଗତ 12 ଭାରତ ନିଜର ପୁରୁଣା ସମ୍ପର୍କକୁ ସୁଦୃଢ଼ କରିବା ସହ ନୂତନ ବନ୍ଧୁ ରାଷ୍ଟ୍ରଙ୍କ ସହ ସମ୍ପର୍କ ସ୍ଥାପନ କରିଛି। ଇଣ୍ଡିଆ ଫାଷ୍ଟ ନୀତିକୁ ଆଧାର କରି ଭାରତର ବୈଦେଶିକ ନୀତିକୁ ନୂଆ ଦିଗ ମିଳିଛି। କୋଭିଡ୍ ମହାମାରୀ ସମୟରେ ଭ୍ୟାକ୍ସିନ୍ ମୈତ୍ରୀ କାର୍ଯ୍ୟକ୍ରମ ଭାରତର ମାନବିକ କୂଟନୀତିର ଏକ ଉଲ୍ଲେଖନୀୟ ଉଦାହରଣ ପାଲଟିଥିଲା। 2021 ଜାନୁଆରୀରୁ ଭାରତ 69 ଦେଶ ଓ 2 ଜାତିସଂଘ ସଂସ୍ଥାକୁ 30 ଅଧିକ ଟିକା ଯୋଗାଇ ଦେଇଥିଲା। ମାନବିକ ସହାୟତା ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମଧ୍ୟ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। 2025 ନଭେମ୍ବରରେ ଶ୍ରୀଲଙ୍କାର ପୂର୍ବ ଉପକୂଳରେ ସଂଗଠିତ ବାତ୍ୟା ଡିଟୁଆହ ବ୍ୟାପକ କ୍ଷୟକ୍ଷତି ଘଟାଇବା ପରେ ଭାରତ ଅପରେସନ୍ ସାଗରବନ୍ଧୁ ଅଧୀନରେ ରିଲିଫ୍ ଓ ଉଦ୍ଧାର ସହାୟତା ପ୍ରଦାନ କରିଥିଲା। ଭ୍ୟାକ୍ସିନ୍ ମୈତ୍ରୀ ଓ ଅପରେସନ୍ ସାଗରବନ୍ଧୁ ଭଳି ପଦକ୍ଷେପ ମାଧ୍ୟମରେ ଗତ 12 ଭାରତ ବିଶ୍ୱସ୍ତରରେ ଏକ ଦାୟିତ୍ୱବାନ ମାନବିକ ନେତୃତ୍ୱର ପରିଚୟ ଦେଇଛି। ବସୁଧୈବ କୁଟୁମ୍ବକମ୍ର ଆଦର୍ଶକୁ ଆଧାର କରି ଭାରତ ଆଞ୍ଚଳିକ ସହଯୋଗ ଏବଂ ମାନବିକ ସହାୟତା ପ୍ରତି ନିଜର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିଛି। ମେକ୍ସିକୋ ସିଟିରେ ଗତକାଲି ଭବ୍ୟ ଉଦ୍ଘାଟନୀ ସମାରୋହ ସହ ଫିଫା ବିଶ୍ୱକପ୍ 2026 ଶୁଭାରମ୍ଭ ହୋଇଛି। ଉଦ୍ଘାଟନୀ ମ୍ୟାଚ୍ରେ ସହ ଆୟୋଜକ ମେକ୍ସିକୋ ଆଜିଟିକା ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ 2-0 ଗୋଲ୍ରେ ପରାସ୍ତ କରିଛି। ଏହି ଫିଫା ବିଶ୍ୱକପ୍ରେ କାନାଡ଼ା, ମେକ୍ସିକୋ ଏବଂ ଯୁକ୍ତରାଷ୍ଟ୍ରରେ 48 ଦଳ 104 ମ୍ୟାଚ୍ ଖେଳିବେ। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର

ଦଶମ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି। ଆୟୋଜକ ଇଂଲଣ୍ଡ ଦଳ ବର୍ମିଂହାମ୍ର ଏଜବାଷ୍ଟନ୍ଠାରେ ଉଦ୍ଘାଟନୀ ମ୍ୟାଚ୍ରେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଖେଳିବ। ପ୍ରାୟ ଏକ ମାସ ବ୍ୟାପି ଏହି ପ୍ରତିଯୋଗିତାରେ ଇଂଲଣ୍ଡ ଓ ୱେଲ୍ସର ବିଭିନ୍ନ ସ୍ଥାନରେ ମ୍ୟାଚ୍ ଅନୁଷ୍ଠିତ ହେବ ଏବଂ ଜୁଲାଇ 5 ତାରିଖରେ ଐତିହାସିକ ଲର୍ଡ଼ସ କ୍ରିକେଟ୍ ପଡ଼ିଆରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚ୍ରୁ ଅଭିଯାନ ଆରମ୍ଭ କରିବ। ପ୍ରଥମ ଥର ପାଇଁ ଏହି ବିଶ୍ୱକପ୍ରେ 12 ଦଳ ଅଂଶଗ୍ରହଣ କରୁଥିବା ବେଳେ 7 ସ୍ଥାନରେ 33 ମ୍ୟାଚ୍ ଖେଳାଯିବ। ତୁର୍କୀର ଆଣ୍ଟାଲ୍ୟାଠାରେ ଗତ ସନ୍ଧ୍ୟାରେ ଅନୁଷ୍ଠିତ ତୀରନ୍ଦାଜୀ ବିଶ୍ୱକପ୍ରେ ଭାରତର ରିକର୍ଭ ମିଶ୍ରିତ ଯୋଡ଼ି ବି ଧୀରଜ ଓ କୁମକୁମ ମୋହଦ ଫାଇନାଲରେ ପ୍ରବେଶ କରିବା ସହ ପଦକ ନିଶ୍ଚିତ କରିଛନ୍ତି। ଆସନ୍ତା 14 ତାରିଖରେ ଏହି ଯୋଡ଼ି କୋରିଆର ଅଲିମ୍ପିକ୍ ପଦକ ବିଜେତା କିମ୍ ଜେ ଡିଓକ୍ ଓ ପୂର୍ବତନ ବିଶ୍ୱ ଚମ୍ପିୟନ୍ ଓ ୟେଜିନ୍ଙ୍କ ସହ ମୁକାବିଲା କରିବେ। ମୁଖ୍ୟ ସମ୍ବାଦ ପୁଣିଥରେ। ଯୁଦ୍ଧ ପରିସ୍ଥିତିର କୂଟନୈତିକ ସମାଧାନ ପାଇଁ ଆନ୍ତର୍ଜାତିକ ସମୁଦାୟ ନିରନ୍ତର ପ୍ରୟାସ କରିବା ଆବଶ୍ୟକ କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନ ବିରୋଧରେ ପ୍ରସ୍ତାବିତ ସାମରିକ ଆକ୍ରମଣ ଯୋଜନାକୁ ସ୍ଥଗିତ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି। ଓଡ଼ିଶା ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଆଜି ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ତୈଳବୀଜ ଚାଷୀମାନଙ୍କୁ କୃଷି ପରାମର୍ଶ ଯୋଗାଇବା ପାଇଁ ଆରମ୍ଭ ହେଲା ଅଏଲ୍ ସିଡ୍ କିଷାନ ମିତ୍ର। ମେକ୍ସିକୋରେ ଫିଫା ବିଶ୍ୱକପ୍ 2026ର ଶୁଭାରମ୍ଭ ଏବଂ ଆଜିଠାରୁ ଆରମ୍ଭ ହେଉଛି ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍। ସମ୍ବାଦ ଶେଷ ହେଲା।

ଆପଣମାନେ ଶୁଣୁଥିଲେ ଆଞ୍ଚଳିକ ସମ୍ବାଦ ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ଏଥର ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ। ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ।

ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ମିଶନରେ ପାଇଖାନା ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି। ଆମର ଦୈନନ୍ଦିନ ଜୀବନରେ ଆମେ ଏହାର ଉପେକ୍ଷା କରିଥାଉ। ଯାହା ଘରେ ପାଇଖାନା ଅଛି ତାର ଯତ୍ନ ତ ପ୍ରାୟ ସମସ୍ତେ ନେଇଥାନ୍ତି, କିନ୍ତୁ ଯେତିକି ସଫାସୁତୁରା ରଖିବା କଥା ବୋଧହୁଏ ସେତିକି ନୁହେଁ। ଆଗରୁ ପାଇଖାନା ଘର ବାହାରେ କରାଯାଉଥିଲା, କିନ୍ତୁ ଯେହେତୁ ବର୍ତ୍ତମାନ ଆଟାଚ୍ଡ କରାଯାଉଛି, ନିୟମିତ ସଫାସୁତୁରା ରଖିବା ଏକାନ୍ତ ଜରୁରୀ। ସହରାଞ୍ଚଳରେ ଯେହେତୁ ଖୋଲା ସ୍ଥାନର ଅଭାବ ରହୁଛି, ପାଇଖାନାର ବ୍ୟବହାର ବଢ଼ିବାରେ ଲାଗିଛି, କିନ୍ତୁ ଗ୍ରାମାଞ୍ଚଳରେ ଏହାର ବ୍ୟବହାର ବୃଦ୍ଧି ପାଇନାହିଁ। ଲୋକେ ଖୋଲାରେ ମଳତ୍ୟାଗ କରିବାରେ ଲାଗିଛନ୍ତି। ଏହାଦ୍ୱାରା ପରିବେଶ ପ୍ରଦୂଷିତ ହେଉଛି, ଦୁର୍ଗନ୍ଧ ବାହାରୁଛି, ବିଭିନ୍ନ ରୋଗ ସଂକ୍ରମିତ ହେଉଛି। ଯେହେତୁ ଲୋକ ଖାଲି ପାଦରେ ଯାଉଛନ୍ତି, ହୁକ୍ୱାର୍ମର ଶିକାର ହେଉଛନ୍ତି। ହୁକ୍ୱାର୍ମ ପାଦ ଦେଇ ମଣିଷ ଶରୀରକୁ ପ୍ରବେଶ କରିଥାଏ। ସେଥିପାଇଁ ସରକାର ଗ୍ରାମାଞ୍ଚଳରେ ପାଇଖାନା ନିର୍ମାଣ ଉପରେ ଜୋର ଦେଇଛନ୍ତି ଏବଂ ବିଭିନ୍ନ ଯୋଜନା ମଧ୍ୟ କାର୍ଯ୍ୟକାରୀ ହେଉଛି। ଲୋକେ ସଚେତନ ହୋଇ ଏହାର ଫାଇଦା ନେବା କଥା। ପାଇଖାନାକୁ ନେଇ ଆମର ମାନସିକତାରେ ମଧ୍ୟ ପରିବର୍ତ୍ତନର ଆବଶ୍ୟକତା ରହିଛି। ପାଇଖାନା ସଫା କରିବା ଏକ ନ୍ୟୁନ କାମ ନୁହେଁ। ଜାତିର ଜନକ ମହାତ୍ମା ଗାନ୍ଧୀ ନିଜ ପାଇଖାନା ନିଜେ ସଫା କରୁଥିଲେ। କ୍ଷମତାକୁ ଆସିବା ପରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପାଇଖାନା ବା ଶୌଚାଳୟ ଉପରେ ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି ଏବଂ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଲୋକେ ନିଶ୍ଚିତ ଭାବରେ ସଚେତନ ହେବେ ବୋଲି ଆଶା କରାଯାଏ। ଆଉ ଏକ ମାନସିକତା ହେଉଛି ସାର୍ବଜନୀନ ସ୍ଥାନ ଏବଂ ଶୌଚାଳୟର ଅପବ୍ୟବହାର କରିବା। ଲୋକଙ୍କ ସୁବିଧା ପାଇଁ ସହରମାନଙ୍କରେ ଯେଉଁ ସାର୍ବଜନୀନ ଶୌଚାଳୟ, ରେଳ ଷ୍ଟେସନ ଏବଂ ବସ୍ ଷ୍ଟପ୍ କିମ୍ବା ରେଳଡବାରେ ମଧ୍ୟ ଯେଉଁ ଶୌଚାଳୟର ବ୍ୟବସ୍ଥା କରାଯାଇଛି, ତାର ଅବସ୍ଥା ଶୋଚନୀୟ। ଲୋକେ ଭାବନ୍ତି ଆମର ତ କାମ ସରିଗଲା, ସଫାସୁତୁରାରେ କ'ଣ ଅଛି, ଏପରିକି ପାଣିର ବ୍ୟବହାର ନକରି ପଳାଇ ଆସନ୍ତି। ଏହା ଆମେ କେତେଦୂର ସଭ୍ୟ ତାର ପ୍ରମାଣ ବହନ କରେ। ହସ୍ପିଟାଲମାନଙ୍କରେ ମଧ୍ୟ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ଯେଉଁ ଶୌଚାଳୟର ବ୍ୟବସ୍ଥା କରାଯାଇଛି, ତାର ଅବସ୍ଥା ଏତେ ଶୋଚନୀୟ ଯେ ମଣିଷକୁ ସଭ୍ୟ କହିହେବ ନାହିଁ। ହସ୍ପିଟାଲ ଯାଇ ଜଣେ ନିରୋଗ ମଣିଷ ରୋଗଗ୍ରସ୍ତ ହୋଇପଡ଼ିବ। ଏଭଳି ପରିସ୍ଥିତିରେ ସ୍ୱଚ୍ଛ ଭାରତ ଅଭିଯାନ କିଭଳି ସଫଳ ହୋଇପାରିବ?

ଲୋକଙ୍କ ସଚେତନତାର ତ ଅଭାବ ରହିଛି, ତାପରେ ସହରତଳି ଅଞ୍ଚଳରେ ଏବଂ ଗ୍ରାମାଞ୍ଚଳରେ ଖୋଲାରେ ମଳତ୍ୟାଗ କରିବା ଲୋକଙ୍କ ଏକ ନିୟମିତ ଅଭ୍ୟାସ ରହିଛି। ଘରେ ପାଇଖାନା ଥିଲେ ମଧ୍ୟ ଲୋକେ ଏହି ଅଭ୍ୟାସ ଛାଡ଼ୁନାହାନ୍ତି, ଭାବନ୍ତି ଖୋଲାରେ ମଳ ପରିଷ୍କାର ହୋଇଥାଏ, କିନ୍ତୁ ଏହାର କୌଣସି ବୈଜ୍ଞାନିକ କାରଣ ନାହିଁ। ଏକ ସଫା ସୁତୁରା ପାଇଖାନା ଖୋଲା ପଡ଼ିଆ, ରାସ୍ତା, ଟ୍ରେନ୍ ଲାଇନ୍ କିମ୍ବା ବିଲ ଅପେକ୍ଷା ଶ୍ରେୟସ୍କର। କେତେଦିନ ଆମେ ଏମିତି ଅଚେତନ ଅବସ୍ଥାରେ ଥିବା?

ମାନେ ଶୁଣୁଥିଲେ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ ଉପସ୍ଥାପନ କଲେ ପ୍ରଫୁଲ୍ଲ କୁମାର ମାଝି, ଆକାଶବାଣୀ ଭବାନୀପାଟଣା। ଏଥର ପ୍ରଚାର କରୁଛୁ ଶ୍ରୀ ରାମଚରିତ ମାନସ।

0: ଆପଣ ମାନେ ଶୁଣୁଥିଲେ ଶ୍ରୀରାମଚରିତ ମାନସ ଆକାଶବାଣୀ ଭବାନୀପାଟଣା। ଏଥର ପ୍ରଚାର କରୁଛୁ ଚାଷର କଥା, ଉପସ୍ଥାପନା ଶିବ ପ୍ରଧାନ। ବିଷୟବସ୍ତୁ ହେଉଛି ଜିଆ କମ୍ପୋଷ୍ଟ ତିଆରିରେ କୁଣ୍ଡ ପଦ୍ଧତି।
1: ହେନ୍ତା ତ ଆମର୍ ଚାଷୀ ଦାଦାମାନେ ବର୍ଷସାରା ଭିନ୍ନ ଭିନ୍ନ ପ୍ରକାର ଚାଷ୍ କରିଥିସନ୍, ଯେନ୍ତାକି ଆଲୁ, ସାରୁ, ଭେଣି, ପୋଟଲ ଆରୁ, ଲଇନି। ତ ଏସବୁ ଚାଷ୍ କଲା ଭିତରେ କିଛି ଏନ୍ତା ବି ଆମର୍ ଚାଷୀ ଦାଦାମାନେ ଅଛନ୍ ଯେନ୍ମାନେ କି ଖତ୍ ସାର୍ ଲାଗି ଅଲଗା ଲୋକର ଉପରେ ନିର୍ଭର କରିଥିସନେ। ଖତ୍ ସାର୍ ଉଚା ଦାମ୍ନେ ଘିନ୍ବାର କାରଣନୁ ଆମର୍ ଚାଷୀ ଦାଦାମାନଙ୍କର ଖର୍ଚ୍ଚା ବଢ଼ିଯାଇସି ଆରୁ ସମୟ ସମୟାନେ ସେମାନଙ୍କୁ କ୍ଷତି ସହିବାକେ ବି ପଡ଼୍ସି। ତ କଥା ହଉଛେ ଯେ ଚାଷୀ ଦାଦାମାନେ ଯଦି ପ୍ରାକୃତିକ ଉପାୟନେ ଜିଆ ଚାଷ ଆରୁ ତାର ଖତ୍ ନିଜେ ପ୍ରସ୍ତୁତ କରିପାରିବେ ବୋଇଲେ ଖର୍ଚ୍ଚା ତାଙ୍କର କମିଯିବା ଆରୁ ଚାଷ ବି ଭଲ ହେବା। ତ ଚାଷୀ ଦାଦାମାନେ ଏବେ କଥା ଆସୁଛେ ଜିଆ ମାନକେ ନେଇକରି ଆମେ ଜିଆ କମ୍ପୋଷ୍ଟ କେନ୍ତା ତିଆରି କରିପାର୍ମା ଆରୁ ତାର୍ ଲାଗି ଇ କୁଣ୍ଡ ପଦ୍ଧତି କାଁଟା, ଇ କଥା ଗୁଟେକେ ବି ଆମ୍କେ ନିହାତି ଭାବରେ ଜାନ୍ବାକେ ପଡ଼୍ବା। ଏ ତ ସେଥିର୍ ଲାଗ୍ତି ବୋଲିକରି ଆମ୍କେ ଗୁଟେ ପ୍ରଥମେ ଗୁଟେ କୁଣ୍ଡ ପ୍ରସ୍ତୁତ କର୍ବାକେ ପଡ଼୍ବା ଏ ଯେନ୍ଟାକେ କି କୁଣ୍ଡ ପଦ୍ଧତି ବୋଲିକରି କହେସନ୍। ଏ ତ ଚାଷୀ ଦାଦାମାନେ ଇ କୁଣ୍ଡ ପଦ୍ଧତି ଲାଗି 2000 ଜିଆମାନଙ୍କର ଲାଗି 1 ଘନମିଟର ଆକାରନେ ଗୁଟେ କୁଣ୍ଡ ଦରକାର ହେବା ଏ ଯେନ୍ଟାକି ଇଟାନେ ତିଆରି ହେଇଥିବା। ଇ କୁଣ୍ଡର ଭିତର ଆଡ଼କେ ଗୁଟେ ସାଇଡ୍ ଢାଲୁ ହେଇକରି ଗୁଟେ କଣା ହେଇଥିବାର ଦରକାର ଏ ଆରୁ ଉପର ବାଟେ ଚାଲ ଗୁଟେ ଥିବାର ଦରକାର ଏ। ଏନ୍ତା ଥିବା ବୋଇଲେ ସେ ଖତ ଗଦାନୁ ଅଧିକା ପାଇନ୍ ସହଜେ ଏକା ବାହାରି ଯାଇପାରବା ଆରୁ ଚାଲ ଥିବାର ଯୋଗୁଁ ଖରା ଆରୁ ବର୍ଷା ପାଇନ୍ କୁଣ୍ଡ ଭିତରେ ନେଇ ପଡ଼େ ନା। ଆମେ 2-3 କୁଣ୍ଡର ଠିକ ତଲ ଆଡ଼କେ 2 ଇଞ୍ଚ ବହଲିଆ ନଡ଼ିଆ ଛାଲି ନେଇ ହେଲେ ଶୁଖିଲା କଦଲି ପତର ଯେନ୍ଟାକି ସହଜେ ସଢ଼ିଯିବା ତାକେ ସେନ ଆମେ ରଖବାକେ ପଡ଼ବା ଏ। ଇଟା କୁଣ୍ଡ ଭିତରୁ ଅଧିକା ପାଇନ୍ ବାହାରି ଯିବା ନେ ସାହାଯ୍ୟ କରବା ଏ। ଇଟାର ବଦଲାନେ 1-2 ଇଞ୍ଚ ଗୁଡ଼ି ଆରୁ ତାର ଉପରେ 2-3 ଇଞ୍ଚ ନଦୀର ବାଇଲ ଆରୁ ମାଇଟ୍କେ ସ୍ତର ସ୍ତର କରିଦେଲେ ବି ଇଟା ବି ହେଇପାରବା। ତାର ପଛେ ଆଗ୍ନୁ କରିଥିବା 2 ଇଞ୍ଚର ପୁରୁଣା ଖତ ରଖବାକେ ପଡ଼ବା ଏ। ଇନେ ଆମେ ପୁରୁଣା ଖତ ବଦଲାନେ ଶୁଖିଲା ଗୋବର ଗୁଣ, ଗୋବର ଗ୍ୟାସ ପ୍ଲାଣ୍ଟ ନୁ ବାହାରିଥିବାର ସ୍ଲରି ଆରୁ ଜିଆ କମ୍ପୋଷ୍ଟ ବି ବ୍ୟବହାର କରିପାରମା ଏ। ଇସବୁ ସ୍ତରକେ ଜିଆର ଶଯ୍ୟା ବୋଲିକରି କୁହାଯାଇସି। ଇନ ଜିଆ ଥିବାର ସମୟାନେ ଉପର ବାଟୁ କିଛି ଅସୁବିଧା ଦେଖାଯିବା ବୋଇଲେ ଜିଆମାନେ ଇନେ ଆଶ୍ରୟ ନେଇଥିସନେ। ଯଦି ଆମେ ଦେଖମା ବୋଇଲେ ଉପର ବାଟେ ଥିବାର ମଇଳା ଯଦି ଠିକ୍ ହେବା ସେ ଅଧା ସଢ଼ି ନେଇଥିବା ବୋଇଲେ ସେନୁ ଗରମ ବାହାରିବା ଏ। ଇ ଗରମ 50-55 ସେଲସିୟସ ପତ୍କେ ହଉଥିବାରନୁ ଇଟାକେ ଜିଆମାନେ ସହି ନେଇପାରନ୍ ଆରୁ କିଛି ସମୟ ଲାଗି ତଲ ସ୍ତରକେ ଆସିଯିବେ ଏ। ଯଦି ଦେଖମା ବୋଇଲେ ଏନ୍ତା ନେଇ ହେଲେ ଏକା ଇଟା ଭଲ୍ ଏ। କାରଣ ହଉଛେ ଇ ଉତ୍ତାପ ବେଶୀ ଦିନ ପତ୍କେ ରହିବା ବୋଇଲେ ଜିଆମାନେ ମରିଯିବାର ସମ୍ଭାବନା ବି ଦେଖାଯିବା। ଯଦି ଆମେ ଏନ୍ତା ଅନୁଭବ କର୍ମା ବୋଇଲେ ଆରୁ ବେଲ୍ ନେଇ କରି କରି ସେ ଗଦାକେ ତଲ ଉପର ଉପର ତଲ ଏନ୍ତା କରିଦେବାରଟା ଭଲ୍ ହେବା। ଏନ୍ତା କର୍ମା ବୋଇଲେ ଗରମ ସେ ଭିତରୁ ବାହାରିଯିବା। ବଡ଼ ବଡ଼ ଫାର୍ମ ମନକେ ସିଧା ହେଇପାସେ ଗଦା ଭିତରେ ଏକା ଅଧା ପଚା ହଉଥିବାର କାରଣନୁ ସେଠାନେ ତାପମାନ ଯନ୍ତ୍ର ବ୍ୟବହାର କରାଯାଇଥିସି ଆରୁ ତାପ କମିଗଲା ପଛକେ ଏକା ଜିଆମନକେ ଛଡ଼ା ହେଇଥିସି। ଏଟାର ପଛେ ତୃତୀୟ ସ୍ତର ହେଲା ଠିକ ଆଗର ଭଳିଆ ଏକା ବଞ୍ଚିଥିବା ଜିଆମନଙ୍କର ସ୍ତର। ଇ ସ୍ତରକେ ପୁଆଲନେ ଓଦା କରିଦେଇକରି ତାର ଭିତରେ ଜିଆମନକେ ଛାଡ଼ବାକେ ପଡ଼ବା ଏ। ଟିକେ ସମିଆ ଜଗଲା ପଛେ ସେଟା ମାନେ ଭିତରକେ ଚାଲିଯିବେ। ଯେନ୍ମାନେ ଭିତରକେ ନେଇଯାଇପାରନ୍ ସେମାନେ ରୋଗିଆ ହେଇଥିବେ, ନେଇ ହେଲେ ମରିଯାଇଥିବେ। ସେଥିର୍ ଲାଗି ସେମାନଙ୍କୁ ବାହାର କରିଦେବାଟା ଭଲ ହେବା। ଏଟାର ପଛେ ତୃତୀୟ ସ୍ତର ଯେତେବେଳେ 2 ସ୍ତର ନେ ମିଶିଯିବା ବୋଇଲେ ତାର ଉପରେ 4 ସ୍ତର ନେଇ ହେଲେ ଖାଦ୍ୟ ସ୍ତରକେ ରଖବାକେ ପଡ଼ବା ଏ। ଇଟା ହଉଛେ ସେ 8-10+1+1 ଇହି ପାସେ ମିଶିଥିବାର ଅଧା ସଢ଼ି ଯାଇଥିବାର ଖାଏଦ ଏ। ଇଟାକେ ଚାଷୀ ଦାଦାମାନେ ଗୋଟେ ମାଡ଼େ ରଖିପାରବେ, ନେହେଲେ 2-3 ଅନ୍ତରନେ 5-6 ଇଞ୍ଚ ବହଲିଆ ହେଇପାସେ ରଖିପାରବେ ଏ। କୁଣ୍ଡ ଯେତେବେଳେ ପୁରୀ ଯିବା ବୋଇଲେ ତାର ଉପରେ 2 ପରସ୍ତ ପୁରୁଣା ଅଖ ଅବସ୍ଥା

0: ମରିଗଲି ପେଟୁ ବୋଉ, ଏ ପେଟୁ ବୋଉ,
1: କଣ ହେଲା ମ? କିଆଁ ଡାକୁଛ କି?
0: ଆଏ ସେ ଭୁକୁଟି ସ୍ୱାଇଁର ମାଇକିନାଟା ପୁଣି ଆସିଗଲାଣି ମୁଦିଟା ମାଗିବାକୁ। ଆଏ ପେଟୁ ବୋଉ, ଯଜମାନ ଘରେ ତ ମୋତେ ସେ ମାଇକିନାଟା ଯାହା ବେଇଜ୍ଜତ କରିଥିଲା କରିଥିଲା, ପୁଣି ଆମ ଘରକୁ ଆସି ପହଞ୍ଚିଗଲାଣି। କଣ କରିବା?
1: ତମେ ଭଲ ଆଉ କି ଜ୍ୟୋତିଷ ହେଇଛ ବା? ହଇହେ, ତମେ ତ ଲୋକଙ୍କ ରିଷ୍ଟ ସବୁ ଖଣ୍ଡନ କରୁଛ, ହେଲେ ତମ ପଛରେ ଯୋଗ ପରି ଲାଗିଥିବା ରିଷ୍ଟ ଗୁଡାକ କେମିତି ଖଣ୍ଡନ କରିପାରିବ?
0: ସେ କଥା ତମ ମାଇକି ମୁଣ୍ଡ ଭିତରୁ ସହଜରେ ପଶିବନି। ହେ ପେଟୁ, ସେ ଯଜମାନଙ୍କ ଉପରେ ଚଢ଼ଉ କରୁଥିବା ରିଷ୍ଟ ଗ୍ରହ ଗୁଡାକୁ ମୁଁ ଯେତେବେଳେ ଚାରିଆଡୁ ବାନ୍ଧି ପକଉଛି, ସେଗୁଡ଼ା ଖାଲି ବିକିଳିଆ ହୋଇ ଓଲଟି ମୋ ଉପରେ ଚଢ଼େଇ କରୁଛନ୍ତି ପରା। ପାଟି କଲାଣି, ଯା ମୁଁ ଘରେ ନାହିଁ ବୋଲି ତାକୁ କହିଦିଅ।
1: କହିଦେବି କଣ ମ? ଆଜି ବାଡୁଣୀ ମାଡ଼ରେ ତା ପିଠିଟାକୁ ଯେବେ ପଚେଇ ନ ଦେଇଛି, ତାହେଲେ ମୁଁ ପେଟୁର ବୋଉ କି ପେଟୁ ନାନାଙ୍କ ସ୍ତ୍ରୀ ଲାଣ୍ଡି ନୁହଁ। ହାରେ, ସେ ବଜାତ ମାଇକିନା ଢିଙ୍କିକି କୁଟା ଭାବିଛି ନା କଣ?
0: ଦେଖ କେତେ ଜୋରେ ପାଟି କରୁଛି। ଶୁଣୁଛଟି ଲାଣ୍ଡି ବୋଉ, ସେ ଦୁଷ୍ଟ ଗ୍ରହଟା କେମିତି ଗୁଡ଼େ ଗାଁ ମା ତୁ ତାରେ ରାଗା ଧ୍ୱନି ଡାକୁଛି।
1: ତୋ ଗାଁ ମା ରେ ସା ଏଇନା ଛଡେଇ ଦଉଛି। ହେଇଛି, ତମେ ତୁମେ ଏଇ ଘରଟା ଭିତରେ ବସିଥା, ଜମା ବାହାରକୁ ବାହାରିବ ନାହିଁ। ମୁଁ ଯାଉଛି। ଖଡ଼ିକା ବାଡୁନି ମୁଠାଟା କୋଉଠି ରହିଲା କି ଜାଣି?
0: କାଇଁ କୋଉଠି, ଏଇଠି ତ ଥିଲା ବୋଧେ।
2: ହଁ ଦେ ପଣା ବାବା, ତରକାରୀ ଗାଁଟା ସୋଲୁ ଚୁଣ୍ଡା ଦେଇଛୁ ଭାଇ, ଡାକି ଡାକି ମୋର ତୁନ ମୁଣ୍ଡ ଘାଇକି ଶୁଖିଗଲା ନା? କେନ୍ତା ନେଇ ସୁନମାର ଗା ତୁଇ?
1: ଲୋ ସବା ଖାଇ, ପଣା ପଣା ଗାଁ ଗାଁ ରେ ରେ ସା ସା କଣ କରି ରଡ଼ି ଛାଡ଼ୁଛୁ କିଲୋ? ଏ ଛାଞ୍ଚୁଣି ମୁଠାଟାକୁ ଦେଖୁଛୁ ଟି? ମାରି ମାରି ସମ୍ମାନେ ତୋ ପିଠି ପଛେଇ ଦେବି, ଯାଉଛୁ ନା ଏଠୁ?
2: ହଁ ଦେ, ଏ ମୋର ବୁଆ, ତୁ ଏକା ତୋର ମନୁଷ୍ୟର ମାଇଝି ଆଏ ଭାଲ, ମୁଁ ଆର ମୋର ମନୁଷ୍ୟର ମାଇଝି ନାଇଁ ଏକା, ମୋତେ ଆର ମାର ନେଇ ଆସେ ଭାଇଲ।
1: କଣ ହେଲା କଣ ହେଲା? ତୁ ମତେ ମାରିବୁ? କିଡ଼ି ସାହସ ଥିଲା ତୋର?
2: ହଁ ଦେଗୋ, କହି ଦଉଛେ, ନାଚ ସବାଗିର ସଂ ସଂ ଫଁ ଫଁ ନାଇଁ ହ, ସୁଦ ଭାବେ ମୋର ମନୁଷ୍ୟର ସୁନା ମୁଦି ଦେ, ମୁଁ ଭାଗ୍ମି।
1: ମୁଦି କି ମୁଦି ବା?
2: କି ମୁଦି ବା? କାଇଁଟା କାଇଁଟା କି ମୁଦି ବା? ମୋର ମନୁଷ୍ୟର ମୁଦି, ତୋର ମନୁଷ ଇ ଖଡ଼ିକାର ପଣା ଗୁଡ଼ା ହିଟେଇ କରି ନେଇଛେ। ହେ ମୁଦିଆ, ନାଇଁ ହେଲେ ମୁଁ ଆଇଛେ ଛୁଇ ଯେ ନାଇଁ ଛାଡ଼େ।
1: ଆଲୋ ହେ ସବା ଖାଇ ବିଲେଇ, ମୁଇଁ ତୋର କେଡ଼େ ମୁହଁ ଟାଣକିଲ? ତୁ ମୋ ଘଇତାଟାକୁ ବୁଢ଼ା କହୁଛୁ? ଏଇ ଛାଞ୍ଚୁଣି ମାଡ଼ରେ ଯେବେ ତୋ ପିଠି ଫଟି ନଦେଇଛି। ହଁ
2: ଖରେ ତା, ତୁ ଏକା ତୋର ମାର ଗୋରସ ପିଛୁ, ଆର ମୁଇଁ ନାଇଁ ପିଇ ଭାଇ, ଆ ଦେଖ୍ମି କେନ୍ତା କରିବୁ ତୁଇ।
1: ମାରିବୁ କ'ଣ? ହେଇଟି ମାଲିଲ ଆଣ୍ଠୁ କୁଡ଼ି, ଛାଡ଼ ଛାଡ଼ ମୋ ଛାଞ୍ଚୁଣି
2: ମାରିଦେମି,
1: ଛାଡ଼ କହୁଛି
2: ଦେମି, ଛାଡ଼ ତୁଇ ମୋତେ ପିଠି ଥବ, ଓ ଆର ମାଡୁ ତୁ କରି ଦେଖୁ ତୁମି, ଛାଡ଼ ଛାଡ଼ ମାଠ ମକେ ମାପୁଆ ନାଇଁ କରେ, ଛାଡ଼ ଛାଡ଼ ଛାଡ଼ ବାଡ଼ ମୁଣ୍ଡ କି କହୁଛି, ଛାଡ଼ କହୁଛି,
1: ଆ ଛାଡ଼ ବହୁ କିଲୋ ଛାଡ଼ ମୋଡି ଦେଲା ମୋ ହାତରକୁ, କେଡେ ଆଣ୍ଠୁରେ ଦୁଷ୍ଟଗ୍ରହଟା ମୋଡି ଦେଲା ମୋ ପେଟ ନା
2: ନାଇଁ ଛାଡ଼େ, ଆଉ ନାଇଁ ଛାଡ଼େ, ଆଉ ନାଇଁ ଛାଡ଼େ, ନାଇଁ ଛାଡ଼େ, ନାଇଁ ଛାଡ଼େ।
1: ଆଲୋ ଆଲୋ ମରିଗଲି, ମୋ ମୁଣ୍ଡ ବାଳ ଗୁଡା କିଆଁ ଝୁକୁଛିଲ? ଓହୋ ମରିଗଲି, କାଟୁଛିଲ ବିଲେଇ, ମୁଇଁ ସବା ଖାଇ ଛାଡ଼ି ଦେଲି।
2: ଆଲୋ ଛାଡ଼, ତୋକେ ନାଇଁ ଛାଡ଼, ମୋର ମୁଦି ଦେ ଛାଡ଼ି ଦେମି,
1: ଦେବିନି,
2: ନାଇଁ ଦେଲେ ମାର ଖା।
1: ଆରେ
2: କେତେ ଲାଗିଛି,
1: ଆରେ ଖା, ଆରେ ଖା, ଆରେ ଖା, ଆରେ ଖା।

0: ଜ୍ୟୋତିଷ ନାଁରେ ଖାଣ୍ଟି ଡକେଇ ତଟେ ଦେଖୁନାହାନ୍ତି ଏଇ ମାଇକିନାର ସୁନା ମଧ୍ୟରେ ଠକି ନେଇଛି।
1: ଠିକ ଅଛି, ଅବି ଇନକ୍ୱାରି କରିବା, ଯିବ କୁଆଡ଼େ। ଏ ଖବରଦାର, ତୋର ତ କିଛି କମ୍ ସାହସ ନୁହେଁ, ପୋଲିସ ସାମ୍ନାରେ ବାଡ଼ୁଛୁ।
0: ତତେ ଅବି ବାନ୍ଧିଦେବି, ବୁଝିଲୁ, ହାଜତରେ ପୁରେଇ ଦେବି, ଜେଲରେ ନେଇ ମାଡ଼ିଦେବି। ମୁଁ କେତେ ବଡ଼ ଟାଣୁଆ ହାବିଲଦାର ଜାଣିଛୁ ଟି?
2: ବାନ୍ଧି ଦେବ, ଯେଉଁଠି ଭର୍ତ୍ତି କରିବ ତମେ ଆଜ୍ଞା, କେନ୍ଟା ମୋର କସୁର କେନ୍ଟା।
1: ରାଇଟ, ମାଇକିନାଟା ବିଲକୁଲ ଠିକ କହୁଛି ହୋ
0: ସାର।
1: ହାବିଲଦାର
0: ସାର, ଠିକ କହୁଛି ବୋଲି ସାର କେମିତି କହୁଛନ୍ତି? ଦେଖୁଛନ୍ତି ତ ଆପଣ, ଆପଣ ଅଛନ୍ତି, ଆପଣଙ୍କ ତଳକୁ ମୁଁ ଅଛି, ମୋ ତଳକୁ ଗଣ୍ଡା ହେବ କନେଷ୍ଟବଳ ଅଛନ୍ତି, ଅଥଚ ଏଇ ଛାର ମାଇକିନାଟା ତାଙ୍କୁ ମାରୁଛି, ଆପଣଙ୍କୁ ବି ଧମକାଉଛି।
1: ସେ ଜମାରୁ ଧମକାଉନି, ଖାଣ୍ଟି ହକ୍ କଥା କହୁଛି।
0: ଏମିତି ସାର, ଖୋଦ ଆପଣଙ୍କ ଆଖି ସାମ୍ନାରେ ପୁରା ତାଙ୍କୁ ବାଡ଼େଇବାର ଲାଗିଛି ସାର।
1: ତାଙ୍କୁ ସେ କାହିଁକି ବାଡ଼େଇ ଲାଗିଛି, ଆଗ ଇନକ୍ୱାରି କରିଛ କି?
0: ନାଇଁ ସାର, ଇନକ୍ୱାରି କି ଆଉ ସମୟ ପାଇଲି କେଉଁଠି, ସେ ତ ପିଟି ଚାଲିଥିଲା, ଆମେ ଆସି ପହଞ୍ଚିଗଲେ ଆଉ।
1: ତେବେ ତାକୁ ବାନ୍ଧିଦେବ ବୋଲି ତମେ କେମିତି ହୁଙ୍କାର ଛାଡ଼ୁଛ?
0: ସାର ମାନେ ମାନେ ସାର, ମୁଁ କ'ଣ କହୁଥିଲି କି, ମାଡ଼ ଦେବା ଦଫାରେ ପକେଇ ଆମେ କ'ଣ ତାକୁ ବାନ୍ଧି ନେଇ ପାରିବାନି କି ସାର?
1: ସିଓର ସିଓର ସିଓର ବାନ୍ଧି ନେଇ ପାରିବା, କିନ୍ତୁ ମାଡ଼ ଦେବା ଆଉ ମାଡ଼ ଖାଇବା ମାଇପି ଯୋଡ଼ାଙ୍କ ଭିତରୁ ପ୍ରକୃତରେ ଦୋଷୀ କିଏ, ବୁଝିବା ଆମର ଉଚିତ ନା ନାଇଁ?
2: ଏ ମୋର ବୁଆ, ଏ ମୋର ହାତୀ, ତମର ବାଗିର ଗୁଣମତୀ ପୁଲୁ ସାର, ମୁଇଁ ଆଜି ଫତେ କେନ୍ଟାନେ ପୁନି ନାଇଁ ଦେଖି, ମା ମାନିକ ସରି ତମକେ ବୋବା ଯୁଗ ଯୁଗ ଧରି ବଞ୍ଚେଇ ଥାଉ, ତମର ଗୁଡ଼ତରେ ପଡ଼ୁଛେ ବୋବା, ଏବେ ମୋର ହାରି ଗୁହାରି ଛନେ ଶୁନ।
1: ଆରେ ହେ ମା ଭଉଣୀ ଜାତିଟା, ଉଠ ଉଠ ଗୋଡ଼ତଳୁ ଉଠ, ମୁଁ ତତେ ଅଭୟ ଦେଇ କହୁଛି, ମୁଁ ସବୁ କରିପାରିବି। ଲୋ ମା ଭଉଣୀ ଜାତି, ମୁଁ ଏ ଇଲାକାର ବଡ଼ ପାୱାର ଥିଲା ବାଲା ପୋଲିସ ଆକିବ ନା କ'ଣ କହୁଛ ତମେ? ହାବିଲଦାର
2: ଆଜ୍ଞା, ନେଇ ଯାଇଛେ ଇତାର ଘଏତା, ମୋର ଘଏତା ଆଙ୍ଗୁଠିନୁ ଜବରଦସ୍ତି ଗୋଟେ ସୁନା ମୋତେ ହିଟେ କରି ନେଇ ଯାଇଛେ ବୋବା।
3: ସେ ମିଛ କହୁଛି ଆଜ୍ଞା, ତା ଘଇତା ମୋ ଘଇତାକୁ ସେଇ ସୁନା ମୁଦ୍ରାକୁ ଦକ୍ଷିଣରେ ଦେଇଛି ଆଜ୍ଞା। ମୁଁ ମିଛ କହୁଥିବି ବୋଇଲେ ମତେ ବଡ଼ ରୋଗ ହେଇଯିବ ଆଜ୍ଞା, ମୋ କୁଳ ବୁଡ଼ିଯିବ ଆଜ୍ଞା।
0: କ'ଣ ହେଲା କ'ଣ ହେଲା, ଆମ ସାର୍ଙ୍କ ପାଠ ପଢ଼ା ତ ହେ? ଡାଉଟ ସାର୍, ଖୁବ୍ ଡାଉଟ, ଘୋର ସନ୍ଦେହ ଉଠୁଛି ଏଠି।
1: ଡାଉଟ ସନ୍ଦେହ?
0: ହଁ ସାର।
1: ମାନେ
0: ସାର, ଲୋକେ ଦାନରେ ସୁନା ଆଉ ଦକ୍ଷିଣରେ ଟଙ୍କା ଦିଅନ୍ତି, ଆଉ ଏଇ ମାଇକିନାଟା କହୁଛି କ'ଣ ନା ଦକ୍ଷିଣରେ ସୁନା ମୁଦି ଦେଇଛି ବୋଲି। ଇମ୍ପସିବୁଲ ସାର, ଇମ୍ପସିବୁଲ ମାନେ କ୍ୱାଇଟ ଅସମ୍ଭବ। ମୋ କଥା ବିଶ୍ୱାସ କରନ୍ତୁ, ଏ ଜ୍ୟୋତିଷଟା ଗୋଟେ ଖାଣ୍ଟି ଡକୈତ, ଆଉ ତା ମାଇକିନାଟା ଗୋଟେ ଖାଣ୍ଟି ଡକୈତୁଣୀ।
1: ଏବେ ବୁଝିଲ ତ ହାବିଲଦାର?
0: ହଁ ସାର।
1: ଆଉ ଯାହାର ସୁନା ମୁଦିଟା ଯାଇଛି ତାକୁ ବାନ୍ଧିଦେବି ବୋଲି କେମିତି ହୁଙ୍କାର ଛାଡ଼ୁଥିଲ? ଆହେ ଯେତେ ଯାହା ହେଲେ ବି ମୁଁ ଜମାଦାର ଆଉ ତମେ ହାବିଲଦାର
0: ସାର,
1: ମୋ ମୁଣ୍ଡର ମସଲା ଆଉ ତମ ମୁଣ୍ଡର ମସଲା କେବେ ସମାନ ହବ?
0: ନାଇଁ ସାର, ମୋର ଭୁଲ ହେଇଗଲା ସାର, ଆପଣ ବିଲକୁଲ ରାଇଟ, ଆଉ ମୁଁ ଖାଣ୍ଟି ରଙ୍ଗ ସାର।
1: ନନସେନ୍ସ
0: ସାର,
1: ଆସି ରିଟାୟାର୍ଡ ହେବାକୁ ବସିଲଣି
0: ସାର,
1: ସେଇଥିପାଇଁ ତ ପ୍ରମୋସନ ପାଉନ। ଦେଖ ମୁଁ ନିଜେ ଇନକ୍ୱାରି କରୁଛି
0: ସାର।
1: ଏ ତମ ସ୍ୱାମୀ ଜ୍ୟୋତିଷ ପୁନିଆ ପଣ୍ଡା ଘରେ ଅଛନ୍ତି?
3: ନାଇଁ ଆଜ୍ଞା, ସିଏ ନାହାନ୍ତି ଘରେ।
1: ହାବିଲଦାର
0: ସାର,
1: ଘର ଭିତରେ ପଶ
0: ସାର,
1: ଦେଖ ଜ୍ୟୋତିଷ ଅଛନ୍ତି କି ନାହିଁ।
0: ପଶୁଛି ସାର। ସାର ହେଲେ ସାର, ସିଏ ଘରେ ଥିଲେ ଭଦ୍ରତା ସହକାରେ ଡାକି ଆଣିବି ନା ଧକ୍କା ମାରି ଆଣିବି ସାର?
1: ଓଃ, ତମେ କେମିତି ପୋଲିସ ବିଭାଗରେ ଚାକିରି କଲ ହେ? କିଏ ତମକୁ ଚାକିରି ଦେଲା ମୁଁ ସହଜରେ ବୁଝିପାରୁନି ତ। ହଇ ହୋ, ଜ୍ୟୋତିଷ ନା ରେ ପୁନିଆ ପଣ୍ଡା, ଗୋଟେ ଖାଣ୍ଟି ଡକେଇ ତଟିଛି, ୟାର ସୁନାମତି ଦକ୍ଷିଣରେ ନେଇଛି, ତମ ମୁହଁରେ ଲଙ୍କା ମରିଚ ଧୂଆଁ ଦେଇଛି, ସୁଦାମା ପତିଙ୍କ ଟଙ୍କା ପଇସା ନେଇ ଚାଲି ଆସିଛି।
0: ବୁଝିଗଲି ସାର, ବୁଝିଗଲି ସାର, ଖୁବ୍ ଭଲ ଭାବରେ ବୁଝିଗଲି।
4: ଆଉ ଆଉ ବୁଝିବା ଦରକାର ନାହିଁ ହଜୁର, ହଜୁର ମାନେ ବୁଝିବା ଆଗରୁ ମୁଁ ସବୁ ବୁଝିଗଲିଣି।
5: ଚୁପ୍ କର ହେ, ମୁଁ ପଚାରୁଛି ତମେ କ'ଣ ବୁଝିଛ?
4: ହଜୁର, ସେ ମାହିକିନାର ଘଇତା ଦିଅଣୀ ଓଜନର ସୁନା ମୋଦିକି ଦକ୍ଷିଣ ଦେଇଦେଇଛି।
1: ତମେ ଜାଣ ଧାର୍ମିକ ନିୟମ ଅନୁସାରେ ତମେ ଦକ୍ଷିଣାରେ ଟଙ୍କା ପଇସା ନେବା କଥା, ଅଥଚ ତମେ ସୁନା ମଜୁରିଆ ନେଲ କେମିତି?

0: ତା ଘଇଟା କଣ ଦାନ ଦେଇଥିଲା କି?
1: ନାଇଁ ହଜୁର।
2: ତେବେ
1: ତେବେ ତେବେ ସୁନା ମୁଦିଟା ଫେରେଇ ଦଉଛି ହଜୁର। ନେ ନେ ତୋ ଘଇତାର ମୁଦିଟା ନେଲ ପିତେ ଶୁଣି ଡାକିଣି।
3: ତମେ ଭଲେ ଆସିଲ ପୁଲିସ ବୁଆ, ନାଇଁ ହେଲେ ମୁଇଁ ମୋର ଘଇତାର ଏ ସୁପ ମୋଦିକେ ଆରୁ ସାହାଯ୍ୟ ପାଇଥିତି ଗାଏ। ତମ ମାନଙ୍କର ବଢ଼ତି ହେଉ ବୁଆ, ମାମା ନିକସରି ତମର ଘର ଉକିଆ କରୁନ, ମୁଇଁ ଜୁଆର ହେଇକରି ଯୁ ଅଛେ ନେ ବୁଆ।
2: ଗୋଟେ ଦଫା ଗଲା ହାବିଲଦାର
0: ସାର,
2: ବର୍ତ୍ତମାନ ନେକ୍ସଟ ଦଫାକୁ ଆସ।
0: ଆସିଗଲି ସାର। ଡକୈତ ପୁନିଆ ପଣ୍ଡା,
1: ଦେଖନ୍ତୁ ଦେଖନ୍ତୁ ହଜୁର, ମୁଁ ଏ ଅଞ୍ଚଳର ଗୋଟିଏ ଗଣ୍ୟମାନ୍ୟ ଜ୍ୟୋତିଷ, ଆପଣ ମୋତେ ଡକେତ ବୋଲି ସମ୍ବୋଧନ କରୁଛନ୍ତି କେମିତି?
0: ତମେ ଗୋଟେ ଅଲବତ୍ ଡକେତ, ତମେ ମୋ ହାବିଲଦାର ଆଖିରେ ମରିଚ ଧୂଆଁ ଦେଇ କୃଷ୍ଣ ସଖା ସୁଦାମାପତିଙ୍କ ସୁନା ରୂପା ଟଙ୍କା ପଇସା ଧରି ଚାଲି ଆସିଛ, ହଁ କି ନାଇଁ?
1: ନାଇଁ ଆଜ୍ଞା।
4: ହଜୁର ହଜୁର ମାନେ ହଜୁର ମା ବାପ, ଆପଣ ମାନେ ଏଇଠି ଅଥଚ ମୁଁ
0: କଣ ହେଲା ଗୁମେଶ ବାବୁ, ଆପଣ ଏମିତି ହଠାତ?
4: ସବୁ ସରିଗଲା ହଜୁର, ସବୁ ସରିଗଲା। ମୋ କୁବେରପତି ମାଲିକ କୃଷ୍ଣ ସଖା ସୁଦାମାପତି କ୍ଷଣିକ ଭିତରେ ସତକୁ ସତ ସେଇ କୃଷ୍ଣ ସଖା ସୁଦାମା ହେଇଗଲେ ହଜୁର, ତାଙ୍କର ସମସ୍ତ ସମ୍ପତ୍ତି ବାଡ଼ି। ବାଉଁଶନଳା ଦିଟା ନେଇଯାଇଛି, ପାହାଳ କଥାଟା ବିଲକୁଲ ଖାଇଦେଇଛି।
0: ବାଉଁଶ ନଳା ଦିଟା ନେଇଯାଇଛି, ପାଳ କଥାଟା ଖାଇଯାଇଛି
4: ହଜୁର।
0: ତମ ମୁଣ୍ଡ ଠିକ ଅଛି?
4: ବିଲକୁଲ ହଜୁର, ମୋ ମୁଣ୍ଡ ବିଲକୁଲ ଦରସ୍ତ ଅଛି। ମାନେ ମାନେ ହଜୁର, ମୁଁ କଣ କହୁଥିଲି କି?
1: ତମେ କଣ କହିବ ଏ ଗୁମସ୍ତାଏ, ସେଇଟା ମୋ ଜ୍ୟୋତିଷ ଶାସ୍ତ୍ର କହୁଛି। ତମ ମାଲିକଙ୍କର ଧନ ସମ୍ପତ୍ତି ଯେବେ ଗଲା, ତେବେ କନ ଗାଁର ଜ ଘରକୁ ଅଲବତ୍ ଗଲା।
2: କନ ଗାଁ ଜ ଘରକୁ?
1: ଆଜ୍ଞା।
2: ବାଉଁଶ ନଳା ନେଇଯାଇଛି, ପାଳ କଥାଟା ଖାଇଯାଇଛି। ତମେ ଦିହେ ମତେ ବୋକା ବନେଇବା ପାଇଁ କଣ ଶଶୀ ଠାରରେ କଥାବାର୍ତ୍ତା କରୁଛ? ନାଇଁ
1: କିଛି ଠାର ଫାର ନାହିଁ ହଜୁର, ମୁଁ ଯାହା କହୁଛି ଠିକ ହଉଛି। ଶୁଣନ୍ତୁ,
2: କଣ କହୁଛ ତମେ?
1: ହଁ ଆଜ୍ଞା, ଜ୍ୟୋତିଷ ଆପଣଙ୍କ କଥା ଷୋଳ ଅଣା ଫଳିଗଲା। ପାହାଳ ଗଦା ଭିତରୁ ସେଇ ବାଉଁଶ ନଳା ଦିଟା ସେଇ କନ ଗାଁର ଚ ଘରକୁ ଅଲବତ ପଳେଇ ଗଲା ହଜୁର।
2: ଏଇ ପଣ୍ଡାଟା ଏତେ ପାୱାରଫୁଲ ଜ୍ୟୋତିଷ?
1: ଆଜ୍ଞା ହଁ, ଶାସ୍ତ୍ର କହୁଛି, ମୋ ଖଡ଼ି ଗଡ଼ି ଗଡ଼ି ଯାଉଛି, ତାଙ୍କ ମାଲିକଙ୍କ ସମ୍ପତ୍ତି ଅଲବତ ଅଲବତ ଅଲବତ ସେଇ କନ ଗାଁର ଅବର୍ଗେଜ ବର୍ଗେଜ ଘରକୁ।
0: ମୁଁ ପଚାରୁଛି କନ ଗାଁ କୋଉଟା, ଜ କିଏ ଅଭି ହମକୋ ବତା।
1: ମୁଁ କହିପାରିବିନି ହଜୁର, ହେଲେ ଗାଁର ନାଁରେ କ ଆଉ ନ ଅକ୍ଷର ଥିବ, ଯେମିତି ଲୋକର ନାଁଟା ବି ଅ ବର୍ଗଜେରେ ଆରମ୍ଭ ହେଇ ବର୍ଗଜେରେ ଛିଣିଥିବ।
0: କହିପାରିବନି କହିପାରିବନି କଣ? ଆବିଲଦାରିଆ ଦଣ୍ଡା ଦେଖୁଛ, କନେଷ୍ଟବଳଙ୍କ ଠେଙ୍ଗା ଦେଖୁଛ, ଦି ଚାରି ପାହାର ଦଣ୍ଡା ଆଉ ଠେଙ୍ଗା ବାଜିଗଲେ
2: ସେଟା ଭାବିଲା ମୁଁ ଥାଉ ଥାଉ ତମେ କଣ ତାକୁ ଧମକଉଛ? ମାଇ ଅର୍ଡର ନାଉ ଗୋ, ଆଜି ସନ୍ଧ୍ୟା ସୁଦ୍ଧା କନ ଗାଁ କୋଉଟା ଆଉ ଜ ଜ କିଏ ଖୋଜି ବାହାର କର, ନଚେତ ତମକୁ ସସ୍ପେଣ୍ଡ କରିଦେବା ପାଇଁ ଉପରକୁ ଲେଖିଦେବି। ଯା
0: ସାର୍, ଖୋଜିବି ସାର୍, ସିଓର ଖୋଜିବି, ଖୋଜିବା ମୋର ଡ୍ୟୁଟି ସାର୍, କରସ୍ବ ମାନେ ଚାଲ ଚାଲ।
2: ଶୁଣ ଶୁଣ ଜ୍ୟୋତିଷ ପୁନିଆ ପଣ୍ଡା, ତମେ କହିଥିବା ଗାଁର ଲୋକ ଘରୁ ଯଦି ସୁଦାମାଙ୍କ ସମ୍ପତ୍ତି ନ ମିଳେ, ତେବେ ମୁଁ ତମକୁ ଜେଲ ପଠେଇଦେବି,
1: ଆଉ ଯଦି ମିଳେ ହଜୁର ତେବେ
2: ସରକାରଙ୍କୁ କହି ରିୱାର୍ଡ ଦେବି, ରିୱାର୍ଡ ଓକେ। ହାବିଲଦାର
0: ସାର୍,
2: ତମେ ଖୋଜିବ, ମୁଁ ତମକୁ ୱାଚ୍ କରୁଥିବି
0: ସାର୍,
2: ଓକେ
0: ସାର୍,
2: ଚାଲ
0: ଚାଲନ୍ତୁ ସାର୍।
1: ଆଉ କାହିଁକି ଖୁଣ୍ଟ ଟେବୁଳେ ଛିଡ଼ା ହେଇଛି କିଏ ପେଟକୁ? ଚାହା ପିଣ୍ଡାରେ ପୁଲିସ ଲାଗିଲା, ତାକୁ ରାହୁ କେତୁ ଗ୍ରାସ କଲା ବୋଲି ଜାଣ
3: ହଇ ହେ ପେଟୁ ନନା, ସତକୁ ସତ ଯଦି ତମ କଥା ସତ ନ ହୁଏ ତେବେ ଆମର କଣ ହବ ହେ?
1: ମୋ କଥା ପୁଣି ସତ ହବନି ହେ ପେଟବୁ, ସୁଦାମା ପତିଙ୍କ ଘରେ 15 ଦିନ କାଳ ବିରାଡ଼ି ରଡ଼ି ଛାଡ଼ିଛୁଟି, ଇଏ କଣ ଖେଳନା ତାମସା? ଆସ ଆସ ଆସ।

ଆପଣମାନେ ଶୁଣୁଥିଲେ ଧାରାବାହିକ ନାଟକ ବିରାଡ଼ି ଉପଦ୍ରବ, ରଚନା ପ୍ରଫୁଲ୍ଲ କୁମାର ରଥ ଏବଂ ପ୍ରଯୋଜନା ଗୁଣନିଧି ଛୋଟରାୟ। ଆକାଶବାଣୀ ଭବାନୀପାଟଣା। ଆପଣମାନେ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

ଆପଣ ମାନେ ଶୁଣୁଛନ୍ତି କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। ଏଥର ଶିଳ୍ପୀ ହେଲେ କୁମାର ବାପି। ଗୀତଟିକୁ ଲେଖିଛନ୍ତି ଅରୁଣ ମନ୍ତ୍ରୀ, ସଙ୍ଗୀତରେ ସଜେଇଛନ୍ତି ପ୍ରଶାନ୍ତ ପାଢ଼ୀ।

ଏଥର ଶିଳ୍ପୀ କୁମାର ବାପି ଗୀତଟିକୁ ଲେଖିଛନ୍ତି ଅରୁଣ ମନ୍ତ୍ରୀ ଏବଂ ସଙ୍ଗୀତରେ ମଧ୍ୟ ସଜେଇଛନ୍ତି ପ୍ରଶାନ୍ତ ପାଢ଼ୀ।

ଆପଣ ମାନେ ଶୁଣୁଥିଲେ ସଙ୍ଗୀତ ଲହରୀ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀ ବିଳାସ, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ।

ପୂର୍ବରୁ ଅଗସ୍ତି ପୁତ୍ର ଋଷିଙ୍କ ଶିଷ୍ୟମାନଙ୍କୁ ତାଗିଦ କରି କହିଲେ, ଏପରି ଅତୁଳନୀୟା ସୁନ୍ଦରୀ ସମାନ ଥିବା ଆଉ କେହି ଜଣେ ମଧ୍ୟ ସାରା ବିଶ୍ୱରେ ନାହିଁ। ବନଜବାସିନୀ ଅର୍ଥାତ୍ ବନ ବା ଜଳରେ ବାସ କରୁଥିବା ଲକ୍ଷ୍ମୀ ବାରମ୍ବାର ମର୍ତ୍ତ୍ୟରେ ଜନ୍ମିଛନ୍ତି, କିନ୍ତୁ ଏଥର ସୀତା ରୂପେ ଅବତରିଥିବା ବିଗ୍ରହ ବା ଶରୀରରେ ଏପରି ସ୍ୱଭାବ ରହିଛି ଯାହା କେବେ ନଥିଲା ଓ ନୋହିବ। ସଦକ୍ଷିଣ ଋଷି ଏହିପରି କହିବା ସମୟରେ ରାମ ଲକ୍ଷ୍ମଣ ବାରିଧି ଅର୍ଥାତ୍ ସମୁଦ୍ରକୁ ଚଳୁ କରି ଶୋଷି ଦେଇଥିବା ଅଗସ୍ତି ଋଷିଙ୍କ ଆଶ୍ରମରେ ପ୍ରବେଶ କଲେ। ଅଗସ୍ତିଙ୍କ ପାଦରେ ପ୍ରଣିପାତ କରିବାରୁ ସେ ତାଙ୍କୁ ଆସନରେ ବସାଇଲେ। ବିଧାତାଙ୍କ ଭଳି ସେ ସର୍ବଜ୍ଞ ହୋଇଥିବାରୁ ସବୁ ଜାଣିଛନ୍ତି। ରାମଙ୍କୁ ମନ ମଧ୍ୟରେ ପୂଜା କଲେ ଋଷି ଅଗସ୍ତି। ତାଙ୍କ ପତ୍ନୀ ବୈଦର୍ଭୀ ଲୋପାମୁଦ୍ରା ନାମରେ ମଧ୍ୟ ପରିଚିତା। ତାଙ୍କ ପାଖରେ ପହଞ୍ଚିଲେ ଜନକ ସୁତା ସୀତା। ଲୋପାମୁଦ୍ରା ଓ ସୀତା ପରସ୍ପର ପାଖରେ ଯେତେବେଳେ ବିରାଜମାନ କଲେ, ସେତେବେଳେ ମନେ ହେଲା କହ୍ଲାର ପୁଷ୍ପ ପାଖରେ ପ୍ରସ୍ଫୁଟିତ ପଦ୍ମ ଶୋଭା ପାଉଛି। ଲୋପାମୁଦ୍ରା ଖୁବ୍ ସୁନ୍ଦରୀ ବୋଲି ବିଦୁଷ ବା ପଣ୍ଡିତମାନେ ସର୍ବଦା ପ୍ରଶଂସା କରିଥାନ୍ତି। ବୈଦେହୀ ସୀତା ଏ ପ୍ରଶଂସାକୁ ଲୋପ କରାଇଲେ। ମୁଦ୍ରା ଲୋପ ହେଲା ଭଳି ଲୋପାମୁଦ୍ରା ହେଲା। ଭଞ୍ଜ ନିଜ ସମୟର ଅଚଳ ମୋଗଲ ମୁଦ୍ରା ବା ଗଜପତିଙ୍କ ମୁଦ୍ରା କଥା କହିଛନ୍ତି। ଯେଉଁ ମୁଦ୍ରାରେ ମୋହର ନଥିବ ସେହିଭଳି ଅମୁଦ୍ରା ଭଳି ଲୋପାମୁଦ୍ରା ହୋଇଗଲେ। ଏହି ଲୋପାମୁଦ୍ରା ବିଧାତାଙ୍କ ହୃଦୟ ରୂପ ସମ୍ପୁଟ ବା ଫରୁଆ ଥିଲା। ସବୁ ଲାବଣ୍ୟ ଦେଇ ବିଧାତା ତାଙ୍କୁ ନିର୍ମାଣ କରିଥିଲା। ଏଥର ସତରେ ତାର ମୁଦ୍ରା ବା ମୋହର ଲୋପ ହୋଇ ସେ ନିଜର ଲୋପାମୁଦ୍ରା ନାମକୁ ସାର୍ଥକ କଲା। ନିଜର ବପୁ ବା ଦେହକୁ ଚାହିଁ ସୀତାଙ୍କ ମନୋହର ରୂପ ସଙ୍ଗେ ତୁଳନା କଲା ଓ ତାର ରୂପଗର୍ବ ବିନାଶନ ହୋଇଗଲା। ବାରମ୍ବାର ଡୋଳା ଢାଳି ଲୋପାମୁଦ୍ରା ଚାହିଁଲେ ସୀତାଙ୍କୁ। ତାଙ୍କ ଡୋଳା ଅଳି ବା ଭ୍ରମର ରୂପରେ ସୀତାଙ୍କ ଶରୀର ବଲ୍ଲୀ ବା ଦେହଲତାରେ ବସିଲା। ସୀତାଙ୍କୁ ବିଚିତ୍ର ବଲ୍ଲୀ ବା ଲତିକା ରୂପେ ବର୍ଣ୍ଣନା କରାଗଲା। ଜଳରେ ଥିବା ଚାରିଗୋଟି ଫୁଲ ଓ ସ୍ଥଳରେ ଥିବା ଛଅ ଫୁଲ ସେ ବିଚିତ୍ର ଦେହଲତାରେ ବିକଶିତ ହୋଇଛି। ଜଳ ସମ୍ବନ୍ଧୀୟ ଫୁଲ ହେଲା ମୁଖରୂପୀ ଶ୍ୱେତ ପଦ୍ମ, ନେତ୍ରରୂପୀ ନୀଳ ପଦ୍ମ, ରକ୍ତ ପଦ୍ମରୂପୀ ହାତ ପାପୁଲି ତଳ ଓ କହ୍ଲାର ଫୁଲ ଭଳି ହସ। ସ୍ଥଳ ପୁଷ୍ପ ଭାବେ ଅଧର ବଧୁଲି ପୁଷ୍ପ, ନାସିକା ତିଳ ପୁଷ୍ପ, ଅଙ୍ଗୁଳି ଚମ୍ପା, କାନ୍ତି ବା ଦେହରଙ୍ଗ କେତକୀ, ଦନ୍ତ କୁନ୍ଦ ପୁଷ୍ପ, ନଖ ଜାଇ ପୁଷ୍ପ, ଏ ସମସ୍ତ ପୁଷ୍ପ ମଣ୍ଡନ କରିଛି ସୀତାରୂପୀ ବିଚିତ୍ର ଲତିକାକୁ। ଲୋପାମୁଦ୍ରା ବିଚାର କଲେ, ଏଇ ଶୋଭାବତୀ ପଦ୍ମିନୀ ଜାତୀୟ ସ୍ତ୍ରୀ ନିଶ୍ଚୟ ରସଲତା ନାମରେ ରଞ୍ଜିତ ହେବା ଉଚିତ। ବିନ୍ଧ୍ୟ ଭୂଲୋକ ଅର୍ଥାତ୍ ବିନ୍ଧ୍ୟକୁ ଆକାଶକୁ ଛୁଇଁବାକୁ ନଦେଇ ନୀଚ କରାଇଥିବା ଅଗସ୍ତି ଋଷି ରାମଙ୍କୁ ବ୍ରହ୍ମାସ୍ତ୍ର ଧନୁ ଓ ସର ପାଇଁ ତୁଣୀର ଦେଲେ।

ଓ କହିଲେ, ହେ ରଘୁବୀର, ଏ ସ୍ୱରରେ ରାବଣକୁ ବଧ କର। ବଡ଼ବାନଳ ବା ବନର ଅଗ୍ନିର ତେଜରୁ ବଳି ଏ ନାରଚ, ଏହା ଶ୍ରେଷ୍ଠ ସ୍ୱର ଭାବେ ପରିଚିତ। ତ୍ରିପୁରାସୁରକୁ ମାରିବା ପାଇଁ ବୃଷା ବା ଇନ୍ଦ୍ର ଏ ସ୍ୱରକୁ ଜଚିବାରୁ ତାଙ୍କ ଧନୁ ଜଳିଗଲା। ତୁମେ ବ୍ୟବହାର କଲେ ମୁଁ ଦେଇଥିବା ଧନୁ ଜଳିବ ନାହିଁ। ବଜ୍ରରେ ଥିବା ଅଗ୍ନି କ'ଣ ଘନ ବା ମେଘକୁ ଜାଳିଦିଏ? ତୁମକୁ ଦେଇଥିବା ଅକ୍ଷୟ ତୁଣୀରରୁ ଯେତେ ବାହାରୁଥିଲେ ବି ସ୍ୱର ସରିବ ନାହିଁ। ପଞ୍ଚବଟୀ ସବୁ ବନ ମଧ୍ୟରୁ ଶ୍ରେଷ୍ଠ, ସେଠାରେ ବେଶ୍ମ ବା ଗୃହ ନିର୍ମାଣ କର। ବାଟ ଦେଖାଇବାକୁ ସଙ୍ଗରେ ଶିଷ୍ୟ ଦେଲେ। ରାମ ବାଟରେ ଗୋଦାବରୀ ନଦୀକୁ ଦେଖି ଶୁକ୍ଳ ଅଭିସାରିକା ନାରୀ ଭଳି ମନେ କଲେ।

ଆପଣମାନେ ଶୁଣିଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ। ଆକାଶବାଣୀ ଭବାନୀପାଟଣା ଏଥର ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଚଳଚ୍ଚିତ୍ର ୱାନ୍ସ ଅପନ୍ ଟାଇମ୍ ଇନ୍ ମୁମ୍ବାଇ ଗୀତଟିକୁ ଗାଇଛନ୍ତି ମୋହିତ ଚୌହାନ। ଗୀତଟିକୁ ଲେଖିଛନ୍ତି ଇର୍ଷାଦ କାମିଲ ଏବଂ

ଏଥର ଚଳଚ୍ଚିତ୍ର ୱାଣ୍ଟେଡ୍ ଗୀତଟିକୁ ଗାଇଛନ୍ତି ଶାନ୍ ଏବଂ ଶ୍ରେୟା ଘୋଷାଲ। ଗୀତଟିକୁ ଲେଖିଛନ୍ତି ଅରୁଣ ବୈରବ ଏବଂ ସଙ୍ଗୀତରେ ସଜେଇଛନ୍ତି ସଜିଦ୍ ୱଜିଦ୍।

ଏଥର ଚଳଚ୍ଚିତ୍ର ଦେଶୀ ବଏଜ୍ ଗୀତଟିକୁ ଗାଇଛନ୍ତି ମିକା ସିଂ ଏବଂ ସୈଫ୍ ଅଲୀ ଏବଂ ସଙ୍ଗୀତରେ ସଜେଇଛନ୍ତି ପ୍ରୀତମ୍ ଗୀତଟିକୁ ଲେଖିଛନ୍ତି କୁମାର।

ଆପଣମାନେ ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଏଥର ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଚଳଚ୍ଚିତ୍ର ତୁ ଆଉ ମୁଁ ଗୀତଟିକୁ ଗାଇଛନ୍ତି ମାଧବ ଏବଂ ଶୈଳଭାମା। ଗୀତଟିକୁ ଲେଖିଛନ୍ତି ବସନ୍ତରାଜ ସାମଲ। ସଙ୍ଗୀତରେ ସଜେଇଛନ୍ତି ଦେବୀତୋଷ ଆଚାର୍ଯ୍ୟ।

0: ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ହୋଇଯାଇଛି। 26 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ 2 ପରିଗଣନା ଫର୍ମ ଦେବେ। voters.eci.gov.in ୱେବ୍‌ସାଇଟ୍‌ରୁ ମଧ୍ୟ ଡାଉନଲୋଡ କରିପାରିବେ। ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1955 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଜନହିତରେ ଜାରି।
1: ଆପଣମାନେ ଶୁଣିଛନ୍ତି କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଏଥର ଚଳଚ୍ଚିତ୍ର ମୁଖ୍ୟମନ୍ତ୍ରୀ ଗୀତଟିକୁ ଗାଇଛନ୍ତି, ଲେଖିଛନ୍ତି ଏବଂ ସଙ୍ଗୀତରେ ସଜେଇଛନ୍ତି ଚିତ୍ତରଞ୍ଜନ ତ୍ରିପାଠୀ।

ଏଥର ଚଳଚ୍ଚିତ୍ର ଇଡିୟଟ୍ ଗୀତଟିକୁ ଗାଇଛନ୍ତି ଗୁଡ଼ଲି ରଥ ଏବଂ ତପୁ ମିଶ୍ର। ଗୀତଟିକୁ ଲେଖିଛନ୍ତି ମହାନ୍ତି ଏବଂ ସଙ୍ଗୀତରେ ସଜେଇଛନ୍ତି ମଧ୍ୟ ଗୁଡ଼ଲି ରଥ।

ଏଥର ଚଳଚ୍ଚିତ୍ର ସାହିତ୍ୟ ଦିଦି ଗୀତଟିକୁ ଗାଇଛନ୍ତି ସଂଗ୍ରାମ, ଗୀତଟିକୁ ଲେଖିଛନ୍ତି ମୋହିତ ଚକ୍ରବର୍ତ୍ତୀ, ଗୀତଟିକୁ ସଙ୍ଗୀତରେ ସଜାଇଛନ୍ତି ଅଜୟ ସାମଲ ଏବଂ ମନୋରଞ୍ଜନ।

ଆପଣ ମାନେ ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋ ହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗା ହର୍ଟ୍ଜ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ପ୍ରଚାର କରୁଛୁ ହିନ୍ଦୀ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ। ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ସୁମଧୁର ଗୀତ ସହ ସ୍ଥାନୀୟ ଖବରକୁ ନେଇ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକାର ଏହି ସୁନ୍ଦର ଅଧ୍ୟାୟକୁ ଆପଣ ସମସ୍ତଙ୍କୁ ସ୍ୱାଗତ ଏବଂ ଶୁଭେଚ୍ଛା।

ନମସ୍କାର। ଆଜିର ଉପସ୍ଥାପନାରେ ମୁଁ ଲିପ୍ସା ମହାରଣା। ଶ୍ରୋତାବନ୍ଧୁ, ଆଜି ହେଉଛି ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଦ୍ୱାଦଶୀ ତିଥି। ଆଜି ଶୁକ୍ରବାର 2026 ମସିହା ଜୁନ୍ ମାସର 12 ତାରିଖ। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ଶୁଣିନେବା ଏକ ସୁନ୍ଦର ଗୀତ।

ଶ୍ରୋତାବନ୍ଧୁ, ଆଜିର ବିଶେଷତ୍ୱ ଏହା ଯେ ଆଜି ହେଉଛି ବିଶ୍ୱ ଶିଶୁ ଶ୍ରମ ବିରୋଧ ଦିବସ, ୱାର୍ଲଡ ଡେ ଏଗେନ୍ଷ୍ଟ ଚାଇଲ୍ଡ ଲେବର୍। ପ୍ରତିବର୍ଷ ଏହି ଦିନଟି ସାରା ବିଶ୍ୱରେ ପାଳନ କରାଯାଏ, ଯାହାର ଉଦ୍ଦେଶ୍ୟ ହେଉଛି ଶିଶୁ ଶ୍ରମ ଭଳି ସାମାଜିକ କୁପ୍ରଥା ବିଷୟରେ ଲୋକଙ୍କୁ ସଚେତନ କରିବା ଏବଂ ପ୍ରତ୍ୟେକ ଶିଶୁଙ୍କୁ ସୁରକ୍ଷିତ, ସୁସ୍ଥ ଓ ଶିକ୍ଷିତ ଜୀବନ ଦେବା ପାଇଁ ସମାଜକୁ ପ୍ରେରିତ କରିବା। ଶିଶୁମାନେ ହେଉଛନ୍ତି ଦେଶର ଭବିଷ୍ୟତ। ସେମାନଙ୍କ ହାତରେ ବହି, ଖାତା, କଲମ ଶୋଭା ପାଇବା କଥା। ସେମାନେ ଖେଳିବେ, ଶିଖିବେ, ସ୍ୱପ୍ନ ଦେଖିବେ ଏବଂ ନିଜର ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବେ। କିନ୍ତୁ ଦୁଃଖର ବିଷୟ, ଆଜି ମଧ୍ୟ ଅନେକ ଶିଶୁ ଦାରିଦ୍ର୍ୟ, ଅଶିକ୍ଷା ଓ ସାମାଜିକ ଅସଚେତନତା କାରଣରୁ ଶ୍ରମ କରିବାକୁ ବାଧ୍ୟ ହେଉଛନ୍ତି। କେହି ଚା ଦୋକାନରେ, କେହି କଳକାରଖାନାରେ, କେହି ଘରୋଇ କାମରେ ନିୟୋଜିତ ହୋଇ ନିଜର ଶୈଶବକୁ ହରାଇ ଦେଉଛନ୍ତି। ଶିଶୁ ଶ୍ରମ କେବଳ ଏକ ଆର୍ଥିକ ସମସ୍ୟା ନୁହେଁ, ଏହା ଏକ ମାନବିକ ଓ ସାମାଜିକ ସମସ୍ୟା। ଏହା ଶିଶୁଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମଗ୍ରିକ ବିକାଶ ଉପରେ ଗଭୀର ପ୍ରଭାବ ପକାଇଥାଏ। ଅଳ୍ପ ବୟସରେ କଠିନ ପରିଶ୍ରମ କରିବା ଫଳରେ ସେମାନଙ୍କର ଶାରୀରିକ ଓ ମାନସିକ ବିକାଶ ବାଧାପ୍ରାପ୍ତ ହୁଏ। ଅନେକ ଶିଶୁ ବିପଦପୂର୍ଣ୍ଣ ପରିବେଶରେ କାମ କରି ନିଜର ଜୀବନକୁ ବିପଦରେ ପକାଇଥାନ୍ତି। ଆହୁରି କଥା ହେବା, ଆହୁରି ଏ ବିଷୟରେ ଜାଣିବା, ଆହୁରି ସଚେତନ ହେବା, ତା ପୂର୍ବରୁ ଏହି ଗୀତଟି

ଶ୍ରୋତାବନ୍ଧୁ, ଆମେ କଥା ହେଉଥିଲେ ବିଶ୍ୱ ଶିଶୁଶ୍ରମ ବିରୋଧୀ ଦିବସ ବିଷୟରେ। ଜାଣିଛନ୍ତି ବନ୍ଧୁ, ଭାରତ ସମେତ ବିଶ୍ୱର ଅନେକ ଦେଶରେ ଶିଶୁଶ୍ରମକୁ ନିଷେଧ କରିବା ପାଇଁ କଠୋର ଆଇନ ରହିଛି। ଆମ ଦେଶରେ 14 ବର୍ଷରୁ କମ୍ ବୟସର ଶିଶୁମାନଙ୍କୁ ବିପଦପୂର୍ଣ୍ଣ କାମରେ ନିୟୋଜିତ କରିବା ଆଇନତଃ ଦଣ୍ଡନୀୟ ଅପରାଧ। ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଶିଶୁମାନଙ୍କୁ ଶିକ୍ଷା ଓ ସୁରକ୍ଷା ଯୋଗାଇବା ପାଇଁ କାର୍ଯ୍ୟକ୍ରମମାନ କରୁଛନ୍ତି। ତଥାପି କେବଳ ସରକାରଙ୍କର ପ୍ରୟାସ ପର୍ଯ୍ୟାପ୍ତ ନୁହେଁ, ଏହା ପାଇଁ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କ ସହଯୋଗ ଆବଶ୍ୟକ। ଆମେ ସମସ୍ତେ ଯଦି ଆଖି ଆଗରେ କୌଣସି ଶିଶୁଙ୍କୁ ଶ୍ରମ କରୁଥିବାର ଦେଖିବା, ତେବେ ତାହାକୁ ସାଧାରଣ ଘଟଣା ଭାବରେ ନ ନେଇ ସମ୍ବନ୍ଧିତ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ଉଚିତ। ଆମେ କେବେ ବି ଶିଶୁ ଶ୍ରମକୁ ପ୍ରୋତ୍ସାହନ ଦେବା ଉଚିତ ନୁହେଁ, ବରଂ ସେହି ଶିଶୁମାନଙ୍କୁ ବରଂ ସେହି ଶିଶୁମାନଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ଓ ସେମାନଙ୍କର ଶିକ୍ଷା ପାଇଁ ସହଯୋଗ କରିବା ଦରକାର। ପ୍ରିୟ ଶ୍ରୋତାବନ୍ଧୁ, ଆଜି ଏହି ଦିନରେ ଆସନ୍ତୁ ଆମେ ସମସ୍ତେ ଏକ ସଂକଳ୍ପ ନେବା, କୌଣସି ଶିଶୁ ଶ୍ରମ କରିବେ ନାହିଁ, ପ୍ରତ୍ୟେକ ଶିଶୁ ରକ୍ଷା ପାଇବେ, ପ୍ରତ୍ୟେକ ଶିଶୁଙ୍କର ମୁହଁରେ ହସ ଫୁଟିବ, ସେମାନଙ୍କର ସ୍ୱପ୍ନକୁ ନୂଆଡେଣା ମିଳିବ, ଶିଶୁମାନଙ୍କର ଅଧିକାରକୁ ସମ୍ମାନ ଦେବା ହେଉଛି ଏକ ସୁନ୍ଦର ଓ ଉନ୍ନତ ସମାଜ ଗଠନର ପ୍ରଥମ ପଦକ୍ଷେପ। ଏହି

ବିଶ୍ୱ ଶିଶୁଶ୍ରମ ବିରୋଧୀ ଦିବସ ଅବସରରେ ଆସନ୍ତୁ ଆମେ ସମସ୍ତେ ଏକ ସ୍ୱରରେ କହିବା, ଶିଶୁଙ୍କ ହାତରେ କାମ ନୁହେଁ, ଶିକ୍ଷାର ଆଲୋକ ଦିଅନ୍ତୁ, ଶିଶୁଶ୍ରମକୁ ନା କୁହନ୍ତୁ ଏବଂ ସୁନ୍ଦର ଭବିଷ୍ୟତକୁ ହଁ କହନ୍ତୁ। ଶ୍ରୋତାବନ୍ଧୁ, ଏହି ଦିବସର ବାର୍ତ୍ତା ହେଉଛି, ଶିଶୁ ଶ୍ରମକୁ ଲାଲ କାର୍ଡ଼ ଶିଶୁମାନଙ୍କ ପାଇଁ ନ୍ୟାୟସଙ୍ଗତ ସୁଯୋଗ ଏବଂ ବୟସ୍କମାନଙ୍କ ପାଇଁ ଉଚିତ କାର୍ଯ୍ୟ। ଶ୍ରୋତାବନ୍ଧୁ, ଚାଲନ୍ତୁ ଶୁଣିନେବା ଆଉ ଏକ ସୁନ୍ଦର ଗୀତ।

ଜୀବନର ଏକ ମହାନ ପରମ୍ପରା। ମଳ ମାସରେ ବିବାହ, ଗୃହପ୍ରବେଶ, ଉପନୟନ ଏମିତି ଶୁଭକାର୍ଯ୍ୟଗୁଡ଼ାକ ସାଧାରଣତଃ କରାଯାଏ ନାହିଁ, କାରଣ ଏହି ସମୟକୁ ପାର୍ଥିବ ଆଡ଼ମ୍ବର ଅପେକ୍ଷା ଆଧ୍ୟାତ୍ମିକ ଉନ୍ନତି ପାଇଁ ଉତ୍ସର୍ଗ କରାଯାଇଥାଏ। ଏହା ମନୁଷ୍ୟକୁ ଆତ୍ମଚିନ୍ତନ, ଆତ୍ମଶୁଦ୍ଧି ଓ ଭଗବାନଙ୍କର ପ୍ରତି ଭକ୍ତି ବଢ଼ାଇବାକୁ ପ୍ରେରଣା ଦେଇଥାଏ। ଆଜିର ବ୍ୟସ୍ତ ଜୀବନରେ ମଳମାସ ଆମକୁ ଏକ ସୁଯୋଗ ଦିଏ ନିଜ ଭିତରୁ ଭକ୍ତିର ଭାବକୁ ଆଣିବା ପାଇଁ। ଏହା ଆମକୁ ଶିଖାଏ ଯେ କେବଳ ଧନ ଓ ସମ୍ପତ୍ତି ନୁହେଁ, ମାନବିକତା, ଦୟା, କ୍ଷମା ଓ ଭକ୍ତି ହିଁ ଜୀବନର ପ୍ରକୃତ ସମ୍ପଦ। ପ୍ରିୟ ଶ୍ରୋତା ବନ୍ଧୁ, ମଳମାସ ଆମ ସଂସ୍କୃତି ପରମ୍ପରା ଏକ ମୂଲ୍ୟ ଅଂଶ। ଏହା କେବଳ ଏକ ଅତିରିକ୍ତ ମାସ ନୁହେଁ, ବରଂ ଆତ୍ମିକ ଜାଗରଣ, ସତ୍କର୍ମ ଓ ଭକ୍ତିର ଏକ ପବିତ୍ର ଅବସର। ଏହି ପବିତ୍ର ସମୟରେ ଆମେ ସମସ୍ତେ ସତ୍କର୍ମ କରିବା, ଦାନ ଧର୍ମରେ ଅଂଶଗ୍ରହଣ କରିବା ଏବଂ ଭଗବାନଙ୍କର ସ୍ମରଣରେ ନିଜର ଜୀବନକୁ ଅଧିକରୁ ଅଧିକ ସୁନ୍ଦର ଓ ସାର୍ଥକ କରିବା। ଶ୍ରୋତା ବନ୍ଧୁ, ଆହୁରି ତ ଏମିତି ଅନେକ କଥା ହେବା, କିନ୍ତୁ ବନ୍ଧୁ ଏଇଠି ନେଇଯିବା ଏକ ସଙ୍ଗୀତମୟ ବିରତି।

ଶ୍ରୋତାବନ୍ଧୁ, ଆମେ କଥା ହେଉଥିଲେ ମଳ ମାସ ବା ପୁରୁଷୋତ୍ତମ ମାସ ସମ୍ପର୍କରେ। ଓଡ଼ିଶାରେ ମଳ ମାସର ଏକ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ଶ୍ରୀକ୍ଷେତ୍ର ପୁରୀରେ ଭଗବାନ ଜଗନ୍ନାଥଙ୍କର ସହ ଏହି ମାସର ଗଭୀର ସମ୍ପର୍କ ରହିଛି। ଅଧିକ ଆଷାଢ଼ ମାସ ପଡ଼ିଲେ ଶ୍ରୀମନ୍ଦିରରେ ପ୍ରସିଦ୍ଧ ନବକଳେବର ନୀତି ଅନୁଷ୍ଠିତ ହୁଏ। ଏହି ମାସରେ ମହାପ୍ରଭୁ ଜଗନ୍ନାଥ ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କର ଦାରୁ ବିଗ୍ରହ ପରିବର୍ତ୍ତନ କରାଯାଏ। ଏହା ଓଡ଼ିଶାର ଧାର୍ମିକ ଓ ସାଂସ୍କୃତିକ

ଶ୍ରଦ୍ଧା ବନ୍ଧୁ, ଏବେ ଚାଲିଛି ଖରାଦିନ। ଖରାଦିନ ଅତ୍ୟଧିକ ଗରମ ସମୟରେ ଆମ ଶରୀରରେ ଉପରେ ବହୁତ ପ୍ରଭାବ ପଡ଼ିଥାଏ। ଉଚ୍ଚ ତାପମାତ୍ରା, ଗରମ ପବନ ଓ ଜଳର ଅଭାବ ଯୋଗୁଁ ଶରୀର ଦୁର୍ବଳ ହୋଇଯାଇପାରେ। ତେଣୁ ସମୟରେ ନିଜ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଆବଶ୍ୟକ। ଦିନକୁ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ଉଚିତ। ଅଧିକ ଝାଳ ଓ ଗରମ ହେତୁ ଶରୀରକୁ ଝାଳ ମାଧ୍ୟମରେ ବହୁତ ପାଣି ବାହାରିଯାଏ। ଏହାର ପୂରଣ ପାଇଁ ବାରମ୍ବାର ପାଣି, ଲେମ୍ବୁ ପାଣି, ସରବତ, ORS ପିଇବା ଉପକାରୀ। ଖାଦ୍ୟ ପାନୀୟରେ ସତର୍କତା ଅବଲମ୍ବନ କରିବା ଦରକାର। ତାଜା ଫଳ, ପନିପରିବା ଓ ଜଳୀୟ ଖାଦ୍ୟ ଯଥା ତରଭୁଜ, କାକୁଡ଼ି ଏମିତି ସବୁ ଜିନିଷ ଖାଇବା ଉଚିତ। ବାସି ବା ଅସ୍ୱାସ୍ଥ୍ୟକର ଖାଦ୍ୟରୁ ଦୂରେଇ ରହିଲେ ବହୁତ ଭଲ। ଦିନ 11ଟାରୁ ଅପରାହ୍ନ 4ଟା ଯାଏଁ ଅତ୍ୟଧିକ ଖରା, ସେଥିପାଇଁ ବାହାରକୁ ଯଦିଓ ଯାଉଛନ୍ତି ତାହେଲେ ଆବଶ୍ୟକ ଜିନିଷଗୁଡ଼ିକ ସାଙ୍ଗରେ ନେଇଯାଆନ୍ତୁ। ଯେମିତିକି ଛତା, ଟୋପି, ଗାମୁଛା ଏବଂ ପରିଧାନ କରନ୍ତୁ ହାଲୁକା ରଙ୍ଗର ସୂତା କପଡ଼ା। ଏମିତି କଲେ ଆପଣଙ୍କର ଶରୀର ଅତ୍ୟଧିକ ଗରମ ହେବ ନାହିଁ, ଥଣ୍ଡା ରହିବ। ଖରାଦିନରେ ସମସ୍ୟା ଅଧିକ ବଢ଼ିଯାଏ। ସାମାନ୍ୟ ସଚେତନତା ଓ ସତର୍କତା ଅବଲମ୍ବନ କଲେ ଆମେ ନିଜକୁ ସୁସ୍ଥ ଓ ସୁରକ୍ଷିତ ରଖିପାରିବା। ନିଜକୁ ସୁରକ୍ଷିତ ରଖିପାରିଲେ ହିଁ ଆମେ ଅନ୍ୟମାନଙ୍କୁ ମଧ୍ୟ ଠିକ୍ ବାଟ ଦେଖାଇପାରିବା ଆଉ ସେମାନଙ୍କୁ ମଧ୍ୟ ସୁରକ୍ଷା ପ୍ରଦାନ କରିପାରିବା। ନିୟମିତ ପାଣି ପିଅନ୍ତୁ, ସୁସ୍ଥ ଖାଦ୍ୟ ଖାଆନ୍ତୁ ଏବଂ ତୀବ୍ର ଖରାରୁ ନିଜକୁ ରକ୍ଷା କରନ୍ତୁ। ଏବଂ ଆପଣଙ୍କର ଆଖପାଖରେ ଯଦି ପଶୁପକ୍ଷୀ ଅଛନ୍ତି ସେମାନଙ୍କୁ ମଧ୍ୟ ଆପଣ ପାଣି ପିଇବାକୁ ଦିଅନ୍ତୁ। ଯଦି ସେମାନେ ଖରାରେ ଅଛନ୍ତି ତାହେଲେ ନିଜ ଘର ପାଖରେ ଯଦି ଜାଗା ଅଛି ଛାଇରେ ଆଣିକି ରଖନ୍ତୁ।

ଶ୍ରୋତାବନ୍ଧୁ ଆସନ୍ତୁ ଜାଣିବା କିଛି ଇତିହାସ ପୃଷ୍ଠା ସମ୍ପର୍କରେ। 1897 ମସିହା ଆସାମର ଶିଲଙ୍ଗ ଅଞ୍ଚଳରେ ଭୟଙ୍କର ଭୂମିକମ୍ପ ହୋଇଥିଲା, ଯାହା ଭାରତର ଇତିହାସରେ ଏକ ବଡ଼ ଭୂମିକମ୍ପ ଭାବରେ ପରିଚିତ। 1929 ମସିହା ଆନ୍ ଫ୍ରାଙ୍କ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଡାଏରୀ ବିଶ୍ୱ ସାହିତ୍ୟର ଏକ ଅମୂଲ୍ୟ ଦଲିଲ ଥିଲା। 1964 ମସିହା ଦକ୍ଷିଣ ଆଫ୍ରିକାର ନେତା ନିଲସନ୍ ମାଣ୍ଡେଲାଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଥିଲା। 1975 ମସିହା ଆହ୍ଲାବାଦ ହାଇକୋର୍ଟ ଜଜ୍ମେଣ୍ଟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ନିର୍ବାଚନ ଅବୈଧ ଘୋଷିତ ହୋଇଥିଲା। ଏହା ଭାରତୀୟ ରାଜନୀତିର ଏକ ଐତିହାସିକ ଘଟଣା ଥିଲା। 1991 ମସିହା ବୋରିସ୍ ଏଲଟିସିନ୍ ରୁଷର ପ୍ରଥମ ନିର୍ବାଚିତ ରାଷ୍ଟ୍ରପତି ହୋଇଥିଲେ। ଶ୍ରୋତାବନ୍ଧୁ ଜାଣିବା କିଛି ଆଞ୍ଚଳିକ ଖବର ସମ୍ପର୍କରେ। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କର ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ କୃଷି ବିଭାଗର ବିଭିନ୍ନ ଯୋଜନା ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଖରିଫ 2026 ଋତୁ ପାଇଁ ଜିଲ୍ଲାରେ ମୋଟ 1,76,830 ହେକ୍ଟର ଅଞ୍ଚଳରେ ଚାଷ କରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଅଛି। ସେଥିରୁ 93,700 ହେକ୍ଟରରେ ଧାନ ଓ 7,600 ହେକ୍ଟରରେ ମକା, 5,170 ହେକ୍ଟରରେ ମିଲେଟ୍ ଏବଂ 26,120 ହେକ୍ଟରରେ ଡାଲିଜାତୀୟ ଫସଲ ଚାଷ କରାଯିବ। ଜିଲ୍ଲାରେ ଖରିଫ ଋତୁରେ ଏହିସବୁ ଅଞ୍ଚଳକୁ ଜଳସେଚନ ସୁବିଧା ଯୋଗାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବୈଠକରେ ବିଭିନ୍ନ ଯୋଗାଣ, ସାର ବିତରଣ, ମୃତ୍ତିକା ନମୁନା ସଂଗ୍ରହ, ଶ୍ରୀଅନ୍ନ ଅଭିଯାନ, ମୁଖ୍ୟମନ୍ତ୍ରୀ ମକା ମିଶନ, ତୈଳବୀଜ ଓ ଡାଲିଜାତୀୟ ଫସଲ ପ୍ରୋତ୍ସାହନ ସହ ବିଭିନ୍ନ କୃଷି ଯୋଜନାର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଜିଲ୍ଲାରେ ଚାଷୀ ପଞ୍ଜୀକରଣ କାର୍ଯ୍ୟରେ 44.42% ଅଗ୍ରଗତି ହୋଇଥିବା ବେଳେ ଏହାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନୂଆପଡ଼ା ଜିଲ୍ଲା ଖଳିଆଳ ବିଜ୍ଞପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାରିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ଖଳିଆଳ ୱାର୍ଡ ନମ୍ବର 2 ପବ୍ଲିକ ସ୍କୁଲ ସମ୍ମୁଖରେ ଅନୁଷ୍ଠିତ ହୋଇଥିବା ବେଳେ ଖଳିଆଳ ଏନ୍ସି ନିର୍ବାହୀ ଅଧିକାରୀଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲୋକଙ୍କର ସମସ୍ୟା ଓ ତା'ର ସମାଧାନ ଉପରେ ଗୁରୁତ୍ୱ ଦେଇଥିବା ବେଳେ ସରକାରଙ୍କର ଜନକଲ୍ୟାଣ ଜାରି ଯୋଜନା ଉପରେ ଲୋକଙ୍କୁ ବୁଝାଇବା ସହ ତା'ର ସୁଫଳ ନେବାକୁ ଆହ୍ୱାନ କରିଥିଲେ। ନୂଆପଡ଼ା ଜିଲ୍ଲାର 3 ବିଜ୍ଞାପିତ ଅଞ୍ଚଳ ପରିଷଦରେ ଗତ 10 ଜୁନ୍ଠାରୁ 23 ଜୁନ୍ ପର୍ଯ୍ୟନ୍ତ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାରିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଚାଲିଥିବା ସ୍ୱତନ୍ତ୍ର ସଂଘ ସଂଶୋଧନ SIR 2026 କାର୍ଯ୍ୟକ୍ରମ ଅଧୀନରେ ଭୋଟର

ତାଲିକାର ସଂଶୋଧନ ଓ ପରିଗଣନା, ଫର୍ମ ଡିଜିଟାଲାଇଜେସନ କାର୍ଯ୍ୟର ଅଗ୍ରଗତି ନେଇ ଆଜି ନୂଆପଡ଼ା ବ୍ଲକ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଉପଜିଲ୍ଲାପାଳ ତଥା ଭୋଟର ପଞ୍ଜୀକରଣ ଅଧିକାରୀ ସୁର୍ମି ସୋରେଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କଲ୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ଆତ୍ମସଭାଗୃହରେ ଜିଲ୍ଲା ମତ୍ସ୍ୟ ବିଭାଗର ସହଯୋଗରେ ଉନ୍ନତ ମତ୍ସ୍ୟଚାଷ ପଦ୍ଧତି ଉପରେ ଏକ ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ମତ୍ସ୍ୟଚାଷୀ ଓ ଯୁବ ଉଦ୍ୟୋଗୀ ଅଂଶଗ୍ରହଣ କରିଥିଲେ। ଏଥିରେ ଆଧୁନିକ ମତ୍ସ୍ୟଚାଷ ପ୍ରଣାଳୀ, ପୋଖରୀ ପରିଚାଳନା, ମାଛ ଖାଦ୍ୟ ବ୍ୟବସ୍ଥାପନ, ରୋଗ ନିୟନ୍ତ୍ରଣ ଓ ସରକାରୀ ଯୋଜନାର ସୁବିଧା ବିଷୟରେ ଆଲୋଚନା କରାଯାଇଥିଲା। ଆଜିଠାରୁ ଆଇସିସି ଓମେନ୍ସ T20 ୱାର୍ଲ୍ଡ କପ୍ 2026 ଆରମ୍ଭ ହୋଇଯାଇଛି। ଶ୍ରୋତାବନ୍ଧୁ, ଜାଣିବା ପାଣିପାଗ ସମ୍ପର୍କରେ। ଆଜି ଭବାନୀପାଟଣାରେ ତାପମାତ୍ରା 34 ଡିଗ୍ରୀ ସେଲସିୟସ୍ ରହିବାର ସମ୍ଭାବନା ରହିଛି। ପାଗଟି ମେଘୁଆ ରହିପାରେ, ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଏହା ପାଣିପାଗ ବିଭାଗରୁ ଆମକୁ ସୂଚନା ହସ୍ତଗତ ହୋଇଛି। ଶ୍ରୋତାବନ୍ଧୁ, ଏଇଠି ଶୁଣିନେବା ଆଉ ଏକ ସୁନ୍ଦର ଗୀତ।

ଶ୍ରୋତା ବନ୍ଧୁ, ସମୟ ଆମକୁ ଇଶାରା କଲାଣି କାର୍ଯ୍ୟକ୍ରମଟିକୁ ଏଇଠି ରଖିବାକୁ ପଡ଼ିବ। କାର୍ଯ୍ୟକ୍ରମ କିପରି ଲାଗିଲା ମତାମତ ଦେଇ ଜଣାଇବେ ନିଶ୍ଚୟ। ଆମର ଫୋନ୍ ନମ୍ବରଟି ହେଲା 8895994143। ଏହି ନମ୍ବରରେ ଆପଣ ଆମକୁ ହ୍ୱାଟ୍ସଅପ୍ କରିପାରିବେ ଆପଣଙ୍କର ସୁଚିନ୍ତିତ ମତାମତ। ଏହି କାର୍ଯ୍ୟକ୍ରମକୁ ପ୍ରଯୋଜନା ଏବଂ ସମ୍ପାଦନ କରିଥିଲେ ସଚ୍ଚିଦାନନ୍ଦ ମଲ୍ଲିକ। ଆଜିର ଉପସ୍ଥାପନାରେ ମୁଁ ଥିଲି ଲିପ୍ସା ମହାରଣା। ଆଉ ଏକ ନୂଆ ଅଧ୍ୟାୟ ନେଇ ଆସିବି, ସେତେଦିନ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ରହିଲି, ନମସ୍କାର।

0: ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର
1: ଆପଣମାନେ ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ 11:13। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଜିର ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଦିନ 12:00 ଶୁଣିପାରିବେ ଆଦିବାସୀ ଗୀତ କ୍ରମରେ ମାଦେଲି ଗୀତ। ଦିନ 12:30 ରହିଛି ସୁଗମ ସଙ୍ଗୀତ। ଦିନ 1:10 ଶୁଣିପାରିବେ ଚାଷର କଥା। ଦିନ 1:20 ରହିଛି ଗୀତର ଭିନ୍ନ ଭିନ୍ନ ସ୍ୱାଦକୁ ନେଇ କାର୍ଯ୍ୟକ୍ରମ ବିଚିତ୍ରା। ଦିନ 2:45 ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଏ ଥିଲା ଆଜିର ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାବନ୍ଧୁ, ଏଇଠି ଶେଷ କରୁଛୁ ପ୍ରଥମ ଅଧିବେଶନକୁ। ଦ୍ୱିତୀୟ ଅଧିବେଶନ ସହିତ ପୁଣି ଉପସ୍ଥିତ ହେବୁ ଦିନ 12:00। ସେତେବେଳେ ଯାଏଁ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ସମୟ ଦିନ 12 କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ ଏବଂ FM ମାଧ୍ୟମରେ 100.3 MHz ଯୋଗେ। ଅଧିବେଶନର ଆରମ୍ଭରେ ଶୁଣନ୍ତୁ ଆଦିବାସୀ ଗୀତ କ୍ରମରେ ମାଦଳୀ ଗୀତ। ପରିବେଷଣ କରିଛନ୍ତି ଜଗମାଲ ଝାଙ୍କର ଏବଂ ସାଥୀ।

0: ଲାଗଲା ଘର ବରେ ଜାନି କରି ମାବରୁ ମୋତେ ଫିଟାଲା ତାର ଘର ମେମର ଘରକେ ଗଲି ବୋଲି ମେମର ଘରକେ ଗଲି ବୋଲି ମୋର ଖାଉଛେ ଥାଟେ ଚିନ୍ଲା ଚିନ୍ଲା ଲାଗୁଛେ ଦେଖଲା ଦେଖଲା ଲାଗୁଛେ
1: ଛୋଟି ଗୋଡ଼କେ ଡେଙ୍ଗ ପେରି ମୂଷା କାନି ଡାଲ ଘୋଟି ଛୋଟ ଝଲକେ ତାଲ।

ଦେଲେ ଛାଡ଼ବା ଲାଇଲେ ନାଇଁ, ଆ ଗଲା ଗଡ଼ା ଖୁଆରି ପାଇଁ ହୋ ଦେଲେ ଛାଡ଼ବା ନାଇଲେ ନାଇଁ, କାହାକେ ଠକ୍ବୁ ଗୁନିଆ ଭାଇ, ଆହା ଗୁନିଆ ଭାଇ, ଆହା କାହାକେ ଠକ୍ବୁ ଗୁନିଆ ଭାଇ, ମୁଇଁ

ତୁଇ ମୁରୁଗ ବୋଲି ଦେଉଛୁ ଠକି ଭାଜି ଶକ୍ତି ହେଉଛୁ ବିକି ତୁଇ ମୁରୁଗ ବୋଲି ଦେଉଛୁ ଠକି ଭାଜି ଶକ୍ତି ହେଉଛୁ ବିକି ପାଠ ପଢ଼ିଲେ ଜାଣନ୍ତୁ ଶିଖି ପାଠ ପଢ଼ିଲେ ଜାଣନ୍ତୁ ଶିଖି ଯେତେ

ଆଠାନୁ ତୁଇ କିରିଆ କରି ଅନ୍ଧବିଶ୍ୱାସ କେ ଦେବୁ ଛାଡ଼ି ଆଠାନୁ ତୁଇ କିରିଆ କରି ଅନ୍ଧବିଶ୍ୱାସ କେ ଦେବୁ ଛାଡ଼ି ଲୋକନାଥ ବୋଲେ ଗୁନିଆର ପାଲେ ଆ ଲୋକନାଥ ବୋଲେ ଗୁନିଆର ପାଲେ ନାଇଁ ଧରବୁ।

ଶୁଣିଲି ଆଦିବାସୀ ଗୀତ କ୍ରମରେ ମାଦଳୀ ଗୀତ ପରିବେଷଣ କରିଥିଲେ ଜଗମାଲ ଝାଙ୍କର ଏବଂ ସାଥୀ। ଆକାଶବାଣୀ ଭବାନୀ ପାଟଣା। ବର୍ତ୍ତମାନ ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମେ ଶିଳ୍ପୀ ହେଲେ ଭୁବନେଶ୍ୱରୀ ମିଶ୍ର। ଗୀତ ରଚନା କରିଛନ୍ତି ଦିବାକର ନାୟକ।

0: আপনার ঘরটা
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 ରୁ 28 ଜୁନ୍ 2026 ପର୍ଯ୍ୟନ୍ତ

0: ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ ଦୁଇଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ପରବର୍ତ୍ତୀ ଶିଳ୍ପୀ ହେଲେ ମହମ୍ମଦ ସିକନ୍ଦର ଆଲାମ। ଗାଇଛନ୍ତି ଗୀତିକାର ଦିବାକର ନାୟକଙ୍କ ଅନ୍ୟ ଏକ ରଚନା।

0: ରହିଥାଏ। ଚେଟିନାର ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ ମୂଳଦୁଆ। ଚେଟିନାର ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାର୍ଡ ସିମେଣ୍ଟ ଉପରେ।
0: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାର୍ଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ ମୂଳଦୁଆ। ଚେଟିନାର୍ଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଶ୍ରୋତାବନ୍ଧୁ, ଆପଣ ଶୁଣୁଛନ୍ତି କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ତ୍ରୈତକଣ୍ଠରେ ଶିଳ୍ପୀ ହେଲେ ଭୁବନେଶ୍ୱରୀ ମିଶ୍ର ଏବଂ ମହମ୍ମଦ ସିକନ୍ଦର ଆଲାମ। ଗୀତ ରଚନା କରିଛନ୍ତି ଦିବାକର ନାୟକ।

0: Pakistani army opened fire from AK-47 rifles on thousands of unarmed protesters in Eidgah ground yesterday. Although the demonstration started peacefully, demanding affordable flour, rice, electricity and basic rights, the scene soon turned violent, with the Pakistani army unleashing gunfire on the crowd. Around 60 to 70,000 people had assembled in Rawalkot to raise slogans against Pakistan's continued occupation and policies in the region. United Nations Secretary General Antonio Guterres and Secretary General of the International Maritime Organization, IMO, Arsenio Dominguez, has condemned the attack on a Palau-flagged tanker off the coast of Oman in which three Indian seafarers have been killed. Spokesman for the UN Chief, Stefan Dujarric, said Mr. Guterres is deeply concerned by the continuing escalation. Renowned Indian shooting coach and former Asian Games gold medalist Jaspal Rana died at the age of 49 at a private hospital in New Delhi today. He mentored Manu Bhakkar and helped her secure a historic double bronze medal at the 2024 Paris Olympics. President Draupadi Murmu expressed sadness over the passing of Jaspal Rana. Prime Minister Narendra Modi has also expressed grief at the passing away of Jaspal Rana. Benchmark domestic equity indices were trading around 0.8% up in afternoon trade today. The Sensex advanced 653 points to 74,486, while the Nifty rose 160 points to 23,322 when reports last came in. And with that, we end this news bulletin.
1: आकाशवाणी भवानी पटना वर्तमान शुणु कृषि सूचना उपरे आधारित कार्यक्रम चासर कथा।
2: ହେନ୍ତା ତ ଆମର ଚାଷୀ ଦାଦାମାନେ ବରଷସାରା ଭିନ୍ନ ଭିନ୍ନ ପ୍ରକାର ଚାଷ କରିଥିସନ୍, ଯେନ୍ତାକି ଆଲୁ, ପୁଟଲ, ସେମି, ବାଇଗନ୍ ଆରୁ ଲଇନି। ଇସବୁ ଚାଷ କଲା ଭିତରେ କିଛି ଏନ୍ତା ବି ଚାଷୀ ଦାଦାମାନେ ଅଛନ୍, ତାକର ବାରି ହଉ କି ଜମିନେ ହଉ, ଇ ଜାମ ଗଛ ଦୁଇଟା ଲଗେଇଥିସନେ, ଯେନ୍ଟାକି ନିଜେ ଖାଇବାର ଲାଗ୍ତି ବି ହେସି ଆରୁ ତାକେ ବିକି କରି ଦୁଇ ପଇସା ଲାଭ ବି ମିଳିଥିସିଏ। ଇ ଜାମ ଗୋଟେ ବଡ଼ା ସ୍ୱାଦିଆ ଫଲ୍ ଏ, ଯଦି ଦେଖମା ବୋଇଲେ 20-25 ପ୍ରକାରର ଇ ଜାମ ଫଲ୍ ଅଛେ। ଇ ଭିତରେ କମଲା ଅପେକ୍ଷା 4 ଗୁଣା ଅଧିକା ଭିଟାମିନ୍ ସି ଇ ଭିତରେ ଭରି ରହିଛେ। ଇ ଭିତରେ ଥିବାର ପଟାସିୟମ ଆମର ଶରୀରର ରକ୍ତଚାପକେ ନିୟନ୍ତ୍ରଣ କରିଥିସିଏ। କର୍ଭି, ଡାଇରିଆ, ଡିସେଣ୍ଟ୍ରି, ମଳକଣ୍ଟକ, ଥଣ୍ଡା କାଶ, ଚର୍ମରୋଗ, ମଧୁମେହ ଇ ଭଳିଆ ରୋଗମାନଙ୍କର ଉପଚାର ଲାଗି ଇଟା ଗୋଟେ ଭଲ ଔଷଧ ଭଳିଆ କାମ କରିଥିସିଏ। ବେଶୀ କରି ଇ ଭିତରେ ରୋଗ ପ୍ରତିରୋଧକ ଶକ୍ତି ଅଧିକା ଥିବା କାରଣରୁ ଇଟାକେ ଶିଶୁ ଆରୁ ମା ଭଉଣୀମାନଙ୍କେ ଇ ଫଲ ଖାଇବାର ଲାଗି କୁହାଯାଇସିଏ। ଇ ଫଲ ଭିତରେ ଜାମ, ଜେଲି, ଟ୍ରଫି, ନେକ୍ଟାର ଇସବୁ ଜିନିଷ ପ୍ରସ୍ତୁତ କରାଯାଇସିଏ। ଯଦି ଦେଖମା ବୋଇଲେ ଇ ଜାମ ଚାଷନେ ଅଧିକା ଯତ୍ନରତ୍ନର ଦରକାର ନେଇ ପଡ଼ିଥାଏ। ଇ ଜାମ ସସ୍ର ରଙ୍ଗ ଧୁବଲା ଆରୁ ଗୋଲାପି ରଙ୍ଗର ଥିସି। କେତେଟା ଉନ୍ନତ କିସମ ହେଲା ଆଲାତାବାଦ, ସଫେଦ, କରେଲା, ସର୍ଦ୍ଦାର, ଲକ୍ଷ୍ନୌ ଅଣଚାଷ, ଚିତିଦାର, ଆର୍କା ମୃଦୁଳା, ବାଙ୍ଗାଲୋର ସଫେଦ ଜାମ, ସାହାରନପୁର ସ୍ଲିଟଲେସ୍, ନାଗପୁର ସ୍ଲିଟଲେସ୍, ଭୁବନଗିରି ଲଳିତ, ଶ୍ୱେତା ଇସବୁ। ସେନ୍ତା ଗୋଲାପି ସସ୍ ଯୁକ୍ତ ଉନ୍ନତ କିସମ ମାନେ ହେଲା ହାପ୍ସି, ଆହ୍ଲାବାଦ ଆରୁ ସୁର୍ଖା। ଇନର ଲାଲ ଆରୁ ମାଂସାଳ ବେଶୀ ଲୋକପ୍ରିୟ। ଇଟା ଗରମ ଜଳବାୟୁ ସଙ୍ଗେ ଆମର ରାଇଜନେ ଇ ଚାଷ କରିବାର ଲାଗି ଇଟା ପୁରା ଉପଯୁକ୍ତ ଏ। ସେନ୍ତା ଖାର ଥିବାର ମାଇଟନେ ଇ ଜାମ ଗଛ ଭଲ ବଢ଼ିଥିସିଏ। ଇତାର ଭିତରେ ଜଳମଗ୍ନଶୀଳତା ଆରୁ ଶୁଷ୍କ ସହନଶୀଳତା ଗୁଣ ଇ ଭିତରେ ଭରି ରହିଛେ ଏ। ସାଧାରଣ ହିପାସେ ଇନୁ ଚାଷୀ ଦାଦାମାନେ ମଞ୍ଜି ନୁ ଚାରା କରି କରି ନୂଆ ଗଛ ସୃଷ୍ଟି କରିପାରବେ। ସେନ୍ତା ବଛରକେ ଦୁଇଥର ଇନେ ଫୁଲ ଆସିଥିସିଏ। ଖରାଦିନିଆ ଜାମ ଖାଇବାକେ ଅଧିକା ମିଠା ଲାଗ୍ସି। ସେନ୍ତା ଗୁଟି, କଲମି, ମୂଲ କଲମି ଇ ପ୍ରଣାଳୀ ନେ ଆମର ଚାଷୀ ଦାଦାମାନେ ଇଟାର ବଂଶ ବିସ୍ତାର କରବାକେ ପଡ଼ବା ଏ। 5.5 ମିଟର ବ୍ୟବଧାନ ନେ 1 ମିଟର ଗୁଣନ 1 ମିଟର ଗୁଣନ 1 ମିଟର ଏହି ପାଶେ ଗାତ ଖୋଲବାକେ ପଡ଼ବା ଏ। ସବୁ ଗାତ ଭିତରେ 2 ଛେଟନା ଲେଖା ସଢା ଗୋବର ଖତ ଆରୁ 2 କିଲୋଗ୍ରାମ ପିଡ଼ିଆ, 60 ଗ୍ରାମ ଜବକ୍ଷାରଜାନ, ତାର ସନେ 30 ଗ୍ରାମ ଫସ୍ଫରସ, 60 ଗ୍ରାମ ପଟାସ ସାର, ତାର ସନେ ଉଚ୍ଚା ଯେନ୍ତା ନେଇ ହେବା ସେଥିର୍ଲାଗି କ୍ଲୋରୋପାଇପିରସ, ମିଥାଇଲ ଆରୁ ପାରାଥିଅନ 75 ଗ୍ରାମ କରି ଜୁନ୍ ଆରୁ ଜୁଲାଇ ମାସ ଆଡ଼କି ଗଛ ମାନକେ ଲଗାବାକେ ପଡ଼ବା, ସେନ୍ତା ଗଛେ ଫୁଲ ଆସବାର ଆଗରୁ ଏକା ଖତ ସାର ପ୍ରୟୋଗ କରବାକେ ପଡ଼ବା।

0: ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।
1: ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ, ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତରୁ ସୁରକ୍ଷା ପାଇବା ପାଇଁ କେତେ ଗୁଡ଼ିଏ ଉପାୟ। ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା ଫିକା ଢିଲା ସୂତାଲୁଗା ବ୍ୟବହାର କରନ୍ତୁ। ଘରେ ପରଦା

ଶୁଣନ୍ତୁ, ରାତିରେ ଝରକା ଖୋଲା ରଖନ୍ତୁ, ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ, ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ORS ପାଉଡ଼ର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି, ଘୋଳ ଦହି, ତୋରାଣି, ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା, କଫି, ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ, ସାଥିରେ କଳା ଚଷମା, ଜୋତା, ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12 ଠାରୁ 3 ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଓ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସୂଚନାଟି ଏତିକିରେ ଶେଷ ହେଲା।

ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ଶୁଣନ୍ତୁ ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦ ଉପରେ ଆଧାରିତ କାର୍ଯ୍ୟକ୍ରମ ବିଚିତ୍ରା। ପ୍ରଥମେ ଶୁଣନ୍ତୁ ଓଡ଼ିଶୀ। ଶିଳ୍ପୀ ହେଲେ ଅଜୟ କୁମାର ଶତପଥୀ। ଗୀତ ରଚନା କରିଛନ୍ତି ନୂପ ଅନଙ୍ଗଦୀପ।

ଶ୍ରୋତା ବନ୍ଧୁ, ଆପଣ ଶୁଣୁଛନ୍ତି ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦ ଉପରେ ଆଧାରିତ କାର୍ଯ୍ୟକ୍ରମ ବିଚିତ୍ରା ଆକାଶବାଣୀ ଭବାନୀ ପାଟଣା କେନ୍ଦ୍ରରୁ। ଏଥର ଶୁଣନ୍ତୁ ସମ୍ବଲପୁରୀ ଗୀତ, ଶିଳ୍ପୀ ହେଲେ ମିନତୀ ପାଣିଗ୍ରାହୀ। ଗୀତ ରଚନା କରିଛନ୍ତି ଯୁଧିଷ୍ଠିର ମେହେର।

ଶେଷ ହେଲା ବିଚିତ୍ରା କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀ ପାଟଣା। ସମୟ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ ଏବଂ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ ଏବଂ ପରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।

0: ആകാശവാണി. ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି. ଦେଶ ବିକାଶ କ୍ଷେତ୍ରରେ ମହିଳାମାନଙ୍କ ଅଭୂତପୂର୍ବ ଯୋଗଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା. ଟେଲିଭିଜନ ଓ ରେଡିଓ ପ୍ରସାରଣ କ୍ଷେତ୍ରରେ ବ୍ୟବସାୟର ସହଜତା ବୃଦ୍ଧି ଉଦ୍ଦେଶ୍ୟରେ ଜାରି ହେଲା ଟେଲି ଯୋଗାଯୋଗ ଆଇନ 2026 ଚିଠା ନିୟମ. ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନିମନ୍ତେ ପରୀକ୍ଷା ଅବଧି 15 ମିନିଟ୍ ବୃଦ୍ଧି. ଶ୍ରୀ ଅମରନାଥ ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ର ଆଜିଠାରୁ ଆରମ୍ଭ ହେବ 10ମ ସଂସ୍କରଣ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆର୍ଥିକ ଅନ୍ତର୍ଭୁକ୍ତି ଓ ଉଦ୍ୟୋଗିତାରୁ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ୱଚ୍ଛତା, ଆବାସ, କ୍ରୀଡ଼ା, ବିଜ୍ଞାନ ଏବଂ ପ୍ରଶାସନ ସବୁ କ୍ଷେତ୍ରରେ ମହିଳାମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ମହିଳାମାନଙ୍କ ଯୋଗଦାନ ବୃଦ୍ଧି ପାଉଥିବା ଏବଂ ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ଭଳି ବିକଶିତ କ୍ଷେତ୍ରରେ ସୃଷ୍ଟି ହୋଇଥିବା ସୁଯୋଗ ଦେଶର ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି କହିଛନ୍ତି. ଗତ 12 ବର୍ଷରେ ଏନ୍ଡିଏ ସରକାର ବିଭିନ୍ନ କ୍ଷେତ୍ରରେ ମହିଳାକୈନ୍ଦ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି. ଶ୍ରୀ ମୋଦି କହିଛନ୍ତି ସରକାର ସକ୍ରିୟ ଭାବେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସମର୍ଥନ କରିବା ଫଳରେ ମହିଳାମାନେ ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ ହୋଇପାରିଛନ୍ତି. ମହିଳାମାନଙ୍କୁ ସମାନ ସୁଯୋଗ ପ୍ରଦାନ କରି ସଶକ୍ତ କରିବା କ୍ଷେତ୍ରରେ ଏବଂ ଦେଶ ଗଠନରେ ସେମାନଙ୍କ ସଶକ୍ତ ଯୋଗଦାନକୁ ନିଶ୍ଚିତ କରିବା କ୍ଷେତ୍ରରେ ସରକାର ଉଦ୍ୟମ ଜାରି ରଖିଛନ୍ତି. ପ୍ରଧାନମନ୍ତ୍ରୀ ବିଜ୍ଞାନ, ମହାକାଶ ଏବଂ ନବସୃଜନ କ୍ଷେତ୍ରରେ ଭାରତୀୟ ନାରୀଶକ୍ତିଙ୍କ ସଫଳତା ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି.
1: आज भारत विमेन लेड डेवलपमेंट की राह पर चल पड़ा है.
2: हमारी सरकार ने महिलाओं के लिए सारे रास्ते खोल दिए.
1: हमने करोड़ों महिलाओं के लिए शौचालय बनवाकर उनका सम्मान बढ़ाया. हमने उज्ज्वला सिलेंडर देकर उन्हें धुएं जैसी तकलीफों से भी बचाया.
2: 3 करोड़ महिलाओं को लखपति दीदी बनाने का जो संकल्प किया था
0: ଏକ ସଂସ୍କୃତ ଶ୍ଳୋକର ଅବତାରଣା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶ ନିର୍ମାଣରେ ନାରୀଶକ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି. ଦେଶର ମାତୃଶକ୍ତି ଭଉଣୀ ଓ ଝିଅମାନେ ସେମାନଙ୍କର ଅସାଧାରଣ ପ୍ରତିଭା ଓ ସାମର୍ଥ୍ୟ ବଳରେ ପ୍ରତ୍ୟେକ କ୍ଷେତ୍ରରେ ଦେଶର ଶୌର୍ଯ୍ୟ ବୃଦ୍ଧି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଟେଲି ଯୋଗାଯୋଗ ଆଇନ 2026 ଚିଠା ପ୍ରସ୍ତାବ ଜାରି କରିଛି. ଏହି ଚିଠା ପ୍ରସ୍ତାବରେ ଟେଲିଭିଜନ, ରେଡିଓ ଏବଂ ଏ ସମ୍ପର୍କିତ ସେବାଗୁଡ଼ିକର ପ୍ରସଙ୍ଗରେ ଲୋକଙ୍କ ମତାମତ ଗ୍ରହଣ କରାଯିବ. ଚିଠା ନିୟମରେ 1885 ଟେଲିଗ୍ରାଫ ଆଇନ ଏବଂ 2023 ପ୍ରଣୟନ ହୋଇଥିବା ଟେଲି ଯୋଗାଯୋଗ ନିୟମରେ କେତେକ ପରିବର୍ତ୍ତନ କରାଯାଇଛି. ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଟେଲିଭିଜନ ଏବଂ ରେଡିଓ ପ୍ରସାରଣ କ୍ଷେତ୍ରରେ ବ୍ୟବସାୟର ସହଜତାକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ କେତେକ ନିୟମରେ ସରଳୀକରଣ କରାଯାଇଛି. ଟେଲି ଯୋଗାଯୋଗ ଆଇନର ବିଭିନ୍ନ ବିଷୟକୁ ଗୋଟିଏ ନିୟାମକ ଢାଞ୍ଚାରେ ସ୍ଥାନିତ କରିବା ଉଦ୍ଦେଶ୍ୟରେ ଏହି ଚିଠା ପ୍ରସ୍ତାବ ଅଣାଯାଇଛି. ସୂଚନା ଅନୁଯାୟୀ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୱେବ୍ସାଇଟ୍ରେ ଚିଠା ନିୟମ ପ୍ରକାଶିତ ହୋଇଛି ଏବଂ ଏ କ୍ଷେତ୍ରରେ ଚଳିତ ମାସ 37 ତାରିଖ ସୁଦ୍ଧା ମତାମତ ଓ ପ୍ରସ୍ତାବ ଗ୍ରହଣ କରାଯିବ. ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନିମନ୍ତେ

ପରୀକ୍ଷା ଅବଧିକୁ 15 ମିନିଟ୍ ବୃଦ୍ଧି କରିଛନ୍ତି। ପରୀକ୍ଷା ଅବଧି 180 ମିନିଟ୍ରୁ 195 ମିନିଟ୍କୁ ବୃଦ୍ଧି କରାଯାଇଛି। ଚଳିତ ମାସ 21 ତାରିଖରେ ହେବାକୁ ଥିବା ପୁନଃ ପରୀକ୍ଷା ଅପରାହ୍ନ 2ଟାରୁ 5ଟା ପରିବର୍ତ୍ତେ ଅପରାହ୍ନ 5ଟା 15 ମିନିଟ୍ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅତିରିକ୍ତ 15 ମିନିଟ୍ ସମୟରେ ପରୀକ୍ଷା ସମ୍ବନ୍ଧୀୟ କାର୍ଯ୍ୟ କରାଯିବ। ଗତ କିଛି ବର୍ଷ ହେବ ପରୀକ୍ଷାର୍ଥୀଙ୍କଠାରୁ ମିଳିଥିବା ମତାମତ ଆଧାରରେ ସମୟ ବୃଦ୍ଧି ଲାଗି ନିଷ୍ପତ୍ତି ନିଆଯାଇଛି। ଏନ୍ଟିଏ ପକ୍ଷରୁ ନିଟ୍ ୟୁଜି ପରୀକ୍ଷା ସ୍ୱଚ୍ଛ ଢଙ୍ଗରେ କରାଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ରଫ୍ କାର୍ଯ୍ୟ ପାଇଁ ପ୍ରଶ୍ନପତ୍ରରେ ପୂର୍ବରୁ 2 ଫର୍ଦ୍ଦ କାଗଜ ଦିଆଯାଉଥିବା ବେଳେ ଏଣିକି 4 ଫର୍ଦ୍ଦ କାଗଜ ଦିଆଯିବ, ଫଳରେ ପରୀକ୍ଷାର୍ଥୀମାନେ ହିସାବ ଓ ଡାଏଗ୍ରାମ ଅଙ୍କନ ପାଇଁ ସୁବିଧା ପାଇବେ। ବିଶେଷକରି ବାମ ହାତରେ ଲେଖୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ଅଧିକ ସହାୟକ ହେବ। ପ୍ରଶ୍ନପତ୍ରର ପ୍ରାରମ୍ଭରେ 2 ପୃଷ୍ଠା ଏବଂ ଶେଷରେ ଅନ୍ୟ 2 ପୃଷ୍ଠା ଦିଆଯିବ। ଉଭୟ ଇଂରାଜୀ ଏବଂ ଆଞ୍ଚଳିକ ଭାଷାରେ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ ପାଇଁ ନୂଆ ବ୍ୟବସ୍ଥା ସହାୟକ ହେବ ବୋଲି କୁହାଯାଇଛି। ଏଭଳି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ଏହି ପରିବର୍ତ୍ତନ ପରୀକ୍ଷାର୍ଥୀଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସରକାର ବିଭିନ୍ନ ପ୍ରତିଷ୍ଠାନ, ଶିଳ୍ପ ଏବଂ ବାଣିଜ୍ୟିକ ଉପଭୋକ୍ତାମାନଙ୍କୁ ସାଧାରଣ ବିକ୍ରେତାଙ୍କଠାରୁ ମିଟର, ମଟର ସ୍ପିରିଟ୍ ଏବଂ ଉଚ୍ଚଶକ୍ତି ସମ୍ପନ୍ନ ଡିଜେଲ କ୍ରୟ ଉପରେ ପ୍ରତିବନ୍ଧକ ଜାରି କରିଛନ୍ତି। ପଶ୍ଚିମ ଏସିଆରେ ସୃଷ୍ଟ ବିବାଦ ଯୋଗୁଁ ଯୋଗାଣ ଶୃଙ୍ଖଳରେ ଉପୁଜିଥିବା ସମସ୍ୟାକୁ ନେଇ ଯୋଗାଣ କ୍ଷେତ୍ରରେ ଯେଭଳି ଅସୁବିଧା ନ ହେବ ସେଥିଲାଗି ଏହି ନିଷ୍ପତ୍ତି ନିଆଯାଇଛି। ଏକ ବିଜ୍ଞପ୍ତିରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଆସନ୍ତା 90 ଦିନ ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଜାରି କରିଛନ୍ତି। ଅନ୍ୟପକ୍ଷରେ ସାଧାରଣ ବିକ୍ରୟ କେନ୍ଦ୍ରଗୁଡ଼ିକୁ ଦୈନିକ 200 ଲିଟର ପର୍ଯ୍ୟନ୍ତ ଉଚ୍ଚଶକ୍ତି ସମ୍ପନ୍ନ ଡିଜେଲ ବିକ୍ରୟ ଲାଗି ଅନୁମତି ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଶ୍ରୀ ଅମରନାଥ ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ବୈଠକରେ ସେନାବାହିନୀ ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସମେତ ବିଭିନ୍ନ ଅର୍ଦ୍ଧସାମରିକ ବଳର ମହାନିର୍ଦ୍ଦେଶକମାନେ ଯୋଗ ଦେଇଥିଲେ। ଆସନ୍ତା ଜୁଲାଇ ମାସ 3 ତାରିଖରେ ଅମରନାଥ ଯାତ୍ରା ଆରମ୍ଭ ହୋଇ ଅଗଷ୍ଟ 28 ତାରିଖ ଦିନ ଶେଷ ହେବ। କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଦେଶରେ ପିଆଜ ସଂଗ୍ରହ ସହିତ ପିଆଜ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ମିଳିବା ନେଇ ଏକ ବୈଠକ କରିଛନ୍ତି। ବୈଠକରେ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ଅଧିକାରୀମାନଙ୍କ ସହିତ ପିଆଜ ସଂଗ୍ରହ ନେଇ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଯୋଶୀ କହିଛନ୍ତି, କ୍ୱିଣ୍ଟାଲ ପିଛା ପିଆଜର ସର୍ବନିମ୍ନ କ୍ରୟ ମୂଲ୍ୟକୁ 1650 ଟଙ୍କା ସୁନିଶ୍ଚିତ କରାଯାଇଛି। କ୍ରୟ ମୂଲ୍ୟ ନିର୍ଣ୍ଣୟ କରିବା ପାଇଁ ବ୍ୟବସ୍ଥାରେ ସଂଶୋଧନ କରାଯାଇଥିବା ମନ୍ତ୍ରୀ କହିଛନ୍ତି। ବିଶିଷ୍ଟ ଭାରତୀୟ ସୁଟିଂ କୋଚ୍ ଏବଂ ପୂର୍ବତନ ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣପଦକ ବିଜେତା ଯଶପାଲ ରାଣାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ 49 ବର୍ଷ ବୟସ ହୋଇଥିଲା। ଜାତୀୟ ରାଇଫଲ ସଂଘର ସଭାପତି କଳିକେଶ ନାରାୟଣ ସିଂଦେଓଙ୍କ ସୂଚନା ଅନୁଯାୟୀ ଶ୍ରୀ ରାଣାଙ୍କର ଗତକାଲି ରାତିରେ ଦିଲ୍ଲୀର ଏକ ହସ୍ପିଟାଲରେ ପରଲୋକ ଘଟିଥିଲା। ଜର୍ମାନୀର ମ୍ୟୁନିକ୍ ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ ପ୍ରତିଯୋଗିତା ଶେଷ କରି ଭାରତୀୟ ଦଳ ଫେରୁଥିବା ବେଳେ ଶ୍ରୀ ରାଣା ଅସୁସ୍ଥ ହୋଇପଡ଼ିଥିଲେ। ନୂଆଦିଲ୍ଲୀରେ ପହଞ୍ଚିବା କ୍ଷଣି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଥିଲା। 2024 ପ୍ୟାରିସ୍ ଅଲମ୍ପିକ୍ସରେ 2ଟି ବ୍ରୋଞ୍ଜ ପଦକ ଜିତିଥିବା ମନୁ ଭାକରଙ୍କୁ ସେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ବନ୍ଧୁକ ଚାଳନା କ୍ଷେତ୍ରରେ ଶ୍ରୀ ରାଣା ଅନେକଗୁଡ଼ିଏ ସଫଳତା ହାସଲ କରି ଦେଶକୁ ଗର୍ବିତ କରିଛନ୍ତି। ଶ୍ରୀ ରାଣାଙ୍କ ବିୟୋଗରେ ଦେଶରେ କ୍ରୀଡ଼ା କ୍ଷେତ୍ରରେ ଅପୂରଣୀୟ କ୍ଷତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୋକ ବ୍ୟକ୍ତ କରି କହିଛନ୍ତି, ଶ୍ରୀ ରାଣା କେବଳ ଜଣେ ଉଚ୍ଚକୋଟୀର ଖେଳାଳି ଓ କୋଚ୍ ନଥିଲେ, ସେ ଅତ୍ୟନ୍ତ ମେଳାପୀ ଓ ନମ୍ର ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ଆଇଡିଏଫ୍ସି ବ୍ୟାଙ୍କ ଜାଲିଆତି ମାମଲାର ଚାଲିଥିବା ତଦନ୍ତ ପରିପ୍ରେକ୍ଷୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ହରିୟାଣାର ଡେଭଲପ୍ମେଣ୍ଟ ଓ ପଞ୍ଚାୟତ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ତତ୍କାଳୀନ ଅଧୀକ୍ଷକ ନରେଶ କୁମାରଙ୍କୁ ଗିରଫ କରିଛି। ଅର୍ଥଶୋଧନ ନିବାରଣ ଆଇନ ପିଏମ୍ଏଲ୍ଏ 2002 ଅନୁଯାୟୀ ତାଙ୍କୁ ଗିରଫ କରାଯାଇଛି। ତଦନ୍ତରୁ ଜଣାପଡ଼ିଛି, ଆଇଡିଏଫ୍ସି ଫାଷ୍ଟ ବ୍ୟାଙ୍କରେ ଥିବା ହରିୟାଣା ସରକାର, ଚଣ୍ଡିଗଡ଼ ପ୍ରଶାସନ ଏବଂ 2ଟି ଘରୋଇ ବିଦ୍ୟାଳୟର ବ୍ୟାଙ୍କ ଖାତାରୁ 645 କୋଟି ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ କରାଯାଇଥିଲା। ଗତକାଲି ଗିରଫ ପରେ ଅଭିଯୁକ୍ତକୁ ପିଏମ୍ଏଲ୍ଏ ଅଦାଲତରେ ହାଜର କରାଯିବା ପରେ ଅଦାଲତ ତାଙ୍କୁ ରବିବାର ପର୍ଯ୍ୟନ୍ତ 4 ଦିନିଆ ଇଡି ହେପାଜତକୁ ପଠାଇ ଦେଇଛନ୍ତି। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର 10ମ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି। ଆୟୋଜକ ଇଂଲଣ୍ଡ ଦଳ ବର୍ମିଂହାମ୍ର ଏଜବାଷ୍ଟନ୍ଠାରେ ଉଦ୍ଘାଟନୀ ମ୍ୟାଚ୍ରେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଖେଳିବ। ପ୍ରାୟ 1 ମାସ ବ୍ୟାପୀ ଏହି ପ୍ରତିଯୋଗିତାରେ ଇଂଲଣ୍ଡ ଓ ୱେଲ୍ସର ବିଭିନ୍ନ ସ୍ଥାନରେ ମ୍ୟାଚ୍ ଅନୁଷ୍ଠିତ ହେବ ଏବଂ ଜୁଲାଇ 5 ତାରିଖରେ ଐତିହାସିକ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚ୍ରୁ ଅଭିଯାନ ଆରମ୍ଭ କରିବ। ପ୍ରଥମଥର ପାଇଁ ବିଶ୍ୱକପ୍ରେ 12ଟି ଦଳ ଅଂଶଗ୍ରହଣ କରୁଥିବା ବେଳେ 7ଟି ସ୍ଥାନରେ 33ଟି ମ୍ୟାଚ୍ ଖେଳାଯିବ।

0: ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ସିଡ୍ନୀଠାରେ ଚାଲିଥିବା ଅଷ୍ଟ୍ରେଲିଆନ୍ ଓପନ୍ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସରେ ସେମିଫାଇନାଲ୍ରେ ପହଞ୍ଚିଛନ୍ତି। ଟୁର୍ଣ୍ଣାମେଣ୍ଟର ତିନି ନମ୍ଘର ମାନ୍ୟତାପ୍ରାପ୍ତ ଖେଳାଳି ପିଭି ସିନ୍ଧୁ ଚାଇନିଜ୍ ତାଇପେଇର ଚେନ୍ ସୁ ୟୁଙ୍କୁ 21-6, 21-9 ସେଟ୍ରେ ସିଧାସଳଖ ପରାସ୍ତ କରିଛନ୍ତି। ସେମିଫାଇନାଲ୍ରେ ସେ ଟୁର୍ଣ୍ଣାମେଣ୍ଟର ଏକ ନମ୍ଘର ଖେଳାଳି ଜାପାନର ଆକାନେ ୟାମାଗୁଚିଙ୍କୁ ଭେଟିବେ। ଫିଫା ବିଶ୍ୱକପ୍ 2026ରେ ଆଜି ଗ୍ରୁପ୍ ବି'ରେ ଟରଣ୍ଟୋ ଷ୍ଟାଡିୟମ୍ରେ ସହ ଆୟୋଜକ କାନାଡ଼ା ଓ ବୋସ୍ନିଆ ହର୍ଜେଗୋଭିନା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 12:30ରେ ମ୍ୟାଚ୍ ଆରମ୍ଭ ହେବ। ଆଜି ଅନୁଷ୍ଠିତ ଗ୍ରୁପ୍ ଏ'ର ଅନ୍ୟ ଏକ ମ୍ୟାଚ୍ରେ ଦକ୍ଷିଣ କୋରିଆ 2-1 ଚେକ୍ ଗଣରାଜ୍ୟକୁ ପରାସ୍ତ କରିଛି। ଗତକାଲି ଅନୁଷ୍ଠିତ ଉଦ୍ଘାଟନୀ ମ୍ୟାଚ୍ରେ ଗ୍ରୁପ୍ ଏ'ରେ ସହ ଆୟୋଜକ ମେକ୍ସିକୋ ଦକ୍ଷିଣ ଆଫ୍ରିକାକୁ 2-0 ପରାସ୍ତ କରିଥିଲା। ଗ୍ରୁପ୍ ଏ'ର ପରବର୍ତ୍ତୀ ମ୍ୟାଚ୍ରେ ମେକ୍ସିକୋ ଦକ୍ଷିଣ କୋରିଆକୁ ଏବଂ ଚେକ୍ ଗଣରାଜ୍ୟ ଦକ୍ଷିଣ ଆଫ୍ରିକାକୁ ଭେଟିବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶ ବିକାଶ କ୍ଷେତ୍ରରେ ମହିଳାମାନଙ୍କ ଅଭୂତପୂର୍ବ ଯୋଗଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା। ଟେଲିଭିଜନ ଓ ରେଡିଓ ପ୍ରସାରଣ କ୍ଷେତ୍ରରେ ବ୍ୟବସାୟର ସହଜତା ବୃଦ୍ଧି ଉଦ୍ଦେଶ୍ୟରେ ଜାରି ହେଲା ଟେଲି ଯୋଗାଯୋଗ ଆଇନ 2026 ଚିଠା ନିୟମ। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନିମନ୍ତେ ପରୀକ୍ଷା ଅବଧି 15 ମିନିଟ୍ ବୃଦ୍ଧି। ଶ୍ରୀ ଅମରନାଥ ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ର ଆଜିଠାରୁ ଆରମ୍ଭ ହେବ 10ମ ସଂସ୍କରଣ। ସମ୍ବାଦ ଶେଷ ହେଲା।
1: Noon. This is Akashvani and I am Valsa Williams with the Midday News. The headlines. Prime Minister Narendra Modi says government created conducive environment for women in the last 12 years to realize full potential in nation building. Home Minister Amit Shah chairs high-level meeting to review preparedness for Sri Amarnath Yatra in New Delhi. Centre restricts industries from buying petrol and diesel from retail pumps. United Nations condemns attacks on oil ships carrying Indian sailors off the coast of Oman. Indian shooting legend and coach Jaspal Rana dies at 49. And in FIFA World Cup 2026, Canada to take on Bosnia and Herzegovina in Group B clash in Toronto. Prime Minister Narendra Modi today highlighted that from financial inclusion and entrepreneurship to education, healthcare, sanitation, housing, sports, science and governance, women are playing a prominent role across diverse sectors. In a social media post, Mr. Modi said, the growing participation of women in emerging fields such as drone technology is opening new avenues of opportunity and transforming the development landscape across the nation. Earlier speaking in a program, the Prime Minister noted that over the last 12 years, the NDA government has worked to further women-led development and this is visible across sectors.
2: आज भारत विमेन लेड डेवलपमेंट की राह पर चल पड़ा है।
3: हमारी सरकार ने महिलाओं के लिए सारे रास्ते खोल दिए।
2: हमने करोड़ों महिलाओं के लिए शौचालय बनवाकर उनका सम्मान बढ़ाया। हमने उज्ज्वला सिलेंडर देकर उन्हें धुएं जैसी तकलीफों से भी बचाया।
3: दशकों से हमारी बहनों के पास हुनर भी था, मेहनत भी थी, लेकिन उन्हें पूंजी और अवसर नहीं मिलते। 3 करोड़ महिलाओं को लखपति दीदी बनाने का जो संकल्प किया था वो पूरा हो चुका है।
1: Prime Minister Narendra Modi added that the government is actively supporting self-help groups which are going a long way in making women financially independent. The Prime Minister further underlined that the efforts of the government are rooted in dignity, opportunity and empowerment, which helped in creating an environment where women can realize their full potential and contribute even more strongly to nation building. The government has restricted institutional, industrial and commercial customers from buying motor spirit and high-speed diesel from retail outlets and asked them to source their requirements from their own consumer pump. The decision has been taken to prevent local shortages amid disruptions in global supply chains caused by the ongoing crisis in West Asia. In a notification, the Petroleum and Natural Gas Ministry said the restrictions will be in place for up to 90 days. The retail outlets of

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, 2036 ମସିହା ସୁଦ୍ଧା ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ନେଇ ସରକାର ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରି କାର୍ଯ୍ୟ କରୁଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର ଲୋକସେବା ଭବନଠାରେ ସାମ୍ବାଦିକମାନଙ୍କୁ ସରକାରଙ୍କ ଉପଲବ୍ଧିର ଦେଲେ ବିବରଣୀ। ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆଜି ସନ୍ଧ୍ୟାରେ ହେବ ଲୋକାର୍ପଣ। ଅତିରିକ୍ତ 5 କେଜି ଚାଉଳ ହିତାଧିକାରୀମାନଙ୍କୁ ମାଗଣାରେ ମିଳିବ। ଚଳିତ ନିଟ୍ ପୁନଃ ପରୀକ୍ଷାରେ ପରୀକ୍ଷାର୍ଥୀମାନଙ୍କୁ ଆଉ ଅଧିକ 15 ମିନିଟ୍ ସମୟ ଦେବା ପାଇଁ ସରକାରଙ୍କ ନିଷ୍ପତ୍ତି ଏବଂ ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଏବଂ ଶିଶୁ ଶ୍ରମ ବିରୋଧରେ ସଚେତନତା ଉଦ୍ଦେଶ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ। 2036 ମସିହା ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରି କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ରାଜ୍ୟ ବିଜେପି ସରକାରଙ୍କ 2 ବର୍ଷ କାର୍ଯ୍ୟକାଳର ପୂର୍ତ୍ତି ଅବସରରେ ଭୁବନେଶ୍ୱର ଲୋକସେବା ଭବନରେ

0: ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ବିଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାର ଲୋକଙ୍କର ଆସ୍ଥାଭାଜନ ହେବା ସହିତ ସେବା ସମର୍ପଣ ଓ ସୁଶାସନକୁ ପାଥେୟ କରି ରାଜ୍ୟବାସୀଙ୍କ ବିଶ୍ୱାସଭାଜନ ହୋଇପାରିଛି। କୃଷି ଶିଳ୍ପ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଆସିଥିବା ବୈପ୍ଳବିକ ପରିବର୍ତ୍ତନ ସରକାରଙ୍କ ବିକାଶମୁଖୀ ଯାତ୍ରାର ପ୍ରମାଣ ଦେଉଛି। ଓଡ଼ିଆ ଅସ୍ମିତାକୁ ଆଧାର କରି ଏକ ସମୃଦ୍ଧ ସଶକ୍ତ ଓ ପ୍ରଗତିଶୀଳ ଓଡ଼ିଶା ଗଠନ ପାଇଁ ସରକାର ପ୍ରତିଶ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆଜି ଆମ ସରକାରଙ୍କ ଦୁଇ ବର୍ଷ ପୂରଣ ହେଉଛି। ଠିକ୍ ଦୁଇ ବର୍ଷ ପୂର୍ବରୁ ଆଜିର ଦିନରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କର ଉପସ୍ଥିତିରେ ଆମ ସରକାର ଓଡ଼ିଶାର ଦାୟିତ୍ୱ ଗ୍ରହଣ କରିଥିଲା। 2036 ସୁଦ୍ଧା ସମୃଦ୍ଧ ଓଡ଼ିଶାର ଏହି ଲକ୍ଷ୍ୟ ହାସଲ ଦିଗରେ ମୋଦିଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଆମକୁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେଇ ଆସୁଛନ୍ତି। ଡବଲ ଇଞ୍ଜିନ ସରକାରର ଡବଲ ଇମ୍ପାକ୍ଟ ଓଡ଼ିଶାର ପ୍ରତ୍ୟେକ ଗାଁ ଏବଂ ପ୍ରତ୍ୟେକ ସହରରେ ଇଏ ପ୍ରତିଫଳିତ ହେଉଛି।
0: ରାଜ୍ୟ ସରକାର ଦୁଇ ବର୍ଷ ମଧ୍ୟରେ 121 ନୂଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ପ୍ରତ୍ୟେକ ଗାଁକୁ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି। ଗାଁରୁ ସହର, କ୍ଷେତରୁ ଶିଳ୍ପ, ଶିକ୍ଷାରୁ ସ୍ୱାସ୍ଥ୍ୟ, ପ୍ରତ୍ୟେକ କ୍ଷେତ୍ରରେ ସରକାର ବିକାଶର ନୂଆ ଧାରା ସୃଷ୍ଟି କରିଛନ୍ତି। ଏକ ସମୃଦ୍ଧ, ସଶକ୍ତ ଏବଂ ବିକଶିତ ଓଡ଼ିଶା ଗଠନ କରିବାର ଲକ୍ଷ୍ୟ ଓ ସଂକଳ୍ପ ନେଇ ସରକାର ବିକାଶଧାରାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି।
1: ତାହେଲେ ମାନନୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଦ୍ୱାରା ଯେଉଁ ଲକ୍ଷ୍ୟ ରଖାଯାଇ ଯେଉଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଲକ୍ଷ୍ୟପତି ଦିଦି ତିଆରି କରିବା, ସେଥିରେ ଆଜି ଆମ ଓଡ଼ିଶା ସଫଳ କେବଳ ହେଇନାହିଁ, ଭାରତ ବର୍ଷରେ ନିଜର ରାଜ୍ୟମାନଙ୍କ ଭିତରେ ଶ୍ରେଷ୍ଠତା ପ୍ରତିପାଦନ ମଧ୍ୟ ଆଜି କରିପାରିଛି। ଏବଂ ସେଥିପାଇଁ 23,50,000 ଲକ୍ଷ୍ୟପତି ଦିଦି ଆଜି ଆର୍ଥିକ ସ୍ତରରେ ସେମାନଙ୍କୁ ସ୍ୱତନ୍ତ୍ରତା ଦେଇପାରି ଆଜି ସଶକ୍ତ କରିପାରିଛି।
0: ସରକାରଙ୍କ ଏକ ବଡ଼ ସଫଳତା ସ୍ୱରୂପ ସୁଭଦ୍ରା ଯୋଜନା ଅଧୀନରେ 2,60,00,000 ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ସହାୟତା ପ୍ରଦାନ କରାଯାଇଛି। ଏହି ସମୟ ଅବଧି ମଧ୍ୟରେ 23,50,000 ଲକ୍ଷ୍ୟପତି ଦିଦି ସୃଷ୍ଟି କରାଯାଇଛି। ରାଜ୍ୟରେ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସରକାର ଆଜିଠାରୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ କରୁଛନ୍ତି। ଏହି ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ ଅତିରିକ୍ତ 5 କେଜି ଚାଉଳ ବିନା ମୂଲ୍ୟରେ ପ୍ରଦାନ କରାଯିବ। ରାଜ୍ୟର ଲୋକସଂଖ୍ୟାର 80% ଲୋକଙ୍କୁ ଅତିରିକ୍ତ ଚାଉଳ ପ୍ରଦାନ କରାଯିବ। 2027 ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମକୁ ବିଜୁଳି ସଂଯୋଗ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ସରକାର 14,651 ଅଭିଯୋଗ ଗ୍ରହଣ କରିଛନ୍ତି। ସେଗୁଡ଼ିକ ମଧ୍ୟରୁ 95% ଅଭିଯୋଗର ସମାଧାନ ହୋଇଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜ୍ୟସଭା ସାଂସଦ ମନମୋହନ ସାମଲ, ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ କେତୋଟି ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ। ଏଥିରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସଠାରୁ ଇନ୍ଫୋସିଟି ଭାୟା ଏକାମ୍ରକାନନ ରାସ୍ତାର ଉଦ୍ଘାଟନ, 574 କୋଟି ଟଙ୍କାର ଜନାଶ୍ରୟ ଭବନର ଶିଳାନ୍ୟାସ, ରାଜ୍ୟର ଅଙ୍ଗନୱାଡ଼ି କର୍ମୀ, ମହିଳା ସୁପରଭାଇଜର ଓ ବ୍ଲକ ସଂଯୋଜକମାନଙ୍କୁ ସ୍ମାର୍ଟଫୋନ୍ ପ୍ରଦାନ ଏବଂ ସୁଭଦ୍ରା ଶକ୍ତି ସମ୍ବାଦର ଶୁଭାରମ୍ଭ କରିବେ। ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷା ସମୟ ଅବଧି 195 ମିନିଟ୍କୁ ବୃଦ୍ଧି କରାଯାଇଛି। ନିଟ୍ ପରୀକ୍ଷାର୍ଥୀମାନଙ୍କୁ ଅତିରିକ୍ତ 15 ମିନିଟ୍ ସମୟ ମିଳିବ। ଆସନ୍ତା 21 ତାରିଖରେ ହେବାକୁ ଥିବା ନିଟ୍ ୟୁଜି ପୁନଃ ପରୀକ୍ଷା ଅପରାହ୍ନ 2:00 ଆରମ୍ଭ ହୋଇ 5:15 ଯାଏଁ ଚାଲିବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପରୀକ୍ଷାର୍ଥୀମାନଙ୍କ ପାଇଁ ମାଗଣା ବସ୍ ସେବାର ବ୍ୟବସ୍ଥା କରାଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ପରୀକ୍ଷାର୍ଥୀମାନେ ନିଜ ଆଡ୍ମିଟ୍ କାର୍ଡ ଦେଖାଇ ରାଜ୍ୟ ସଡ଼କ ଓ ପରିବହନ ନିଗମର ବସ୍ରେ ମାଗଣାରେ ଯାତ୍ରା କରିପାରିବେ। ରାଜ୍ୟର 134 ପରୀକ୍ଷା କେନ୍ଦ୍ରରେ ମୋଟ 56,983 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି। ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଏବଂ ଶିଶୁ ଶ୍ରମ ବିରୁଦ୍ଧରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱରେ ଶିଶୁ ଶ୍ରମ ନିରୋଧ ଦିବସ ପାଳନ କରାଯାଉଛି। ଶିଶୁମାନଙ୍କୁ ସେମାନଙ୍କ ନ୍ୟାଯ୍ୟ ଅଧିକାର ପ୍ରଦାନ କରିବା ଏବଂ ସେମାନଙ୍କ ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଶିଶୁ ଶ୍ରମକୁ ଲାଲ୍ କାର୍ଡ଼, ପିଲାମାନଙ୍କ ପାଇଁ ନ୍ୟାୟପୂର୍ଣ୍ଣ ଖେଳ ବୟସ୍କଙ୍କ ପାଇଁ ଉପଯୁକ୍ତ କାମ ଶିଶୁ ଶ୍ରମିକ ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ମୂଳୋତ୍ପାଟନ କରିବା ପାଇଁ ବିଶ୍ୱବ୍ୟାପୀ ସମର୍ଥକମାନଙ୍କୁ ଏକତ୍ରିତ କରିବା ହେଉଛି ଲାଲ୍କାର୍ଡ଼।

ଅଭିଯାନ। ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଜଣେ ଶିଶୁକୁ ଶିଖିବା ପାଇଁ ଶିକ୍ଷା ଦେବା ଉଚିତ, ବାଧ୍ୟବାଧକତାରେ ଶିଶୁଙ୍କୁ ରୋଜଗାର କରିବାକୁ ନୁହେଁ। ଆଇଏଲ୍ଏର ତଥ୍ୟ ଅନୁସାରେ ବିଶ୍ୱରେ ପ୍ରାୟ 160 ନିୟୁତ ଶିଶୁ ଶ୍ରମିକ ଭାବରେ ନିୟୋଜିତ ଅଛନ୍ତି। ସେମାନଙ୍କ ମଧ୍ୟରୁ 79 ନିୟୁତ ଶିଶୁ ଶ୍ରମିକ ବିପଦଜନକ କାର୍ଯ୍ୟରେ ଜଡ଼ିତ ଅଛନ୍ତି। ରାଜ୍ୟରେ ବିଭିନ୍ନ ସ୍ଥାନରେ ଏହି ଅବସରରେ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଗଞ୍ଜାମ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। 14 ବର୍ଷରୁ କମ୍ ବୟସର ଶିଶୁଙ୍କୁ କୌଣସି କାମରେ ନିୟୋଜିତ କରିବା ଏକ ଦଣ୍ଡନୀୟ ଅପରାଧ ଏବଂ 15-18 ବର୍ଷ ବୟସ୍କ କିଶୋରଙ୍କୁ ବିପଦ ସଂକୁଳ କାମରେ ନିୟୋଜିତ କରିବାକୁ ବାରଣ କରିବାର ବାର୍ତ୍ତା ନେଇ ସଚେତନତା ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମା କରୁଛି। ଭଦ୍ରକ ଜିଲ୍ଲା ପ୍ରଶାସନ ଶ୍ରମ ବିଭାଗ ପକ୍ଷରୁ 15-ଦିନିଆ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶିଶୁ ଶ୍ରମ ନିରାକରଣ ସମ୍ପର୍କିତ ସ୍ଲୋଗାନ ସହ ଶୋଭାଯାତ୍ରା ଏବଂ ଏକ ମୋବାଇଲ୍ ଭ୍ୟାନ୍ ନଗର ପରିକ୍ରମା କରିଥିଲା। ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା। ଶିଶୁ ଶ୍ରମିକ ନିରାକରଣ ସମ୍ପର୍କ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା, ଏଥର ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ବିଶାଲ ମିଶ୍ର ଏବଂ ଆୟୁଷ କୌର। ଗୀତ ରଚନା କରିଛନ୍ତି ସବିର ଅହମ୍ମଦ, ସଙ୍ଗୀତ ଅଜୟପାଲ ଶର୍ମା, କଥାଚିତ୍ର ଫତେହ।

0: ପ୍ରକାଶିତ କାହାଣୀ ଲେଖିଛି ଲୋକଙ୍କ ସରକାର।
1: ସମୃଦ୍ଧ ଓଡ଼ିଶା ପାଇଁ ସୁଦୃଢ଼ ଭିତ୍ତିଭୂମି, ସଂଯୋଗ, ସମୃଦ୍ଧି ଓ ସଶକ୍ତିକରଣର ନୂଆ ଅଧ୍ୟାୟ ଲେଖିଛନ୍ତି ଲୋକଙ୍କ ସରକାର। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ମାଧ୍ୟମରେ ବିଦ୍ୟୁତ ଭିତ୍ତିଭୂମିର ସୁଦୃଢ଼ୀକରଣ।
0: ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡ଼ିଶା, ଗାଁଠୁ ସହର ସବୁଠି ମିଳୁଛି ଉନ୍ନତ ଚିକିତ୍ସା ସେବା ଓ ସାମାଜିକ ସୁରକ୍ଷା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ପ୍ରାଥମିକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବ୍ୟାପକ ସୁଦୃଢ଼ୀକରଣ।
1: ବିକଶିତ ଓଡ଼ିଶାର ନୂଆ ପରିଚୟ, ଜ୍ଞାନ, ଦକ୍ଷତା ଓ ସୁଯୋଗ, ସେଇଥିପାଇଁ ଲୋକଙ୍କ ସରକାର ନେଇ ଆସିଛନ୍ତି ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା, ଶିକ୍ଷାରେ ଅଗ୍ରଗତି, ଦକ୍ଷତାରେ ସଶକ୍ତିକରଣ। ବିକଶିତ ଓଡ଼ିଶାର ସଂକଳ୍ପ,
0: ବିକାଶର ଧାରା ଓଡ଼ିଶା ସାରା। ଲୋକଙ୍କ ସରକାରଙ୍କର 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା।
1: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ ହିତରେ ଲୋକଙ୍କ ସରକାର। ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ MSP ମିଳୁଛି। ତ୍ୱରିତ MSP ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ। CM କିଷାନ ଯୋଜନାରେ ଚାଷୀ ପରିବାରକୁ ଆର୍ଥିକ ସହଯୋଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବସିଡି। ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି।
0: ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା। ଯୁବଶକ୍ତିଙ୍କ ଦକ୍ଷତା, ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ।
1: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ, ଦୁର୍ନୀତି ମୁକ୍ତ ଶାସନ।
0: ବିକାଶର ଧାରା ଓଡ଼ିଶା ସାରା।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ BLOଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ECI ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ BLO ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
3: ଶ୍ରୋତାବନ୍ଧୁ, ଆପଣ ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀ ପାଟଣା କେନ୍ଦ୍ରରୁ। ଏଥର ଶୁଣନ୍ତୁ ତେଜସ୍ କଥାଚିତ୍ରରୁ ଏଇ ଗୀତଟି। ଗୀତିକାର ହେଲେ କୁମାର, ସଙ୍ଗୀତ ନିର୍ଦ୍ଦେଶନା ଶାଶ୍ୱତ, କଣ୍ଠଦାନ କରିଛନ୍ତି ହରିହରନ୍ ଏବଂ ଶାଶ୍ୱତ ସଚଦେବ।

ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ ପ୍ରସାରଣ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: 1,200 startups. In FIFA World Cup 2026, South Korea defeated the Czech Republic 2-1 in a thrilling Group A clash today, earning valuable 3 points at Estadio Akron in Mexico Zapopan. South Korea will next take on co-hosts Mexico, while the Czech Republic will look to bounce back against South Africa in a Group A clash. In badminton, India's PV Sindhu stormed into the women's singles semi-finals of the Australian Open tournament in Sydney today. And with that, we end this news bulletin.
1: ଆକାଶବାଣୀ ଭବାନୀ ପାଟଣା ସମୟ ଅପରାହ୍ନ 3:10 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆଜି ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5:00 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଆକାଶବାଣୀ କଟକ କେନ୍ଦ୍ରରୁ। 5:30 ଯୁବବାଣୀ, ଆଜି ଏଥିରେ ଶୁଣିବେ ସମ୍ଭାବନା। ସନ୍ଧ୍ୟା 6:30 ଆଦିବାସୀ ଗୀତକ୍ରମରେ ବଣ୍ଡା ସମ୍ପ୍ରଦାୟର ଗୀତ ଶୁଣିପାରିବେ। ପରିବେଷଣ କରିବେ ମଙ୍ଗଳୀ ସିସା ଏବଂ ସାଥୀ। ରାତି 7:25 ଶୁଣିପାରିବେ ଜିଲ୍ଲା ହାଲଚାଲ କ୍ରମରେ ନୟାଗଡ଼ ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ 7:30। ରାତି 8:00 ଶୁଣିବେ ଗୀତ ଗଜଲ, ଶିଳ୍ପୀ ହେଲେ ସୋନୁ ନିଗମ। 8:15 ରହିଛି ଆଞ୍ଚଳିକ ଗୀତକ୍ରମରେ ସମ୍ବଲପୁରୀ ଗୀତ, ପରିବେଷଣ କରିବେ ଖାଦାଳ ସାହୁ। 8:30 ସ୍ପୋର୍ଟସ୍ କେନ୍, 9:16 ସ୍ପଟ୍ଲାଇଟ୍, 9:30 କରେଣ୍ଟ ଆଫେୟାର୍ସ। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10:00 ରହିଛି ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ। 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ, ଏଥିରେ ଶୁଣିବେ ରାଗ ମାଲକେଶ, ପରିବେଷଣ କରିବେ ଉସ୍ତାଦ ବଡ଼େଗୁଲା ମଲ୍ଲିକ ଖାନ୍। 11:00 ଶୁଣିବେ କେନ୍ଦ୍ର ସରକାରଙ୍କ 12 ବର୍ଷ କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଏଥିଲା ଆଜି ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଅପରାହ୍ନ 5:00। ସେତେବେଳ ଯାଏ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀ ପାଟଣ, ସମୟ ଅପରାହ୍ନ 5:00। ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣେ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋୱାଟ୍ସ ଯୋଗେ, ଏଫ୍ଏମ୍ରେ 100.3 MHz ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଅଧିବେଶନ

0: ଆଗକେ ଶୁଣିବ ବାଣୀପାଟଣା।
1: କମ୍ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍ରେ ବଢିଆ ପସିଲା।
2: ଅଡଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ନମସ୍କାର, ଶୁଭ ସନ୍ଧ୍ୟା। ଶୁକ୍ରବାରର ସୂଚନା ତଥ୍ୟ ଭର ସନ୍ଧ୍ୟାକୁ ଆପଣ ସଭିଙ୍କୁ ସହୃଦୟ ସ୍ୱାଗତ ଜଣାଉଛି। ମୁଁ ଆପଣମାନଙ୍କ ପ୍ରିୟ ଯୁବସାଥୀ ଶେଫାଳି। ଏହି ସନ୍ଧ୍ୟା ସୂଚନାର ସନ୍ଧ୍ୟା, ନିଯୁକ୍ତି ଖବରର ସନ୍ଧ୍ୟା, ସୁଯୋଗ ଓ ନାନା ସମ୍ଭାବ୍ୟତାର ସନ୍ଧ୍ୟା। ତେବେ ଆସନ୍ତୁ ଆରମ୍ଭ କରିବା ଯୁବବାଣୀର ସେହି କାର୍ଯ୍ୟକ୍ରମ ଯିଏ ଶୁଣାଏ ଜାତୀୟ ଅନ୍ତର୍ଜାତୀୟ ତଥା ନିଯୁକ୍ତି ଖବରର ସୂଚନା। ଏଇ ତ ଶୁକ୍ରବାର ସନ୍ଧ୍ୟାର ପ୍ରସ୍ତୁତି ସମ୍ଭାବନା।

ଯୁବପନ୍ଥ ଏକ ଦେଶର ଉନ୍ନତି ପ୍ରଗତି ନିର୍ଭର କରେ ସେହି ଦେଶର ଯୁବଶକ୍ତି ଉପରେ। ଯୁବଶକ୍ତି ରାଷ୍ଟ୍ରଶକ୍ତି। ଏହି ଯୁବପିଢ଼ି ହିଁ ହେଉଛନ୍ତି ଏମିତି ଏକ ପିଢ଼ି, ଏମିତି ଏକ ଶକ୍ତିଶାଳୀ ନାଗରିକ ଯିଏ ଦେଶର ଭବିଷ୍ୟତର ଉତ୍ତରଦାୟୀ। ଯଦି ଯୁବଶକ୍ତିଙ୍କୁ ନିଯୁକ୍ତି ମିଳେ, ଉପଯୁକ୍ତ ସ୍ଥିତି ଓ ପଦବୀ ମିଳେ, ତେବେ ସେମାନେ ନିଜର ଜୀବନ, ସମାଜ ସହ ଦେଶର ମଧ୍ୟ ପ୍ରଗତି ଓ ଉନ୍ନତି କରିପାରନ୍ତି। ତେଣୁ ଗୋଟିଏ ଦେଶର ପ୍ରଗତି ଓ ଉନ୍ନତି ସେ ଦେଶର ଯୁବପିଢ଼ିଙ୍କ ଉପରେ ଓ ସେମାନଙ୍କ ନିଯୁକ୍ତି, ସେମାନଙ୍କ ପଦବୀ ଉପରେ ନିର୍ଭର କରିଥାଏ। ଯଦି ସଠିକ୍ ଭାବରେ ସେମାନଙ୍କୁ ଦିଗ୍ଦର୍ଶନ ମିଳେ, ମାର୍ଗଦର୍ଶନ ମିଳେ ଓ ନିଯୁକ୍ତିର ସୁଯୋଗ ମିଳେ, ତେବେ ସେମାନେ ଦେଶ ଓ ସମାଜ ପାଇଁ ଏକ ମୂଲ୍ୟବାନ ସମ୍ପଦ ପାଲଟି ଯାଆନ୍ତି। ସେଇଥିପାଇଁ ତ ଯୁବପିଢ଼ିଙ୍କ ନିଯୁକ୍ତି ଏହି ଦେଶରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗୋଟିଏ ଦେଶକୁ ପ୍ରଗତି ପଥରେ ଆଗେଇ ନେବା ପାଇଁ ଯୁବପିଢ଼ିମାନଙ୍କୁ ଉପଯୁକ୍ତ ନିଯୁକ୍ତିର ଆବଶ୍ୟକତା ରହିଥାଏ। ଉପଯୁକ୍ତ ନିଯୁକ୍ତି ଦ୍ୱାରା ସେମାନଙ୍କୁ ସାମାଜିକ ସ୍ଥିତିରେ ଉନ୍ନତି, କ୍ଷମତା ଓ ଦକ୍ଷତାର ବିକାଶ, ଆତ୍ମବିଶ୍ୱାସର ବୃଦ୍ଧି, ଗୁଣବତ୍ତାମୂଳକ ଶିକ୍ଷାର ପ୍ରେରଣା, ସେମାନେ ଦେଶ ଓ ସମାଜ ପାଇଁ ଏକ ନୂତନ ଭବିଷ୍ୟତ ଆଉ ପ୍ରଗତିର ମାର୍ଗ ଖୋଲି ଦେଇଥାନ୍ତି। ମୂଲ୍ୟବାନ ସମ୍ପଦ ପାଲଟି ଯାଆନ୍ତି ଦେଶ ଓ ସମାଜରେ। ଆର୍ଥିକ ସ୍ୱାଧୀନତା ପାଇବା ସହ ସାମାଜିକ ସ୍ଥିତିରେ ଉନ୍ନତି ଆଣିପାରନ୍ତି, ତାହା ସହ କ୍ଷମତା ଓ ଦକ୍ଷତାର ବିକାଶ ମଧ୍ୟ ଘଟିଥାଏ। ଗୋଟିଏ ଉପଯୁକ୍ତ ନିଯୁକ୍ତି ଦ୍ୱାରା ମନୋବଳ ବୃଦ୍ଧି ହୋଇଥାଏ ଆଉ ଆତ୍ମବିଶ୍ୱାସ ବଢ଼ିଥାଏ। ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ଯାଆନ୍ତି ଯୁବପିଢ଼ି ଯଦି ସେମାନଙ୍କୁ ଏକ ଉପଯୁକ୍ତ ପଦବୀରେ କାର୍ଯ୍ୟ କରିବାକୁ ମିଳିଯାଏ। ନିଯୁକ୍ତି ପାଇବା ପରେ ଯୁବକ ବା ଯୁବତୀମାନେ ଆର୍ଥିକ ଭାବରେ ସ୍ୱାଧୀନତା ପାଇଯାଆନ୍ତି। ନିଜ ପରିବାରର ସାହାଯ୍ୟ ସହ ସେମାନେ ସମାଜର ସାହାଯ୍ୟ କରିବା ଆରମ୍ଭ କରନ୍ତି। ଏହି ସାଥିରେ ଆର୍ଥିକ ଉନ୍ନତି ହୋଇଥାଏ ଦେଶର, ଆର୍ଥିକ ବୃଦ୍ଧି ଓ ସମ୍ପଦ ବଢ଼ିଥାଏ ଦେଶର। ଦକ୍ଷତା ବିକାଶ ହୋଇଥାଏ ଗୋଟିଏ ସ୍ଥାନରେ କାର୍ଯ୍ୟ କରିବା ପରେ, ତାହାର ପଦବୀରେ କାର୍ଯ୍ୟ କରୁ କରୁ ସେମାନଙ୍କର ଦକ୍ଷତା ଅନୁଭବର ବୃଦ୍ଧି ଘଟିଥାଏ। ପ୍ରତିଭା ଓ ଅନୁଭବକୁ ବୃଦ୍ଧି କରିବା ଦ୍ୱାରା ସେମାନେ ନିଜ କ୍ଷେତ୍ରରେ ବିଶେଷଜ୍ଞ ପାଲଟି ଯାଆନ୍ତି, ନିଜ ଜୀବନକୁ ସୁଚାରୁ ରୂପେ ଏକ ସୁମାର୍ଗରେ ବଢ଼ାଇବାର ରାସ୍ତା ପାଇଯାଆନ୍ତି ଯୁବପିଢ଼ି। ସମାଜରେ ନିଜର ସ୍ଥିତି ଓ ଗୌରବ ବଢ଼ାଇବା ସହ ନିଜ ପରିବାରର, ନିଜ ସମାଜର ମଧ୍ୟ ସେମାନେ ଏକ ଗୌରବ ବଢ଼ାଇବାରେ

କାର୍ଯ୍ୟକାରୀ ହୁଅନ୍ତି। ଦେଶରେ ଯେତେବେଳେ ବେକାରୀ ସମସ୍ୟା ବଢ଼ିବାକୁ ଲାଗେ, ନକାରାତ୍ମକ କାର୍ଯ୍ୟ ମଧ୍ୟ ବଢ଼ିବାକୁ ଲାଗେ। ମାନସିକ ଅବସାଦ ଯୋଗୁଁ ଅନେକ ଲୋକ ଏପରି ନକାରାତ୍ମକ ମାର୍ଗରେ ଆଗକୁ ବଢ଼ିଚାଲନ୍ତି, କିନ୍ତୁ ନିଯୁକ୍ତି ମିଳିବା ଦ୍ୱାରା, ଉପଯୁକ୍ତ ପଦବୀ ମିଳିବା ଦ୍ୱାରା ଓ ରୋଜଗାର ଦ୍ୱାରା ବେକାରୀ ସମସ୍ୟାର ଦୂର ହୋଇଥାଏ, ଅପରାଧ ଓ ନକାରାତ୍ମକ କାର୍ଯ୍ୟ କମ୍ ହୋଇଯାଇଥାଏ। ଏକ ଦେଶ ସଦା ସର୍ବଦା ଯୁବପିଢ଼ିଙ୍କ ଉପରେ ହିଁ ନିର୍ଭର କରେ ନିଜ ଉନ୍ନତି ଓ ପ୍ରଗତି ପାଇଁ। ସେଥିପାଇଁ ତ ନିଯୁକ୍ତି ଏହି ଯୁବପିଢ଼ିମାନଙ୍କ ପାଇଁ କେବଳ ଗୋଟିଏ ଆବଶ୍ୟକତା ନୁହେଁ, ଏହା ଦେଶ ଓ ସମାଜର ଗଠନ ପାଇଁ ମୂଳ ଆଧାର। ଗୋଟିଏ ଦେଶର ଗଠନର ଓ ତାହାର ଉନ୍ନତିର ଏହା ହେଉଛି ଏକ ଅଭିନ୍ନ ଅଂଶ। ଯୁବବନ୍ଧୁ, ଆଜିର କାର୍ଯ୍ୟକ୍ରମରେ ଆମେ ଜାଣିବା ଗୋଟିଏ ଦେଶ ପାଇଁ ତାର ପ୍ରଗତି ପାଇଁ ଯୁବକ ଯୁବତୀମାନଙ୍କ ନିଯୁକ୍ତିର କେତେ ଆବଶ୍ୟକତା ରହିଛି, ତା ସହ ଶୁଣିବା ମିଠା ମିଠା ମନଛୁଆ ଗୀତ, ଆହୁରି ଜାଣିବା ଆଜି ଦିନର ବିଶେଷତ୍ୱ ସମ୍ପର୍କରେ। ହେଲେ ତା ପୂର୍ବରୁ ଆସନ୍ତୁ ଆଜିର କାର୍ଯ୍ୟକ୍ରମକୁ ଆରମ୍ଭ କରିବା କିଛି ନିଯୁକ୍ତି ସମ୍ପର୍କିତ ସୂଚନା ସାଥିରେ। ଆଜି ସନ୍ଧ୍ୟାର ପ୍ରଥମ ନିଯୁକ୍ତି ସୂଚନାଟି ରହିଛି ସୈନିକ ସ୍କୁଲ ଭୁବନେଶ୍ୱର ତରଫରୁ। ସୈନିକ ସ୍କୁଲ ସୋସାଇଟି ପ୍ରତିରକ୍ଷା ମନ୍ତ୍ରଣାଳୟ ନ୍ୟୁ ଦିଲ୍ଲୀ ଅଧୀନସ୍ଥ ଭୁବନେଶ୍ୱରରେ ଥିବା ସୈନିକ ସ୍କୁଲରେ ବିଭିନ୍ନ କର୍ମଚାରୀ ପଦବୀ ପାଇଁ ନିଯୁକ୍ତିର ଆବେଦନ ଆମନ୍ତ୍ରଣ କରାଯାଇଛି। ସେହି ପଦବୀଗୁଡ଼ିକ ନିୟମିତ ପଦବୀ, ସେହି ମଧ୍ୟରୁ TGT ଇଂରାଜୀ ଶିକ୍ଷକ, ଓଡ଼ିଆ ଶିକ୍ଷକ, ସାମାଜିକ ବିଜ୍ଞାନ ଶିକ୍ଷକ ଓ ଗଣିତ ଶିକ୍ଷକ ପାଇଁ ଆବେଦନର ଆମନ୍ତ୍ରଣ କରାଯାଇଛି। ତା ସହ ପଦାର୍ଥ ବିଜ୍ଞାନରେ ଲାବୋରେଟରୀ ଆସିଷ୍ଟାଣ୍ଟ ଆଉ PTI କମ୍ ମାର୍ଟନ ଓ ନର୍ସିଂ ସିଷ୍ଟର ପାଇଁ ମହିଳା ପ୍ରାର୍ଥୀଙ୍କର ଆବଶ୍ୟକତା ରହିଛି। ତେଣୁ ଯୋଗ୍ୟ ପ୍ରାର୍ଥୀ ବା ପ୍ରାର୍ଥିନୀ ଆବେଦନ କରିପାରିବେ। ଆବେଦନ କରିବା ପାଇଁ ତଥା ପଦବୀ ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ଏହାର ଅଫିସିଆଲ ୱେବସାଇଟଟି ପରିଦର୍ଶନ କରନ୍ତୁ। ସୈନିକ ସ୍କୁଲର ଅଫିସିଆଲ ୱେବସାଇଟଟି ହେଉଛି sainikschoolbhubaneswar.edu.in। ଆବେଦନ କରିବାର ଶେଷ ତାରିଖ ଚଳିତ ମାସର 19 ତାରିଖ। ଆଜି ସନ୍ଧ୍ୟାର ଦ୍ୱିତୀୟ ସୂଚନାଟି ରହିଛି ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋକେମିକାଲ୍ସ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ସିପେଟ୍ ତରଫରୁ। NSPCL ରାଉରକେଲା ପୃଷ୍ଠପୋଷକତାରେ ସିପେଟ୍ ଭୁବନେଶ୍ୱରରେ ବେରୋଜଗାର ଯୁବକ ବା ଯୁବତୀମାନଙ୍କୁ NSQF ନିୟମାବଳୀ ଅନ୍ତର୍ଗତ ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ ତାଲିମର ପ୍ରଶିକ୍ଷଣ ଦିଆଯିବ। ଏହି ତାଲିମ ପାଇଁ ଆବେଦନ ପତ୍ରର ଆହ୍ୱାନ କରାଯାଇଛି। ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ସୀମା 18 ବର୍ଷରୁ 32 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଏହି ତାଲିମ ଦେୟମୁକ୍ତ ଏବଂ ପ୍ରଶିକ୍ଷଣ ସମୟରେ ରହିବା ଓ ଖାଇବା ବ୍ୟବସ୍ଥା ମଧ୍ୟ ଦେୟମୁକ୍ତ ରହିବ। ଇଚ୍ଛୁକ ପ୍ରାର୍ଥୀମାନେ ଭୁବନେଶ୍ୱରସ୍ଥିତ ସିପେଟ୍ରେ ସ୍ୱଦସ୍ତଖତ ଥିବା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର, ଜାତିଗତ ପ୍ରମାଣପତ୍ର, ଆଧାର କାର୍ଡ଼, ଆୟ ପ୍ରମାଣପତ୍ର ବା PPL କିମ୍ବା ରାସନ କାର୍ଡ଼ ଏବଂ ପାସପୋର୍ଟ ସାଇଜ୍ର 5 ଫଟୋ ସହିତ ସିଧାସଳଖ ସାକ୍ଷାତ କରିପାରିବେ। ଠିକଣାଟି ଲେଖି ରଖନ୍ତୁ, ସେଣ୍ଟର ଫର୍ ସ୍କିଲିଂ ଆଣ୍ଡ ଟେକ୍ନିକାଲ ସପୋର୍ଟ CSTS S3/89 Sector A Zone B ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍ ଭୁବନେଶ୍ୱର PIN 751010। ଏହା ସମ୍ପର୍କରେ ଅଧିକ ବିବରଣୀ ଜାଣିବା ପାଇଁ ଯୋଗାଯୋଗ କରନ୍ତୁ 9337143007 ବା 8763937242 ନମ୍ବରରେ। ତୃତୀୟ ସୂଚନାଟି ରହିଛି ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ତରଫରୁ। ମାଣିକ୍ୟ ବିହାର ଭବାନୀପାଟନା ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର, ଏସୋସିଏଟ୍ ପ୍ରଫେସର ଓ ପ୍ରଫେସର ପଦବୀ ପାଇଁ ଦରଖାସ୍ତର ଆହ୍ୱାନ କରାଯାଇଛି। ଏହି ପଦବୀଗୁଡ଼ିକ ଭିନ୍ନ ଭିନ୍ନ ବିଭାଗ ପାଇଁ ରହିଛି। ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ QGC ଯୋଗ୍ୟତା ହାସଲ କରିଥିବା ଜରୁରୀ। ଆବେଦନ କରିବାର ଶେଷ ତାରିଖ ଚଳିତ ବର୍ଷ ଜୁଲାଇ ମାସର 5 ତାରିଖ। ଇଚ୍ଛୁକ ପ୍ରାର୍ଥୀମାନେ ସିଧାସଳଖ ବିଶ୍ୱବିଦ୍ୟାଳୟରେ ସାକ୍ଷାତ କରିପାରିବେ କିମ୍ବା ଅଧିକ ବିବରଣୀ ଜାଣିବା ପାଇଁ ଓ ଆବେଦନ କରିବା ପାଇଁ ବିଶ୍ୱବିଦ୍ୟାଳୟର ଅଫିସିଆଲ ୱେବସାଇଟ୍ kalahandiuniversity.ac.in ପରିଦର୍ଶନ କରିପାରିବେ। ଏହା ବ୍ୟତୀତ ଇଚ୍ଛୁକ ପ୍ରାର୍ଥୀମାନେ HIMS ପୋର୍ଟାଲ ମାଧ୍ୟମରେ

ମଧ୍ୟ ଆବେଦନ କରିପାରିବେ। ତେବେ ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା, ହେଲେ ତା ପୂର୍ବରୁ ଆସନ୍ତୁ ଏଠାରେ ନେଇଯିବା ଗୋଟେ ଛୋଟ ମନଛୁଆଁ ସଙ୍ଗୀତମୟ ବିରତି।

ଯୁବବନ୍ଧୁ, ଯେକୌଣସି ବିକାଶଶୀଳ ଦେଶ ପାଇଁ ତା'ର ଯୁବ ସମାଜ ହେଉଛନ୍ତି ସବୁଠାରୁ ବଡ଼ ସମ୍ପତ୍ତି ବା ସାମର୍ଥ୍ୟ। ବିକାଶର ପଥରେ ଆଗକୁ ବଢ଼ୁଥିବା ରାଷ୍ଟ୍ରଗୁଡ଼ିକରେ ସାଧାରଣତଃ ଯୁବକ ଯୁବତୀମାନଙ୍କ ସଂଖ୍ୟା ବହୁତ ଅଧିକ ଥାଏ, ଯାହାକୁ ଅର୍ଥନୈତିକ ଭାଷାରେ ଜନସଂଖ୍ୟାଗତ ଲାଭାଂଶ ବା ଡେମୋଗ୍ରାଫିକ୍ ଡିଭାଇଡେଣ୍ଟ କୁହାଯାଏ। କିନ୍ତୁ ଏହି ମହତ୍ତ୍ୱପୂର୍ଣ୍ଣ ଶକ୍ତିର ପ୍ରକୃତ ଉପଯୋଗ ସେତେବେଳେ ହିଁ ସମ୍ଭବ ହୋଇପାରିଥାଏ ଯେତେବେଳେ ସେମାନଙ୍କୁ ଉପଯୁକ୍ତ ରୋଜଗାର ଓ କର୍ମସଂସ୍ଥାନର ସୁଯୋଗ ମିଳିଥାଏ। ଯୁବ ରୋଜଗାର କେବଳ ବ୍ୟକ୍ତିଗତ ଆତ୍ମନିର୍ଭରଶୀଳତା ପାଇଁ ନୁହେଁ, ବରଂ ସମଗ୍ର ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ସବୁଠାରୁ ଶକ୍ତିଶାଳୀ ମାଧ୍ୟମ। ଆର୍ଥିକ ଦୃଷ୍ଟିକୋଣରୁ ଦେଖିଲେ ଏକ ବିକାଶଶୀଳ ଦେଶର ଅର୍ଥନୀତିକୁ ସୁଦୃଢ଼ ଓ ଗତିଶୀଳ କରିବାରେ ଯୁବପିଢ଼ିମାନଙ୍କର ପ୍ରମୁଖ ଭୂମିକା ରହିଥାଏ। ଯେତେବେଳେ ଦେଶର ଲକ୍ଷ ଲକ୍ଷ ଯୁବକ ଯୁବତୀ କାମ ପାଆନ୍ତି, ସେତେବେଳେ ସେମାନଙ୍କ କାର୍ଯ୍ୟଦକ୍ଷତା ଦେଶର ମୋଟ ଘରୋଇ ଉତ୍ପାଦ ବା GDPର ବୃଦ୍ଧିରେ ସିଧାସଳଖ ସହାୟକ ହୋଇଥାଏ। ରୋଜଗାର ଦ୍ୱାରା ଲୋକଙ୍କ ଆୟ ବଢ଼େ, ଯାହାଫଳରେ ବଜାରରେ ସେବା ଓ ସାମଗ୍ରୀର ଚାହିଦା ବୃଦ୍ଧି ପାଏ ଏବଂ ବ୍ୟବସାୟିକ କ୍ଷେତ୍ରରେ ଅଧିକ ସମୃଦ୍ଧି ମଧ୍ୟ ଲାଭ ହୋଇଥାଏ। ଏସବୁକୁ ଛାଡ଼ିଦେଲେ ଯୁବପିଢ଼ିମାନେ ନିଜ ରୋଜଗାରରୁ ଟିକସ ପ୍ରଦାନ କରି ଦେଶର ରାଜସ୍ୱ ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାନ୍ତି, ଯାହାକୁ ସରକାର ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଭିତ୍ତିଭୂମିର ବିକାଶ ପାଇଁ ପୁନଃ ବିନିଯୋଗ କରିବାର ସୁଯୋଗ ପାଆନ୍ତି। ସାମାଜିକ ସ୍ତରରେ ଉନ୍ନତି ପାଇଁ ଏବଂ ଦାରିଦ୍ର୍ୟ ଦୂରୀକରଣ ପାଇଁ ଯୁବ ରୋଜଗାର ଏକ ଅମୋଘ ଅସ୍ତ୍ର। ବିକାଶଶୀଳ ଦେଶଗୁଡ଼ିକରେ ବହୁ ପରିବାର ଆଜି ମଧ୍ୟ ଆର୍ଥିକ ଅନାଟନର ମଧ୍ୟରେ ଗତି କରନ୍ତି। ଯଦି ସେହି ପରିବାରର ଜଣେ ଯୁବକ ବା ଯୁବତୀ ଉପଯୁକ୍ତ ଚାକିରି କିମ୍ବା ସ୍ୱରୋଜଗାରର ପନ୍ଥା ପାଇଯାଆନ୍ତି, ତେବେ ସେ ନିଜ ପରିବାରକୁ ଦାରିଦ୍ର୍ୟର ଅନ୍ଧକାରରୁ ବାହାର କରି ଆଣିପାରନ୍ତି। ଏହାଦ୍ୱାରା ସେହି ପରିବାରର ଜୀବନଶୈଳୀ, ସ୍ୱାସ୍ଥ୍ୟ ଏବଂ ସେମାନଙ୍କ ପରବର୍ତ୍ତୀ ପିଢ଼ିର ଶିକ୍ଷାରେ ବ୍ୟାପକ ସୁଧାର ଆସିଥାଏ, ଯାହା ସାମଗ୍ରିକ ଭାବରେ ଦେଶରୁ ସାମାଜିକ ଆର୍ଥିକ ଅସମାନତା ଦୂର କରିବାରେ ସାହାଯ୍ୟ କରିଥାଏ। ଏସବୁକୁ ଛାଡ଼ିଦେଲେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ମେଧାଶକ୍ତିର ଅପଚୟ ବା ବ୍ରେନ୍ଡେଡ୍ ସମସ୍ୟାର ସମାଧାନ। ବିକାଶଶୀଳ ଦେଶଗୁଡ଼ିକରେ ଅନେକ ସମୟରେ ଉଚ୍ଚଶିକ୍ଷିତ ଓ ଦକ୍ଷ ଯୁବକ ଯୁବତୀମାନେ ନିଜ ଦେଶରେ ଉପଯୁକ୍ତ ସୁଯୋଗ କିମ୍ବା ଆଶାନୁରୂପ ଦରମା ନ

0: ପାଇ ବିଦେଶକୁ ଚାଲିଯାଆନ୍ତି। ଯଦି ଦେଶ ଭିତରେ ହିଁ ସେମାନଙ୍କୁ ଉନ୍ନତ କର୍ମସଂସ୍ଥାନ ଏବଂ ନୂଆ ଷ୍ଟାର୍ଟଅପ୍ ଆରମ୍ଭ କରିବାର ଅନୁକୂଳ ପରିବେଶ ମିଳିଯାଏ, ତେବେ ସେମାନେ ନିଜର ପ୍ରତିଭା ଓ ଉଦ୍ଭାବନ ଶକ୍ତିକୁ ସ୍ୱଦେଶର ଉନ୍ନତି ପାଇଁ ବ୍ୟବହାର କରିପାରିବେ। ଆଜିର ଯୁବପିଢ଼ି ତ ଆଧୁନିକ ପ୍ରଯୁକ୍ତିବିଦ୍ୟା ଓ ଡିଜିଟାଲ କ୍ଷେତ୍ରରେ ବହୁତ ପାରଙ୍ଗମ ହୋଇସାରିଛି, ଯାହା ଦେଶର ଶିଳ୍ପ ଓ ବାଣିଜ୍ୟକୁ ବିଶ୍ୱସ୍ତରୀୟ କରିବାରେ ବଡ଼ ସହାୟକ ହୋଇପାରିବ ତାହା ନିଶ୍ଚିତ। ଏସବୁକୁ ଏକାଠି କରି ଦେଖିଲେ ଜଣାପଡ଼େ ଯେ ଦେଶର ସାମାଜିକ ସ୍ଥିରତା ଓ ଶାନ୍ତି ବଜାୟ ରଖିବା ପାଇଁ ଯୁବକ ଯୁବତୀମାନଙ୍କୁ ଗଠନମୂଳକ କାର୍ଯ୍ୟରେ ନିୟୋଜିତ ରହିବା ନିହାତି ଆବଶ୍ୟକ। ଯଦି ଦେଶର ଶାରୀରିକ ଓ ମାନସିକ ଭାବରେ ସକ୍ଷମ ଏକ ବଡ଼ ଗୋଷ୍ଠୀ ଦୀର୍ଘ ସମୟ ଧରି ବେକାର ରହେ, ତେବେ ସେମାନଙ୍କ ମଧ୍ୟରେ ଅସନ୍ତୋଷ, ହତାଶା ଏବଂ ମାନସିକ ଚାପ ବଢ଼ିଯାଏ। ଏହି କାରଣରୁ ଯୁବପିଢ଼ି ଭୁଲ ପଥକୁ ଆପଣେଇ ନିଅନ୍ତି, ଅନେକ ସମୟରେ ଅପରାଧ ଭଳି କାର୍ଯ୍ୟକଳାପ କରନ୍ତି, ସାମାଜିକ ଆନ୍ଦୋଳନ ଆଡ଼କୁ ଆକର୍ଷିତ ହୁଅନ୍ତି, ଯାହାଦ୍ୱାରା ଶାନ୍ତି ଭଙ୍ଗ ହୋଇଥାଏ। ତେଣୁ ଯୁବପିଢ଼ିକୁ ରୋଜଗାରକ୍ଷମ କରି ସେମାନଙ୍କ ଉତ୍ସାହ ଓ ଶକ୍ତିକୁ ଦେଶ ଗଠନ କାର୍ଯ୍ୟରେ ଲଗାଇବା ଦ୍ୱାରା ହିଁ ଦେଶର ଏକ ସୁସ୍ଥ, ସୁରକ୍ଷିତ ଓ ପ୍ରଗତିଶୀଳ ସମାଜର ସୃଷ୍ଟି କରାଯାଇପାରିବ। ତେଣୁ ଶେଷରେ କେବଳ ଏତିକି ହିଁ କୁହାଯାଇପାରିବ ଯେ ବିକାଶଶୀଳ ଦେଶଗୁଡ଼ିକ ଯେତେବେଳେ ସଫଳତା ସହ ଆଗକୁ ବଢ଼ିବେ, ତା ପଛରେ ଥିବେ ଯୁବପିଢ଼ି, ଆଉ ଥିବ ଯୁବପିଢ଼ିମାନଙ୍କ ରୋଜଗାର କ୍ଷମତା। ଯେଉଁ ଦେଶର ଯୁବପିଢ଼ି ଯେତେ ରୋଜଗାରକ୍ଷମ ହେବେ, ସେହି ଦେଶ ସେତେ ଶୀଘ୍ର ପ୍ରଗତି ପଥରେ ଆଗେଇ ଯିବ। ଆଉ ଯୁବବନ୍ଧୁ, ଆମକୁ ସଦା ସର୍ବଦା ମନେ ରଖିବାକୁ ପଡ଼ିବ ଯେ ଆମ ଦେଶର ଆମେ ଯୁବଶକ୍ତି ହିଁ ହେଉଛୁ ଏକ ମୂଲ୍ୟବାନ ମାନବ ସମ୍ବଳ। ଆମ ଦ୍ୱାରା କରାଯାଉଥିବା ପ୍ରତ୍ୟେକଟି କାର୍ଯ୍ୟ ଆମ ଦେଶ ଉପରେ, ଆମ ସମାଜ ଉପରେ କିଛି ନା କିଛି ପ୍ରଭାବ ପକାଇଥାଏ, ଆଉ ଆମ ଆଗାମୀ ପିଢ଼ିମାନଙ୍କ ପାଇଁ ଏକ ନୂତନ ରାସ୍ତା ଗଢ଼ିବାରେ ସାହାଯ୍ୟ ମଧ୍ୟ କରିଥାଏ। ତେଣୁ ଯେତେବେଳେ ଦେଶର ପ୍ରତ୍ୟେକ ଯୁବକ ଯୁବତୀଙ୍କ ହାତକୁ କାମ ମିଳିବ, ସେତେବେଳେ ଦେଶର ବିକାଶର ଯାତ୍ରା ସହଜ ହୋଇଯିବ, ଆଉ ସୁଦୂର ପ୍ରସାରୀ ହେବ ଆମ ଦେଶର ପ୍ରଗତି।
1: कसके जूता कसके बेल्ट खोस के अंदर अपनी शर्ट।

ଏହି ସୁନ୍ଦର ସଙ୍ଗୀତର ମନୋରମ ବିରତି ପରେ ଆସନ୍ତୁ ଆଜି ସନ୍ଧ୍ୟାର ଆଗାମୀ ସୋପାନ ଆଡ଼କୁ ବଢ଼ିବା, ଆଉ ଜାଣିବା ଆଜି ଦିନର ବିଶେଷତ୍ଵ ସମ୍ପର୍କରେ।

ପ୍ରତିବର୍ଷ ଜୁନ୍ ମାସ 12 ତାରିଖରେ ସାରା ବିଶ୍ୱରେ ପାଳନ କରାଯାଏ ବିଶ୍ୱ ଶିଶୁ ଶ୍ରମ ବିରୋଧୀ ଦିବସ ବା ୱାର୍ଲଡ ଡେ ଏଗେନ୍ଷ୍ଟ ଚାଇଲ୍ଡ ଲେବର। ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶିଶୁ ଶ୍ରମିକ ପ୍ରଥାକୁ ସମ୍ପୂର୍ଣ୍ଣ ବିଲୋପ କରିବା ଏବଂ ଶିଶୁମାନଙ୍କ ମୌଳିକ ଅଧିକାର ତଥା ଶିକ୍ଷାକୁ ସୁରକ୍ଷିତ କରିବା। ଅନ୍ତର୍ଜାତୀୟ ଶ୍ରମ ସଂଗଠନ ଆଇଏଲ୍ଓ ଦ୍ୱାରା 2002 ମସିହାରେ ଏହି ବିଶେଷ ଦିବସର ଆରମ୍ଭ କରାଯାଇଥିଲା, ଯାହାଦ୍ୱାରା ସାରା ବିଶ୍ୱରେ ଶିଶୁ ଶ୍ରମ ବିରୋଧରେ ଏକ ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଇପାରିବ। ଶିଶୁ ଶ୍ରମ କେବଳ ଏକ ଆଇନଗତ ଅପରାଧ ନୁହେଁ, ବରଂ ଏହା ଆମ ସମାଜ ପାଇଁ ଏକ ବଡ଼ ଅଭିଶାପ। ଦାରିଦ୍ର୍ୟ, ନିରକ୍ଷରତା ଏବଂ ସଚେତନତାର ଅଭାବ ଯୋଗୁଁ ଆଜି ମଧ୍ୟ ଅନେକ କୋମଳମତି ଶିଶୁ ସେମାନଙ୍କ ପାଠପଢ଼ା ଏବଂ ଖେଳକୁଦ ବୟସରେ ବିଭିନ୍ନ ହୋଟେଲ, କାରଖାନା, ଇଟାଭାଟି ଏବଂ ଘରୋଇ କାମରେ ନିୟୋଜିତ ହେଉଛନ୍ତି। ଏହି ଅଳ୍ପ ବୟସରେ କଠିନ ପରିଶ୍ରମ କରିବା ଦ୍ୱାରା ସେମାନଙ୍କ ଶାରୀରିକ ଓ ମାନସିକ ବିକାଶ ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହେଉଛି ଏବଂ ସେମାନଙ୍କ ସୁନ୍ଦର ଭବିଷ୍ୟତ ଅନ୍ଧକାରମୟ ହୋଇଯାଉଛି। ଶିଶୁ ଶ୍ରମକୁ ରୋକିବା ପାଇଁ କେବଳ ସରକାରୀ ନିୟମ କିମ୍ବା ଆଇନ ଯଥେଷ୍ଟ ନୁହେଁ। ହଁ ଶ୍ରୋତା ବନ୍ଧୁ, ଏଥିପାଇଁ ସମାଜର ପ୍ରତ୍ୟେକ ନାଗରିକଙ୍କୁ ସହଯୋଗ କରିବା ନିହାତି ଆବଶ୍ୟକ। ଏଇ ଯେମିତି ଆମେ ଯଦି ଆମ ଆଖପାଖରେ କେବେ ଶିଶୁ ଶ୍ରମିକମାନଙ୍କୁ ଦେଖିବା, ତେବେ ସେମାନଙ୍କର ଦୃଢ଼ ପ୍ରତିବାଦ କରିବା, ସେହି ଶିଶୁମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା। ଶିଶୁମାନେ ହେଉଛନ୍ତି ଆମ ଦେଶର ପ୍ରକୃତ ଭବିଷ୍ୟତ, ତେଣୁ ସେମାନଙ୍କ ହାତରେ କାମର ବୋଝ ନୁହେଁ, ବରଂ ବହି ଓ କଲମ ଧରାଇ ଏକ ସୁସ୍ଥ ଓ ଶିକ୍ଷିତ ସମାଜ ଗଠନ କରିବା ଆମ ସମସ୍ତଙ୍କ ସଂକଳ୍ପ ହେବା ଆବଶ୍ୟକ।

ଆକାଶବାଣୀ ଭବାନୀ ପାଟଣା ପ୍ରଥମେ ହିନ୍ଦୀରେ ପରେ ପରେ ଇଂରାଜୀରେ ସମ୍ବାଦ ଶୁଣନ୍ତୁ। ରେଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ପଥରଟା 1970ରେ ତିଆରି ହେଇଥିଲା ରାଇଟ୍, ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଏଥର ଆସନ୍ତୁ ଜାଣିନେବା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ସନ୍ଧ୍ୟା 6:30 ଶୁଣିବେ ଆଦିବାସୀ ଗୀତ କ୍ରମରେ ବଣ୍ଡା ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ମଙ୍ଗଳି ସିସା ଓ ସାଥୀ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 କାର୍ଯ୍ୟକ୍ରମ ଚାଷବାସ। ରାତି 8:00 ଗୀତ ଗଜଲ। କଣ୍ଠଶିଳ୍ପୀ ହେଲେ ସୋନୁ ନିଗମ। ରାତି 8:15 ରହିଛି ଆଞ୍ଚଳିକ ଗୀତ କ୍ରମରେ ସମ୍ବଲପୁରୀ ଗୀତ। ପରିବେଷଣ କରିଛନ୍ତି ଖାଦାଲ ସାହୁ। ରାତି 8:30 ସ୍ପୋର୍ଟସ୍ ସ୍କାନ୍। ରାତି 9:16 ସ୍ପଟଲାଇଟ୍। ରାତି 9:30 କରେଣ୍ଟ ଆଫେୟାର୍ସ। କାର୍ଯ୍ୟକ୍ରମଗୁଡ଼ିକ ରେଡ଼ିଓ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ଶୁଣିବେ ଅନୁରୋଧରେ କେତୋଟି ଓଡ଼ିଆ କଥା ଚିତ୍ର ଗୀତ। ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ହେଲେ ଉସ୍ତାଦ ବଡ଼େ ଗୁଲାମ ଅଲ୍ଲୀ ଖାନ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ମାଲକୋନ୍ସ। ରାତି 11:10 ଶୁଣିବେ କେନ୍ଦ୍ର ସରକାରଙ୍କ 12 ବର୍ଷ କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ। ରିଲେକରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଏ ଥିଲା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ନିର୍ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

ଆକାଶବାଣୀ ଭବାନୀ ପାଟଣା ଆଦିବାସୀ ଗୀତ କ୍ରମରେ ପ୍ରଚାର କରୁଛୁ ବଣ୍ଡା ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ମଙ୍ଗଳି ସିସା ଓ ସାଥୀ।

ଚାଷ କାମ ଆରମ୍ଭ କରିବା ପୂର୍ବରୁ ପ୍ରାୟ ଅଧିକାଂଶ ଆଦିବାସୀ ସମ୍ପ୍ରଦାୟରେ ଚୈତ୍ର ପର୍ବ ପାଳନ କରିବାର ପ୍ରଥା ରହିଛି। ମାଲକାନଗିରି ଜିଲ୍ଲାର ବଣ୍ଡା ଆଦିବାସୀମାନେ ମଧ୍ୟ ଚୈତ୍ର ପର୍ବ ପାଳନ କରନ୍ତି। ଏ ସମୟରେ ସେମାନେ ଗ୍ରାମଦେବୀଙ୍କ ନିକଟରେ ବିହନ ପୂଜା କରନ୍ତି ଏବଂ ଖୁସିରେ ଗୀତ ଗାଇ ନାଚନ୍ତି। ଏଥର ବଣ୍ଡା ଭାଇ ଭଉଣୀମାନଙ୍କର ଚୈତ୍ର ପର୍ବ ଗୀତ ଆସନ୍ତୁ ଶୁଣିବା। ପରିବେଷଣ କରୁଛନ୍ତି ମଙ୍ଗଳି ସିସା ଏବଂ ସାଥୀ।

0: ଆଦିବାସୀ ଗୀତ କ୍ରମରେ ଶୁଣୁଥିଲେ ବଣ୍ଡା ସମ୍ପ୍ରଦାୟର ଗୀତ, ପରିବେଷଣ କଲେ ମଙ୍ଗଳି ସିସା ଓ ସାଥୀ, ଆକାଶବାଣୀ ଭବାନୀ ପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ରେଲଗିରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ମୋର ଜଣେ ଜିଦିଆ ପଡ଼ୋଶୀ ଅଛି, ପୁରା କଲୋନୀ ସୋଲାର ପ୍ୟାନେଲ ଲଗେଇ ସାରିଲେଣି, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ ସତରେ ବିଜୁଳି ବିଲ୍ ଜିରୋ ଆସିପାରେ। ମୁଁ କହିଲି, ପୁଅ, ନା ହେଉଛି ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା। ତାପରେ ଜଣ ଜଣ କରି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସିବାକୁ ଲାଗିଲା। ତାପରେ କହିଲେ, ଏବେ ଲଗେଇବାକୁ ହିଁ ପଡିବ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା। ଯୋଡି ହେବା ପାଇଁ ପଞ୍ଜୀକୃତ କରନ୍ତୁ pmsuryaghar.gov.in।
2: ଆରେ ଏତେ ଜଲ୍ଦି ଥକି ଗଲୁ, ଚାଲ ଆଉ ଗୋଟେ ରାଉଣ୍ଡ ଯିବା। ଚାଲ,
3: ତୋର ତ ଏସବୁ ଅଭ୍ୟାସ ନଥିଲା।
4: ଏଇ ଶୋଇପଡ଼ିଲୁ ନା କଣ? ସିଗାରେଟ୍ ଟାଣି ଦେ, ନିଦା ଆପେ ଆପେ ଚାଲିଯିବ।
2: ଆରେ ନାଇଁ ନାଇଁ,
4: ନହେଲେ ଚେଇବୁ କେମିତି? ମୁଣ୍ଡ ଉପରେ ବା ରିଟେନ୍ ଟେଷ୍ଟ ନେ।
3: ଓ ବୁଝିଲି, ସିଗାରେଟ୍ ପିପି କେମିତି ଦେଖାଯାଉଛୁ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ଗତ ଦୁଇ ବର୍ଷରେ ସରକାରଙ୍କ ପଦକ୍ଷେପ ଯୋଗୁଁ ବିକାଶ ଓ ସଶକ୍ତିକରଣ କ୍ଷେତ୍ରରେ ଦୃଶ୍ୟମାନ ପରିବର୍ତ୍ତନ ଆସିଛି କହିଲେ ମୁଖ୍ୟମନ୍ତ୍ରୀ। କେଜିଠାରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ଦେୟମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ଭୁବନେଶ୍ୱରଠାରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। କଳାହାଣ୍ଡି ଜିଲ୍ଲା ଶେର୍ଲିଗୁଡ଼ାରେ ଉଦ୍ଘାଟିତ ହେଲା ରାଜ୍ୟର ପ୍ରଥମ ହାତୀ ପ୍ରଶିକ୍ଷଣ କେନ୍ଦ୍ର ଏବଂ ଓଡ଼ିଶା ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଗତ ଦୁଇ ବର୍ଷରେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ଯୋଗୁଁ ବିକାଶ ଓ ସଶକ୍ତିକରଣ କ୍ଷେତ୍ରରେ ଦୃଶ୍ୟମାନ ପରିବର୍ତ୍ତନ ଆସିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆଜି ରାଜ୍ୟ ବିଜେପି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝି କହିଛନ୍ତି, ବିକାଶର ସୁଫଳରେ ସମସ୍ତେ ଭାଗିଦାର ହେବା ହେଉଛି ସରକାରଙ୍କ ନୀତି। ଗତ ଦୁଇ ବର୍ଷରେ ରାଜ୍ୟ ସରକାର 121 ନୂଆ ଯୋଜନା, କାର୍ଯ୍ୟକ୍ରମ ତଥା ପଦକ୍ଷେପ ଘୋଷଣା କରିଛନ୍ତି। ଏହି କ୍ରମରେ 2027 ମସିହା ସୁଦ୍ଧା ସବୁ ଗ୍ରାମକୁ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ମିଶନ ପାୱାର ଗଠନ କରାଯାଇଛି। ସରକାର ଗରିବ ମହିଳା

0: ଆଗାମୀ ଦିନରେ ମୌସୁମୀ ସମ୍ପୂର୍ଣ୍ଣ ଓଡ଼ିଶାକୁ ପ୍ରବେଶ କରିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ପ୍ରବେଶ କରିଛୁ ଓଡ଼ିଶାରେ, ମୋଷ୍ଟଲି ବହୁତ କମ୍ ପାର୍ଟ ଓଡ଼ିଶାର, ଯେମିତିକି ପାରାଦୀପ ହେଇକି ଲାଇନ୍ ଯାଉଛି ବାଲେଶ୍ୱର ଜିଲ୍ଲାର ଗୋଟେ ଦୁଇଟା ପଏଣ୍ଟ, ତାପରେ ଭଦ୍ରକ ଜିଲ୍ଲାର ପୁରା କୋଷ୍ଟାଲ ଏରିଆ ଦେଇକି, ଆଉ ଆମର ବାଲେଶ୍ୱର ମୟୂରଭଞ୍ଜର ବି କିଛି ପାର୍ଟ ବହୁତ କମ୍ ପାର୍ଟରେ ଯାଇଛି, ଜଷ୍ଟ ଛୁଇଁଛି ଓଡ଼ିଶାକୁ। ମଧ୍ୟ ସିଚୁଏସନ କଣ୍ଡିସନ୍ସ ଫେଭରେବୁଲ ରହିଛି ଆଗାମୀ କିଛି ଦିନ ମଧ୍ୟରେ।
0: ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଏବଂ ଶିଶୁ ଶ୍ରମ ବିରୁଦ୍ଧରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱରେ ଶିଶୁ ଶ୍ରମ ନିରୋଧ ଦିବସ ପାଳନ କରାଯାଉଛି। ଶିଶୁମାନଙ୍କୁ ସେମାନଙ୍କର ନ୍ୟାଯ୍ୟ ଅଧିକାର ପ୍ରଦାନ କରିବା ଏବଂ ସେମାନଙ୍କର ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଶିଶୁ ଶ୍ରମକୁ ଲାଲକାର୍ଡ, ପିଲାମାନଙ୍କ ପାଇଁ ନ୍ୟାୟପୂର୍ଣ୍ଣ ଖେଳ, ବୟସ୍କଙ୍କ ପାଇଁ ଉପଯୁକ୍ତ କାମ। ଶିଶୁ ଶ୍ରମିକ ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ମୂଳୋତ୍ପାଟନ କରିବା ପାଇଁ ବିଶ୍ୱବ୍ୟାପୀ ସମର୍ଥକମାନଙ୍କୁ ଏକତ୍ରିତ କରିବା ହେଉଛି ଲାଲ କାର୍ଡ ଅଭିଯାନ। ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଜଣେ ଶିଶୁକୁ ଶିଖିବା ପାଇଁ ଶିକ୍ଷା ଦେବା ଉଚିତ, ବାଧ୍ୟବାଧକତାରେ ଶିଶୁକୁ ରୋଜଗାର କରିବାକୁ ନୁହେଁ। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଅବସରରେ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଦ୍ୱାରା ଖାରବେଳ ନଗରସ୍ଥିତ ଶ୍ରମ ନିର୍ଦ୍ଦେଶାଳୟ ପରିସରରେ ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ପାଳିତ ହୋଇଛି। ଏହି ଅବସରରେ ପୋଷ୍ଟର ଉନ୍ମୋଚନ ଓ ଶିଶୁ ଶ୍ରମ ନିରାକରଣ ରଥର ଶୁଭାରମ୍ଭ କରାଯାଇଛି। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଅରୁମକମ୍ ଶିଶୁ ଶ୍ରମ ବିରୋଧୀ ପୋଷ୍ଟର ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମ ଚଳିତ ମାସ 26 ତାରିଖ ପର୍ଯ୍ୟନ୍ତ ଚାଲିବ। ସମ୍ବଲପୁରଠାରେ 15 ଦିନ ବ୍ୟାପୀ ସଚେତନତା ଅଭିଯାନକୁ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ଶୁଭାରମ୍ଭ କରିଛନ୍ତି। ବ୍ୟାଙ୍କିଂ କ୍ଷେତ୍ରରେ ଉପଲବ୍ଧ ସମସ୍ତ ସରକାରୀ ଯୋଜନା ଗ୍ରାମୀଣ ସ୍ତରରେ ବସବାସ କରୁଥିବା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବା ସମ୍ପର୍କରେ ଏକ ଆଲୋଚନାଚକ୍ର ପୁରୀ ମେରାଇନ୍ ଡ୍ରାଇଭ୍ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଜାତୀୟ ସ୍ତରୀୟ ଆଲୋଚନାଚକ୍ରରେ ବ୍ୟାଙ୍କିଂ କ୍ଷେତ୍ରରେ ଜୀବନ ବୀମା, ପେନ୍ସନ୍ ତଥା ସରକାରଙ୍କ ନୂତନ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ସାଧାରଣ ଲୋକଙ୍କ ପାଇଁ କ୍ଷୁଦ୍ର ଋଣ ପ୍ରଦାନ, ଧନ୍ଦାମୂଳକ ଶିକ୍ଷା, ଡିଜିଟାଲ ସାକ୍ଷରତାକୁ ନେଇ ବିଚାର ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ସମେତ ନାବାର୍ଡ, ଅର୍ଥ ମନ୍ତ୍ରଣାଳୟର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଗତ 2 ବର୍ଷରେ ସରକାରଙ୍କ ପଦକ୍ଷେପ ଯୋଗୁଁ ବିକାଶ ଓ ସଶକ୍ତିକରଣ କ୍ଷେତ୍ରରେ ଦୃଶ୍ୟମାନ ପରିବର୍ତ୍ତନ ଆସିଛି, କହିଲେ ମୁଖ୍ୟମନ୍ତ୍ରୀ। କେଜିଠାରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ଦେୟମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ଭୁବନେଶ୍ୱରଠାରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। କଳାହାଣ୍ଡି ଜିଲ୍ଲା ସିର୍ଲିଗୁଡ଼ାରେ ଉଦ୍ଘାଟିତ ହେଲା ରାଜ୍ୟର ପ୍ରଥମ ହାତୀ ପ୍ରଶିକ୍ଷଣ କେନ୍ଦ୍ର ଏବଂ ଓଡ଼ିଶା ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ, ଶିଶୁ ଶ୍ରମ ଦୂରେଇବା, ବଞ୍ଚାଇବା ଦେଶର ଭବିଷ୍ୟତ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନରେ ମୁଁ ସରିତା ସାହୁ। ମଣିଷ ଜୀବନରେ ସବୁଠାରୁ ସୁନ୍ଦର ଓ ନିଷ୍ପାପ ସମୟ ହେଉଛି ପିଲାଦିନ। ହସ, ଖେଳ, ନିଷ୍ପାପ ସ୍ୱପ୍ନ ଆଉ ଜ୍ଞାନର ଆହରଣ ମାଧ୍ୟମରେ ଏକ ଶିଶୁ ଭବିଷ୍ୟତର ମଣିଷ ପାଇଁ ପ୍ରସ୍ତୁତ ହୋଇଥାଏ। କିନ୍ତୁ ସମଗ୍ର ବିଶ୍ୱରେ ଏବେ ମଧ୍ୟ କୋଟି କୋଟି ଶିଶୁ ନିଜର ଜୀବିକା ଓ ଜୀବନ ରକ୍ଷା ପାଇଁ ନିରନ୍ତର ସଂଗ୍ରାମ କରୁଛନ୍ତି। ଶୈଶବର ସୁନ୍ଦର ଅନୁଭୂତିରୁ ସେମାନେ ବଞ୍ଚିତ। ହାତରେ ଖେଳନା ଓ ପାଠପଢ଼ା ସାମଗ୍ରୀ ବଦଳରେ ରହୁଛି କାରଖାନାର ଭାରି ହାତୁଡ଼ି, କୋଇଲା ଖଣିର ଯନ୍ତ୍ରପାତି କିମ୍ବା ଖାଇବା ଦୋକାନର ଅଇଁଠା ବାସନ। ଯେଉଁ ବୟସରେ ସେମାନେ ବିଦ୍ୟାଳୟକୁ ଯିବା କଥା କିମ୍ବା ପିତାମାତାଙ୍କ ସ୍ନେହ ଆଦରରେ ଲାଳିତ ପାଳିତ ହେବା କଥା, ସେ ସମୟରେ ପିଲାମାନେ ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ବର୍ତ୍ତମାନର ଆଧୁନିକ ଦୁନିଆରେ ଶିଶୁ ଶ୍ରମିକଙ୍କ ପରିସଂଖ୍ୟାନ ଅତ୍ୟନ୍ତ ଚିନ୍ତାଜନକ ରହିଛି। ଆନ୍ତର୍ଜାତିକ ରିପୋର୍ଟ ଅନୁଯାୟୀ ସମଗ୍ର ବିଶ୍ୱରେ ପ୍ରାୟ 16 କୋଟିରୁ ଅଧିକ

0: ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି, ଅର୍ଥାତ୍ ପ୍ରତି 10 ଜଣ ଶିଶୁଙ୍କ ମଧ୍ୟରେ ଜଣେ ଶ୍ରମ ଜୀବନର ଶିକାର ହେଉଛନ୍ତି। ସେଥିମଧ୍ୟରୁ ପ୍ରାୟ 7 କୋଟି 90 ଲକ୍ଷ ଶିଶୁଙ୍କର କାର୍ଯ୍ୟସ୍ଥଳୀରେ ରହିଛି ପ୍ରତି ମୁହୂର୍ତ୍ତରେ ଜୀବନ ପ୍ରତି ବିପଦ। ଅନ୍ୟ ପ୍ରକାରେ ଦେଖିବାକୁ ଗଲେ ବିଶ୍ୱରେ ଶିଶୁ ଶ୍ରମିକଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇ ଚାଲିଛି। ଏହି ପରିସ୍ଥିତି କେବଳ ବର୍ତ୍ତମାନ ପାଇଁ ନୁହେଁ, ଭବିଷ୍ୟତ ପାଇଁ ମଧ୍ୟ ବଡ଼ ଆହ୍ୱାନ ସୃଷ୍ଟି କରିବାକୁ ଯାଉଛି। ଏଭଳି ସାମାଜିକ ବ୍ୟାଧି ବିରୋଧରେ ସ୍ୱର ଉତ୍ତୋଳନ କରିବା ଏବଂ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନ କରାଯାଉଛି। 2002 ମସିହାରେ ଆନ୍ତର୍ଜାତିକ ଶ୍ରମ ସଂଗଠନ ପ୍ରଥମ କରି ଏହି ଦିବସ ପାଳନ କରିଥିଲା। ଶିଶୁ ଶ୍ରମର ଭୟାବହତା ପ୍ରତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବା ଏବଂ ଏଭଳି କୁପ୍ରଥାକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। 1999 ମସିହାରେ ଜେନେଭା ସମ୍ମିଳନୀରେ ଶିଶୁଙ୍କ ଅଧିକାର ଉପରେ ଏକ ସନ୍ଦର୍ଭ ପ୍ରସ୍ତୁତ ହୋଇଥିଲା। ସେଥିରେ ଶିଶୁଙ୍କର 54 ଅଧିକାର ଉପରେ ଲେଖା ପ୍ରସ୍ତୁତ ହୋଇ ସେହି ଅନୁସାରେ ସଂଶୋଧିତ ଆଇନ ପ୍ରଣୟନ କରିବାକୁ ସମ୍ମିଳନୀରେ ଉପସ୍ଥିତ ରାଷ୍ଟ୍ରଗୁଡ଼ିକୁ ଅନୁରୋଧ କରାଯାଇଥିଲା। ଏହି ପ୍ରସ୍ତାବ ଆଧାରରେ ଇତିମଧ୍ୟରେ 196 ଅଧିକ ଦେଶ ସଂଶୋଧିତ ଆଇନ ପ୍ରଣୟନ କରିସାରିଛନ୍ତି। ଶିଶୁ ଶ୍ରମିକ ଭଳି କୁପ୍ରଥାର କେତେକ ସାମାଜିକ ଓ ଅର୍ଥନୈତିକ କାରଣ ମଧ୍ୟ ରହିଛି। ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ପିତାମାତାଙ୍କର ସମ୍ବଳର ଅଭାବ ଏହାର ଏକ ପ୍ରମୁଖ କାରଣ ହୋଇଥାଏ। ସେହିଭଳି ଅଶିକ୍ଷା ଏବଂ ସଚେତନତାର ଅଭାବ ପିଲାଙ୍କୁ ଶ୍ରମ କ୍ଷେତ୍ରକୁ ବାଟ କଢ଼ାଇ ନେଇଥାଏ। ପିତାମାତା ଶିକ୍ଷାର ମହତ୍ତ୍ୱ ବୁଝି ନ ପାରିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ। ବୟସ୍କଙ୍କ ଅପେକ୍ଷା ସ୍ୱଳ୍ପ ମଜୁରୀ ଦେଇ ପିଲାଙ୍କୁ ଅଧିକ ସମୟ କାର୍ଯ୍ୟରେ ନିୟୋଜିତ କରାଇବାର ଲାଭ ବ୍ୟବସାୟୀ ଗୋଷ୍ଠୀଙ୍କୁ ଶିଶୁ ଶ୍ରମିକ ନିୟୋଜିତ କରିବାରେ ପ୍ରୋତ୍ସାହିତ କରିଥାଏ। ପିଲାମାନେ ମଧ୍ୟ ସେମାନଙ୍କ ଉପରେ ହେଉଥିବା ଶୋଷଣର ପ୍ରତିବାଦ କରିପାରନ୍ତି ନାହିଁ। ଏପରିକି ପରିବାରର ମୁଖ୍ୟଙ୍କ ଅକାଳ ମୃତ୍ୟୁ ଯୋଗୁଁ ଅସହାୟ ହେଉ ପଡ଼ୁଥିବା ଶିଶୁମାନେ ବାଧ୍ୟ ହୋଇ ଏଭଳି ପଥ ଆପଣେଇଥାନ୍ତି। ତେଣୁ ପ୍ରକାରନ୍ତେ ଦେଖିବାକୁ ଗଲେ ଶିଶୁ ଶ୍ରମିକ କେବଳ ଗୋଟିଏ ଜୀବନ ନୁହେଁ, ବରଂ ସମାଜକୁ ନଷ୍ଟ କରିଦେଇଥାଏ। ସେମାନଙ୍କର ଶାରୀରିକ ଏବଂ ମାନସିକ ବିକାଶ ବାଧାପ୍ରାପ୍ତ ହେବା ସହ ଭବିଷ୍ୟତ ଜୀବନ ସମ୍ପୂର୍ଣ୍ଣ ଦାରିଦ୍ର୍ୟର କଷାଘାତ ତଳେ ବିତାଇବାକୁ ପଡ଼ିଥାଏ, ଫଳରେ ପରବର୍ତ୍ତୀ ପିଢ଼ି ମଧ୍ୟ ଅନୁରୂପ ପରିସ୍ଥିତିର ସମ୍ମୁଖୀନ ହୋଇଥାଏ। ଏହାଦ୍ୱାରା ବ୍ୟକ୍ତିଗତ, ପାରିବାରିକ, ଆଞ୍ଚଳିକ ତଥା ଦେଶ ପ୍ରଗତିରେ ବାଧା ସୃଷ୍ଟି ହୋଇଥାଏ, କାରଣ ଆଜିର ଶିଶୁ ହେଉଛି ଆସନ୍ତାକାଲିର ଭବିଷ୍ୟତ। ଶିଶୁ ଶ୍ରମିକ କ୍ଷେତ୍ରକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ସରକାର ବିଭିନ୍ନ ଆଇନ ପ୍ରଣୟନ କରିଛନ୍ତି। ସମ୍ବିଧାନର ଧାରା 24 ଅନୁଯାୟୀ 14 ବର୍ଷରୁ କମ୍ ବୟସ୍କ ଶିଶୁଙ୍କୁ କୌଣସି ଖଣି, କାରଖାନା କିମ୍ବା ଅନ୍ୟାନ୍ୟ ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ ନାହିଁ। ଶିଶୁ ଶ୍ରମ ନିଷେଧ ଓ ନିୟନ୍ତ୍ରଣ ସଂଶୋଧନ ଆଇନ 2016 ଅନୁଯାୟୀ ଶିଶୁଙ୍କୁ ଶ୍ରମିକ ଭାବେ ନିୟୋଜନ କରାଗଲେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ଶିଶୁ ଅଧିକାର ଆଇନ ଅଧୀନରେ ସରକାର 6-14 ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ପାଇଁ ମାଗଣା ତଥା ବାଧ୍ୟତାମୂଳକ ଶିକ୍ଷା ବ୍ୟବସ୍ଥା ପ୍ରଚଳନ କରିଛନ୍ତି। ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ମାଧ୍ୟମରେ ପାଠପଢ଼ା ପ୍ରତି ପିଲାଙ୍କୁ ଆକର୍ଷିତ କରାଯାଉଛି। ପରିଶେଷରେ ଏତିକି କୁହାଯାଇପାରେ, ଶିଶୁ ଶ୍ରମିକ ପ୍ରଥା ହେଉଛି ସମାଜ ପାଇଁ ଏକ କଳଙ୍କ। ଏହି ପ୍ରଥାଠାରୁ ସେମାନଙ୍କୁ ସୁରକ୍ଷିତ ରଖିବା ଜରୁରୀ। ଶିଶୁ ଶ୍ରମ ଦୂରେଇବା ଏବଂ ଭବିଷ୍ୟତ ବଞ୍ଚାଇବା ପାଇଁ ଆସନ୍ତୁ ସଂକଳ୍ପବଦ୍ଧ ହେବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଶିଶୁ ଶ୍ରମ ଦୂରେଇବା ବଞ୍ଚାଇବା ଦେଶର ଭବିଷ୍ୟତ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସରିତା ସାହୁ।
2: କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। 2036 ମସିହା ତକ ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ନେଇକରି ସରକାର ଗୋଟିଏ କାର୍ଯ୍ୟଖସଡ଼ା ତିଆରି କରିକି କାମ କରୁଛନ୍, କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ବିଜେପି ସରକାରର 2 ବର୍ଷର ପୂର୍ତ୍ତି ଅବସରରେ ସାମ୍ବାଦିକମାନଙ୍କୁ ସରକାରଙ୍କର ଉପଲବ୍ଧିର ଦେଲେ ବିବରଣୀ। ଇଡ଼କୋ ପ୍ରଦର୍ଶନୀ ପଡ଼ିଆନ ଖାସ କାର୍ଯ୍ୟକ୍ରମ ଥି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଏହାଦେ କରବେ ଶୁଭାରମ୍ଭ। ନିଟ୍ ପୁନଃ ପରୀକ୍ଷା ଥି ପରୀକ୍ଷାର୍ଥୀମାନଙ୍କୁ 15 ମିନିଟ୍ ଅତ୍କା ସମୟ ଦେବାର ଲାଗି ସରକାରଙ୍କ ନିଷ୍ପତ୍ତି। ଆଉର୍ ଶିଶୁ ଶ୍ରମିକ ପ୍ରଥାକେ ରୁକବାର ଆଉ ଶିଶୁ ଶ୍ରମ ବିରୋଧୀ ସଚେତନତା ବଢ଼ାବାର ଲାଗି ଆଜି ପାଳନ ହେଉଛି ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ। ଏଥର ପୂରା ଖବର। ରାଜ୍ୟ ସରକାର 2036 ମସିହା ତକ ବିକଶିତ ଓଡ଼ିଶା ଗଠନ ଲାଗି ଗୋଟିଏ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିକି କାମ କରୁଛନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ରାଜ୍ୟ ବିଜେପି ସରକାରଙ୍କର କାର୍ଯ୍ୟକାଳର 2 ବର୍ଷର ପୂର୍ତ୍ତି ଅବସରରେ ଭୁବନେଶ୍ୱର ଲୋକସେବା ଭବନ ହୋଇଥିବାର ସାମ୍ବାଦିକ ସମ୍ମିଳନୀକେ ସମ୍ବୋଧନ କରିକି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ଗଲା 2 ବର୍ଷର ଭିତରେ ରାଜ୍ୟ ସରକାର ଲୋକର ବିଶ୍ୱାସ ଜିତିବାର ସହିତ ସେବା ସମର୍ପଣ ଆଉ ସୁଶାସନକେ ଅପନେଇକରି ରାଜ୍ୟବାସୀଙ୍କର ଆସ୍ଥା ଜିତିପାରିଛି। କୃଷି ଶିଳ୍ପ ସ୍ୱାସ୍ଥ୍ୟ ଆଉ ଶିକ୍ଷା କ୍ଷେତ୍ରରେ ଆସିଥିବା ବୈପ୍ଳବିକ ପରିବର୍ତ୍ତନ ସରକାରଙ୍କର ବିକାଶମୁଖୀ ଯାତ୍ରାକେ ପ୍ରମାଣିତ କରୁଛି। ଓଡ଼ିଆ ଅସ୍ମିତାକେ ଆଧାର କରିକି ଗୋଟିଏ ସମୃଦ୍ଧ ସଶକ୍ତ ଆଉ ପ୍ରଗତିଶୀଳ ଓଡ଼ିଶା ଗଠନ ଲାଗି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
1: ଆଜି ଆମ ସରକାରଙ୍କ 2 ବର୍ଷ ପୂରଣ ହେଉଛି। ଠିକ 2 ବର୍ଷ ପୂର୍ବରୁ ଆଜିର ଦିନରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କର ଉପସ୍ଥିତିରେ ଆମ ସରକାର ଓଡ଼ିଶାର ଦାୟିତ୍ୱ ଗ୍ରହଣ କରିଥିଲା। 2036 ସୁଦ୍ଧା ସମୃଦ୍ଧ ଓଡ଼ିଶାର ଏହି ଲକ୍ଷ୍ୟ ହାସଲ ଦିଗରେ ମୋଦିଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଆମକୁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେଇ ଆସୁଛନ୍ତି। ଡବଲ ଇଞ୍ଜିନ୍ ସରକାରର ଡବଲ ଇମ୍ପାକ୍ଟ ଓଡ଼ିଶାର ପ୍ରତ୍ୟେକ ଗାଁ ଏବଂ ପ୍ରତ୍ୟେକ ସହରରେ ଇଏ ପ୍ରତିଫଳିତ ହେଉଛି।
0: ରାଜ୍ୟ ସରକାର 2 ବର୍ଷର ଭିତରେ 121 ନୂଆ ଯୋଜନା କାର୍ଯ୍ୟକାରୀ କରିଛନ୍। ଫି ଗାଁକେ ମୌଳିକ ସୁବିଧା ପହଞ୍ଚାବାର ଲାଗି ସରକାର କାମ କରୁଛନ୍। ଗାଁ ନୁ ସହର, ଜମିନ ନୁ ଶିଳ୍ପ, ଶିକ୍ଷା ନୁ ସ୍ୱାସ୍ଥ୍ୟ, ଫି ଦିଗେ ସରକାର ବିକାଶର ନୂଆ ଧାରା ତିଆରି କରିଛନ୍। ଗୋଟିଏ ସମୃଦ୍ଧ, ସଶକ୍ତ ଆଉ ବିକଶିତ ଓଡ଼ିଶା ଗଠନ କରିବାର ଲକ୍ଷ୍ୟ ଆଉ ସଂକଳ୍ପ ନେଇକରି ସରକାର ବିକାଶ ଧାରାକେ ଆହୁରି ତୃପ୍ତି କରିବାର ଲାଗି ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଆହ୍ୱାନ ଦେଇଛନ୍।
1: ତାହେଲେ ମାନନୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଦ୍ୱାରା ଯେଉଁ ଲକ୍ଷ୍ୟ ରଖାଯାଇ, ଯେଉଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଲକ୍ଷ୍ୟପତି ଦିଦି ତିଆରି କରିବା, ସେଥିରେ ଆଜି ଆମ ଓଡ଼ିଶା ସଫଳ କେବଳ ହେଇନାହିଁ, ଭାରତ ବର୍ଷରେ ନିଜର ରାଜ୍ୟମାନଙ୍କ ଭିତରେ ଶ୍ରେଷ୍ଠତା ପ୍ରତିପାଦନ ମଧ୍ୟ ଆଜି କରିପାରିଛି। ଏବଂ ସେଥିପାଇଁ 23,50,000 ଲକ୍ଷ୍ୟପତି ଦିଦି ଆଜି ଆର୍ଥିକ ସ୍ତରରେ ସେମାନଙ୍କୁ ସ୍ୱତନ୍ତ୍ରତା ଦେଇପାରି ଆଜି ସଶକ୍ତ କରିପାରିଛି।
0: ସରକାରଙ୍କର ଗୋଟିଏ ବଡ଼ ସଫଳତା ସୁଭଦ୍ରା ଯୋଜନା ଅଧୀନତି 2,60,00,000 ମହିଳାଙ୍କୁ ଆର୍ଥିକ ହିସାବରେ ସ୍ୱାବଲମ୍ବୀ କରିବାର ଲାଗି ସାହାଯ୍ୟ ଦିଆଯାଇଛି। ଏହି ସମୟ ଭିତରେ 23,50,000 ଲକ୍ଷ୍ୟପତି ଦିଦି ତିଆରି କରାଯାଇଛି। ରାଜ୍ୟ ଖାଦ୍ୟ ସୁରକ୍ଷାକେ ସୁନିଶ୍ଚିତ କରିବାର ଲାଗି ସରକାର ଆଇଷ୍ଠାନୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ମୂଲ କରିଛନ୍। ଏହି ଯୋଜନା ଅଧୀନତି ହିତାଧିକାରୀମାନଙ୍କୁ 5 କେଜି ଅତ୍କା ଚାଉଲ ମାହାଲିଆ ଦିଆଯିବା, ରାଜ୍ୟର ଲୋକସଂଖ୍ୟାର 80% ଲୋକଙ୍କୁ ଅତ୍କା ଚାଉଲ ଦିଆଯିବା, 2027 ମସିହା ତକ ରାଜ୍ୟର ସବୁ ଗାଁକେ ବିଜୁଳି ସଂଯୋଗ କରିବାର ଲାଗି ସରକାର ଲକ୍ଷ୍ୟ ରଖିଛନ୍। ଗଲା 2 ବର୍ଷର ଭିତରେ ସରକାର 14,651 ଅଭିଯୋଗ ଗ୍ରହଣ କରିଛନ୍, ସେଥିଭିତରୁ 95% ଅଭିଯୋଗର ସମାଧାନ ହୋଇଛି। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜ୍ୟସଭା ସାଂସଦ ମନମୋହନ ସାମଲ, ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର ଆଉ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ରାଜ୍ୟ ବିଜେପି ସରକାରର 2 ବର୍ଷର ବିକାଶ ଆଉ ବ୍ୟାପକ ଉପଲବ୍ଧିକୁ ନେଇକରି ଇଡ଼କୋ ପ୍ରଦର୍ଶନୀ ପଡ଼ିଆନ ଆଜି ଗୋଟିଏ ଖାସ କାର୍ଯ୍ୟକ୍ରମ ଚାଲିଛି। ଇତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇକରି ବହୁତଟି ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍। 124 କୋଟି ଟଙ୍କା ଖର୍ଚ୍ଚାତି ତିଆର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସ ନୁ ଇନ୍ଫୋସିଟି ଭାୟା ଏକାମ୍ର କାନନ ରାସ୍ତାର ମୁଖ୍ୟମନ୍ତ୍ରୀ ଆଜି ଶୁଭାରମ୍ଭ କରିଛନ୍। ଭୁବନେଶ୍ୱର ୟୁନିଟ୍ 2 574 କୋଟି ଟଙ୍କା ଖର୍ଚ୍ଚାତି ତିଆର ଜନାଶ୍ରୟ ଭବନର ବିଲ୍ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍। ମିଳିଥିବା ସୂଚନା ଅନୁସାରେ ଆଉ କିଛି ସମୟ ଉତ୍ତରୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରିବେ।

ମୁଲି ଯାଇଛେ। ଏ ମାସର 16 ତାରିଖ ତକ ମୌସୁମୀ ଓଡ଼ିଶା ପହଞ୍ଚିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ରାଜ୍ୟର 18 ଜିଲ୍ଲାର ବିଜୁଳି ଗଡ଼ଗଡ଼ି ସହିତ ବର୍ଷା ଆଉ 50-60 କିଲୋମିଟର ବେଗତି ପବନ ହେବା ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। 2036 ମସିହା ତକ ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ନେଇକରି ସରକାର ଗୋଟିଏ କାର୍ଯ୍ୟ ଖସଡ଼ା ତିଆରି କରିକି କାମ କରୁଛନ୍, କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ବିଜେପି ସରକାରର 2 ବର୍ଷର ପୂର୍ତ୍ତି ଅବସରରେ ସାମ୍ବାଦିକମାନଙ୍କୁ ସରକାରଙ୍କର ଉପଲବ୍ଧି ଦେଲେ ବିବରଣୀ। ଇଡ଼କୋ ପ୍ରଦର୍ଶନୀ ପଡ଼ିଆନ ଖାସ କାର୍ଯ୍ୟକ୍ରମ ଥି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଇହାଦେ କରବେ ଶୁଭାରମ୍ଭ। ନିଟ୍ ପୁନଃ ପରୀକ୍ଷାର୍ଥୀ ପରୀକ୍ଷାର୍ଥୀମାନଙ୍କୁ 15 ମିନିଟ୍ ଅତ୍କା ସମୟ ଦେବାର ଲାଗି ସରକାରଙ୍କ ନିଷ୍ପତ୍ତି, ଆଉ ଶିଶୁ ଶ୍ରମିକ ପ୍ରଥାକେ ରୁକ୍ବାର ଆଉ ଶିଶୁ ଶ୍ରମ ବିରୋଧି ସଚେତନତା ବଢ଼ାବାର ଲାଗି ଆଜି ପାଳନ ହେଉଛି ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।

ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ଭାରତ ଇନୋଭେଟ୍ ସମ୍ମିଳନୀକୁ ଆସନ୍ତା ରବିବାର ନିସ୍ଠାରେ ମିଳିତ ଭାବେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ଓ ଫ୍ରାନ୍ସ ରାଷ୍ଟ୍ରପତି. ଅମରନାଥ ଯାତ୍ରୀଙ୍କ ସର୍ବୋଚ୍ଚ ସ୍ତରର ସୁରକ୍ଷା ଲାଗି ସରକାର ପ୍ରତିବଦ୍ଧ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ଭାରତ ବାଂଲାଦେଶ ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ପ୍ରତିବଦ୍ଧତା ଦୋହରାଇଛନ୍ତି ଉଭୟ ଦେଶ. ଏବଂ ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର ଦଶମ ସଂସ୍କରଣ ଆଜିଠାରୁ ଆରମ୍ଭ, ଆସନ୍ତା ରବିବାର ଭାରତ ଭେଟିବ ପାକିସ୍ତାନକୁ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଆସନ୍ତା ରବିବାର ଦିନ ଫ୍ରାନ୍ସର ନିସ୍ଠାରେ ମିଳିତ ଭାବେ ଭାରତ ଇନୋଭେଟ୍ ସମ୍ମିଳନୀକୁ ଉଦ୍ଘାଟନ କରିବେ. କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି. ସେ କହିଛନ୍ତି ଏହି ସମ୍ମିଳନୀରେ ବିଶ୍ୱସ୍ତରରେ ଦେଖାଯାଉଥିବା ଆହ୍ୱାନଗୁଡ଼ିକର ମୁକାବିଲା କରିବା ଲାଗି ଭାରତର ଆଗାମୀ ପିଢ଼ି ନବସୃଜନ, ବ୍ୟବସାୟିକ ସୁବିଧା ଏବଂ ଉଦ୍ଭାବନ ଉପରେ ପ୍ରଦର୍ଶନ କରାଯିବ. ଏଥିଲାଗି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପରୀକ୍ଷା ମାଧ୍ୟମରେ 120 ଷ୍ଟାର୍ଟଅପ୍

0: ଷ୍ଟାର୍ଟଅପ୍କୁ ଚୟନ କରାଯାଇଛି। ଏହି ଷ୍ଟାର୍ଟଅପ୍ଗୁଡ଼ିକ 20ରୁ ଉର୍ଦ୍ଧ ଭାରତର ସର୍ବୋଚ୍ଚ ପ୍ରତିଷ୍ଠିତ ପ୍ରତିଷ୍ଠାନ ସହିତ ଭାଗିଦାରୀରେ 13ଟି ପ୍ରମୁଖ କ୍ଷେତ୍ର ଉପରେ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଛି।
1: भारत सरकार की शिक्षा विभाग ने प्रधानमंत्री जी की इस विजनरी सजेशंस को एक एक्शन में परिवर्तित किया है। एक बहुत क्रिटिकल स्क्रूटिनी के माध्यम से हजारों प्रपोजल के अंदर से 120 स्टार्टअप्स को सिलेक्ट किया गया है। 13 प्रायोरिटी सेक्टर में 120 स्टार्टअप्स को इकट्ठा किया गया है और उसमें लगभग 20 से ज्यादा भारत की प्रीमियर इंस्टीट्यूशंस की पार्टनरशिप रहा है।
0: ଏହି ଅବସରରେ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଭାରତ ଇନୋଭେଟ୍ସ ଲାଗି ରଣନୈତିକ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର ଅଜୟ ସୁତ୍ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଆକାଶବାଣୀ ସମ୍ବାଦ ପ୍ରଭାଗକୁ ସୂଚନା ଦେଇ ଫ୍ରାନ୍ସରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ସଞ୍ଜୀବ ସିଙ୍ଗ୍ଲା କହିଛନ୍ତି, ଏହି ସମ୍ମିଳନୀରେ ଭାରତର ସର୍ବୋତ୍ତମ ବୈଷୟିକ ଜ୍ଞାନକୌଶଳ ପ୍ରତିଭା ଦେଶ ବାହାରେ ପ୍ରଦର୍ଶନ କରିବାର ସୁଯୋଗ ରହିଛି। ଏହାକୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ମୁଖ୍ୟତଃ ନିରନ୍ତର ବିକାଶ, ନୀଳ ଅର୍ଥନୀତି, ପରବର୍ତ୍ତୀ ପିଢ଼ି ବିନିର୍ମାଣ ଏବଂ ଯୋଗାଯୋଗ ଭଳି ପ୍ରାଥମିକ କ୍ଷେତ୍ର ଉପରେ ପ୍ରାଧାନ୍ୟ ଦିଆଯାଇଛି। ଦେଶ ବାହାରେ ଏହା ହେଉଛି ସର୍ବବୃହତ୍ ଡିପ୍ ଟେକ୍ କାର୍ଯ୍ୟକ୍ରମ ବୋଲି ଶ୍ରୀ ସିଙ୍ଗ୍ଲା ସୂଚନା ଦେଇଛନ୍ତି। ଅମରନାଥ ଯାତ୍ରୀମାନଙ୍କ ସର୍ବୋଚ୍ଚ ସ୍ତରର ସୁରକ୍ଷା ବଜାୟ ରଖିବା ଦିଗରେ ସରକାର ପ୍ରତିବଦ୍ଧ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବା ସହିତ ଅମରନାଥ ଯାତ୍ରାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ସେ ଏହା କହିଛନ୍ତି। ଶ୍ରୀ ଶାହା କହିଛନ୍ତି, ଆସନ୍ତା ମାସ 3 ତାରିଖରୁ ଆରମ୍ଭ ହେବାକୁ ଥିବା ଅମରନାଥ ଯାତ୍ରାରେ ଭାଗ ନେଉଥିବା ଶ୍ରଦ୍ଧାଳୁମାନେ ଯେଭଳି ସୁରୁଖୁରୁରେ ନିଜର ଯାତ୍ରା ସମ୍ପନ୍ନ କରିପାରିବେ ସେଥିଲାଗି ସରକାର ଯତ୍ନବାନ ଅଛନ୍ତି। ଅମରନାଥ ଯାତ୍ରୀଙ୍କ ଲାଗି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବାହିନୀ, ଜାମ୍ମୁ କାଶ୍ମୀର ପୁଲିସ୍ ଏବଂ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥାଗୁଡ଼ିକ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରିବା ସହିତ ଯାତ୍ରା ପଥରେ ବହୁସ୍ତରୀୟ ସୁରକ୍ଷା ବଳୟ ପ୍ରସ୍ତୁତ କରିବା ଲାଗି ଶ୍ରୀ ଶାହା ବୈଠକରେ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍ବ୍ୟତୀତ ସମ୍ପୂର୍ଣ୍ଣ ଯାତ୍ରା ମାର୍ଗ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ସହିତ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ଲାଗି ଡ୍ରୋନ୍, ସିସିଟିଭି କ୍ୟାମେରା ଏବଂ ଅତ୍ୟାଧୁନିକ ମନିଟରିଂ ବ୍ୟବସ୍ଥା ମୁତୟନ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବାହିନୀ ଏବଂ ଜାମ୍ମୁ କାଶ୍ମୀର ପୁଲିସ୍ର ବରିଷ୍ଠ ଅଧିକାରୀମାନେ ଯାତ୍ରା ପଥରେ ଶ୍ରଦ୍ଧାଳୁମାନଙ୍କ ଲାଗି ଉପଲବ୍ଧ ବିଭିନ୍ନ ସୁବିଧାର ନିରନ୍ତର ତଦାରଖ କରିବା ଲାଗି ସ୍ୱରାଷ୍ଟ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ 28 ତାରିଖରେ ଶେଷ ହେବାକୁ ଥିବା ଏହି ଯାତ୍ରା ଲାଗି ପଞ୍ଜୀକରଣ, ସ୍ୱାସ୍ଥ୍ୟସେବା, ବିପର୍ଯ୍ୟୟ ପ୍ରଶମନ ସମେତ ଅନ୍ୟାନ୍ୟ ପ୍ରାଥମିକ ସୁବିଧା ସୁନିଶ୍ଚିତ କରିବା ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ। ଏହାଛଡ଼ା କ୍ୟୁଆର୍ କୋଡ୍ ଭିତ୍ତିକ ପରିଚୟପତ୍ର ମଧ୍ୟ ଶ୍ରଦ୍ଧାଳୁମାନଙ୍କୁ ଜାରି କରାଯିବ ବୋଲି ଶ୍ରୀ ଶାହା କହିଛନ୍ତି। ଏହି ବୈଠକରେ ସେନାଧ୍ୟକ୍ଷ ଉପେନ୍ଦ୍ର ଦ୍ୱିବେଦୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା, ସିଆର୍ପିଏଫ୍, ବିଏସ୍ଏଫ୍, ସିଆଇଏସ୍ଏଫ୍, ଆଇଟିବିପି ଏବଂ ଏସ୍ଏସ୍ବିର ମହାନିର୍ଦ୍ଦେଶକମାନେ ଅଂଶଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଯାଇ ଆଜି ଡେରାଡୁନ୍ରେ ପହଞ୍ଚିଛନ୍ତି। ସେଠାରେ ଉତ୍ତରାଖଣ୍ଡ ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ଗୁରମିତ ସିଂ ଏବଂ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି। ରାଷ୍ଟ୍ରପତି ଆଜି ଡେରାଡୁନ୍ ସ୍ଥିତ ରାଷ୍ଟ୍ରପତି ନିକେତନ ପରିଦର୍ଶନ କରିବା ସହିତ 132 ଏକରରୁ ଉର୍ଦ୍ଧ୍ୱ ପରିମିତ ଅଞ୍ଚଳରେ ବିକଶିତ ହେଉଥିବା ରାଷ୍ଟ୍ରପତି ଉଦ୍ୟାନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ସେ ଡେରାଡୁନ୍ ସ୍ଥିତ ଭାରତୀୟ ସାମରିକ ଏକାଡେମୀର ପାସିଂ ଆଉଟ୍ ପ୍ୟାରେଡ୍ରେ ମୁଖ୍ୟ ଅତିଥି ରୂପେ ଯୋଗଦେବେ ବୋଲି ଜଣାପଡ଼ିଛି। ସାଂଘାଇ ସହଯୋଗ ସଂଗଠନ ଏସ୍ସିଓ କେବଳ ଏକ ଆଞ୍ଚଳିକ ମଞ୍ଚ ନୁହେଁ, ବରଂ ୟୁରେସିଆରେ ଭାରତର ଐତିହାସିକ ଏବଂ ସଭ୍ୟତାଗତ ଭାଗିଦାରୀ ରାଷ୍ଟ୍ରଗୁଡ଼ିକ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗୀକରଣ ବ୍ୟବସ୍ଥା ବୋଲି ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର କୀର୍ତ୍ତିବର୍ଦ୍ଧନ ସିଂ କହିଛନ୍ତି। ତାଜିକିସ୍ତାନଠାରେ ଅନୁଷ୍ଠିତ ଏସ୍ସିଓ ଆନ୍ତର୍ଜାତିକ ସମ୍ମିଳନୀରେ ନିଜର ବକ୍ତବ୍ୟ ରଖି ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା, ସଂଯୋଗୀକରଣ ଏବଂ ସୁଯୋଗ ସମ୍ପର୍କିତ ଦୃଷ୍ଟିକୋଣ ଅନୁଯାୟୀ ଭାରତ ଏହି ମଞ୍ଚର ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହିତ ସହଯୋଗ ଜାରି ରଖିଛି। ୟୁରେସିଆରେ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଏକ ସଶକ୍ତ ଆଞ୍ଚଳିକ ସଂଯୋଗୀକରଣ ଏବଂ ବୃହତ୍ ଅର୍ଥବ୍ୟବସ୍ଥାର ବିକାଶ କରିବା ଦିଗରେ କେନ୍ଦ୍ରୀୟ ଏସିଆର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଡକ୍ଟର ସିଂ କହିଛନ୍ତି। ଆସନ୍ତା ମାସ 17ରୁ 19 ତାରିଖ ପର୍ଯ୍ୟନ୍ତ ଏସ୍ସିଓ ସଭ୍ୟତାଗତ ଫୋରମ କୋଲକାତାଠାରେ ଅନୁଷ୍ଠିତ ହେବ ବୋଲି ଡକ୍ଟର ସିଂ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଫୋରମକୁ ଉଦ୍ଘାଟନ କରିବା ସହ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି ବୋଲି ସେ ସୂଚନା ଦେଇଛନ୍ତି। ଭାରତ ବାଂଲାଦେଶ ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ଉଭୟ ଦେଶ ନିଜର

0: ପ୍ରତିବଦ୍ଧତା ଦୋହରାଇଛନ୍ତି। ନୂଆଦିଲ୍ଲୀସ୍ଥିତ ସୀମା ସୁରକ୍ଷା ବଳର ମୁଖ୍ୟାଳୟରେ ଅନୁଷ୍ଠିତ ଭାରତ ବାଂଲାଦେଶ 57ତମ ମହାନିର୍ଦ୍ଦେଶକ ସ୍ତରୀୟ ସୀମା ସମନ୍ୱୟ ସମ୍ମିଳନୀରେ ଏହି ମତ ପ୍ରକାଶ ପାଇଛି। ଏହି ବୈଠକରେ ଆପୋଷ ସ୍ୱାର୍ଥ ଜଡ଼ିତ ସୀମା ସୁରକ୍ଷା ଓ ସୀମା ପରିଚାଳନା ସମେତ ଏହାର ସ୍ଥିତି ସମ୍ପର୍କରେ ବିସ୍ତୃତ ଭାବେ ସମୀକ୍ଷା କରାଯାଇଛି। ଏହାଛଡ଼ା ସମନ୍ୱିତ ପ୍ୟାଟ୍ରୋଲିଂ ବ୍ୟବସ୍ଥା, ରିଅଲ୍ ଟାଇମ୍ ତଥ୍ୟ ଆଦାନ ପ୍ରଦାନ, ସୀମାପାର ଅପରାଧିକ ନେଟୱାର୍କ ବିରୁଦ୍ଧରେ ମିଳିତ ପ୍ରଚେଷ୍ଟାକୁ ଅଧିକ ସୁଦୃଢ଼ କରିବା ଆଦି ଉପରେ ଉଭୟ ପକ୍ଷ ନିଜର ସମ୍ମତି ପ୍ରଦାନ କରିଛନ୍ତି। ବୈଠକ ପରେ ମିଳିତ ବିବୃତ୍ତିରେ ଉଭୟ ଦେଶ ସୀମା ପରିଚାଳନା ଓ ସୁରକ୍ଷା କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ରାଜି ହୋଇଛନ୍ତି। ଭାରତ ପକ୍ଷରୁ ପ୍ରତିନିଧି ଦଳର ନେତୃତ୍ୱ ବିଏସ୍ଏଫ୍ର ମହାନିର୍ଦ୍ଦେଶକ ପ୍ରବୀଣ କୁମାର ନେଇଥିବା ବେଳେ ମେଜର ଜେନେରାଲ ମହମ୍ମଦ ଆଶ୍ରାଫୁଜାମନ ସିଦ୍ଦିକିଙ୍କ ନେତୃତ୍ୱରେ ବାଂଲାଦେଶ ଏହି ବୈଠକରେ ଅଂଶଗ୍ରହଣ କରିଥିଲା। ପରବର୍ତ୍ତୀ ମହାନିର୍ଦ୍ଦେଶକ ସ୍ତରୀୟ ସମ୍ମିଳନୀ ଢାକାଠାରେ ଆସନ୍ତା ନଭେମ୍ବର ମାସରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଖେଳ ଖବର। ଆଇସିସି ମହିଳା ଟି20 କ୍ରିକେଟ ବିଶ୍ୱକପ୍ର ଦଶମ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି। ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ମ୍ୟାଚ୍ ଆଜି ବର୍ମିଂହାମ୍ର ଏଜବାଷ୍ଟନ୍ଠାରେ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 11:30 ଆରମ୍ଭ ହେବ। ପ୍ରାୟ ଏକ ମାସ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଇଂଲଣ୍ଡ ଓ ୱେଲ୍ସରେ ଆୟୋଜିତ ହୋଇଛି। ତେବେ ଫାଇନାଲ୍ ମ୍ୟାଚ୍ ଆସନ୍ତା ମାସ 5 ଦିନ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଅନୁଷ୍ଠିତ ହେବ। ଭାରତୀୟ ମହିଳା ଦଳ ଆସନ୍ତା ରବିବାର ନିଜର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳି ଟୁର୍ଣ୍ଣାମେଣ୍ଟରେ ଅଭିଯାନ ଆରମ୍ଭ କରିବ। ଟୁର୍ଣ୍ଣାମେଣ୍ଟରେ 12 ଦଳ ଭାଗ ନେଉଥିବା ବେଳେ 7 ସ୍ଥାନରେ ମୋଟ 33 ମ୍ୟାଚ୍ ଅନୁଷ୍ଠିତ ହେବ। ନ୍ୟୁଜିଲାଣ୍ଡର ପୂର୍ବତନ କ୍ରିକେଟ୍ ଅଧିନାୟକ ତଥା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ କେନ୍ ୱିଲିୟମ୍ସନ୍ ଆଜି ଆନ୍ତର୍ଜାତିକ କ୍ରିକେଟ୍ରୁ ଅବ୍ୟାହତି ନେଇଛନ୍ତି। ଗତବର୍ଷ ସେ ଟି20 ଆନ୍ତର୍ଜାତିକ କ୍ରିକେଟ୍ରୁ ଅବ୍ୟାହତି ନେଇସାରିଛନ୍ତି। ପ୍ରାୟ 15 ଧରି ୱିଲିୟମ୍ସନ୍ କ୍ରିକେଟ୍ର ବିଭିନ୍ନ ଫର୍ମାଟ୍ରେ ସଫଳତାର ସହ ଖେଳି 19,346 ରନ୍ ସଂଗ୍ରହ କରିଛନ୍ତି। ସେଥିମଧ୍ୟରେ କେବଳ ଟେଷ୍ଟ କ୍ରିକେଟ୍ରେ ସେ 33 ଶତକ ସହିତ 9,500 ଉର୍ଦ୍ଧ୍ୱ ରନ୍ କରିଛନ୍ତି। ତାଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ 2019 ବିଶ୍ୱକପ୍ ଫାଇନାଲ୍ରେ ପ୍ରବେଶ କରିଥିବା ବେଳେ 2021 ଟି20 ବିଶ୍ୱକପ୍ ଫାଇନାଲ୍ରେ ମଧ୍ୟ ଖେଳିବାର ସୁଯୋଗ ପାଇଥିଲା। ଏହାଛଡ଼ା 2021 ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ର ପ୍ରଥମ ସଂସ୍କରଣରେ ନ୍ୟୁଜିଲାଣ୍ଡ ତାଙ୍କ ନେତୃତ୍ୱରେ ଟାଇଟଲ୍ ହାସଲ କରିଥିଲା। ସିଡ୍ନୀଠାରେ ଚାଲିଥିବା ଅଷ୍ଟ୍ରେଲିଆନ୍ ଓପନ୍ ଟୁର୍ଣ୍ଣାମେଣ୍ଟର ମହିଳା ବର୍ଗ ସେମିଫାଇନାଲ୍ରେ ଭାରତର ପିଭି ସିନ୍ଧୁ ପ୍ରବେଶ କରିଛନ୍ତି। ସେ ଆଜି ଅନୁଷ୍ଠିତ କ୍ୱାର୍ଟର ଫାଇନାଲ୍ରେ ଚାଇନିଜ୍ ତାଇପେଇର ଚେନ୍ ସୁ ୟୁଙ୍କୁ 21-6, 21-9 ପରାସ୍ତ କରିଛନ୍ତି। ସେମିଫାଇନାଲ୍ରେ ସିନ୍ଧୁ ଜାପାନର ଆକେନେ ୟାମାଗୁଚିଙ୍କୁ ଭେଟିବେ। ଆଜି ଅନୁଷ୍ଠିତ ଅନ୍ୟ ଏକ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ୟାମାଗୁଚି ଭାରତର ତନ୍ଭି ଶର୍ମାଙ୍କୁ 21-14, 21-14 ପରାସ୍ତ କରିଛନ୍ତି। ଭାରତ ଇନୋଭେଟ୍ ସମ୍ମିଳନୀକୁ ଆସନ୍ତା ରବିବାର ନିସ୍ଠାରେ ମିଳିତ ଭାବେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ଓ ଫ୍ରାନ୍ସ ରାଷ୍ଟ୍ରପତି। ଅମରନାଥ ଯାତ୍ରୀଙ୍କ ସର୍ବୋଚ୍ଚ ସ୍ତରର ସୁରକ୍ଷା ଲାଗି ସରକାର ପ୍ରତିବଦ୍ଧ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତ ବାଂଲାଦେଶ ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ପ୍ରତିବଦ୍ଧତା ଦୋହରାଇଛନ୍ତି ଉଭୟ ଦେଶ। ଏବଂ ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର ଦଶମ ସଂସ୍କରଣ ଆଜିଠାରୁ ଆରମ୍ଭ, ଆସନ୍ତା ରବିବାର ଭାରତ ଭେଟିବ ପାକିସ୍ତାନକୁ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୟାଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନୟାଗଡ଼ ସମ୍ବାଦଦାତା ବିଶ୍ୱନାଥ ପ୍ରତାପ ପଟ୍ଟନାୟକ। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ନୟାଗଡ଼ ଜିଲ୍ଲାର ବହୁ ପ୍ରତୀକ୍ଷିତ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପର ସ୍ପିଲ୍ ୱେ ଓ ଜଳ ନିଷ୍କାସନ ଗେଟ୍ ନିର୍ମାଣ ପାଇଁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛି। ଓଡ଼ିଶାର 11 ପ୍ରମୁଖ ଜଳସେଚନ ପ୍ରକଳ୍ପ ଭାବେ ପରିଗଣିତ ଏହି ପ୍ରକଳ୍ପ ପାଇଁ 194,07,00,000 ଟଙ୍କାର ଟେଣ୍ଡର ମଞ୍ଜୁର ହୋଇଛି। ମଞ୍ଜରିଗାଁ ନିକଟରେ 552 ଲମ୍ବର ମାଟିବନ୍ଧ ଏବଂ ପାମ୍ପରଡ଼ାଠାରେ 9 ଗେଟ୍ ବିଶିଷ୍ଟ ଅତ୍ୟାଧୁନିକ ସ୍ପିଲ୍ ୱେ ନିର୍ମାଣ ହେବ। 30 ମଧ୍ୟରେ କାମ ଶେଷ କରିବାର ଲକ୍ଷ୍ୟ ରହିଛି। ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଚାଷୀଙ୍କ ଆୟ ବୃଦ୍ଧି ସହ ସାମାଜିକ ଓ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବ ବୋଲି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି।
3: ଆସନ୍ତା ମାସରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କର କମଳରେ

0: ଶୁଭ ଦିଆଯିବ। 3,000 କୋଟି ଟଙ୍କାର ପ୍ରୋଜେକ୍ଟ ବୃତଙ୍ଗ, ଯୋଉଟା କେବଳ ଦଶପଲା ନୁହେଁ, ଓଡ଼ଗାଁ, ନୟାଗଡ଼, ଖଣ୍ଡପଡ଼ା, ବାହାପୁର ଏବଂ ଦଶପଲା ବ୍ଲକ, ଏଇଭଳି ଭାବରେ ପାଖାପାଖି 10,000 ହେକ୍ଟରରୁ ଅଧିକା ଜାଗା ସେଟା ଜଳସେଚିତ ହବ। ପ୍ରାୟ ଅଧାରୁ ଅଧିକା ଅଞ୍ଚଳ ଏ ନୟାଗଡ଼ ଜିଲ୍ଲାର ଯୋଉଥିରେ କୃଷକମାନଙ୍କର ଯୋଉ ଜମିକି ପାଣି, ସେ ସମସ୍ୟାର ସମାଧାନ ହେଇପାରିବ।
1: ଏ ସମ୍ପର୍କରେ ଜିଲ୍ଲାପାଳ ମଧୁମିତା ରଥ କହିଛନ୍ତି,
2: ବୃତଙ୍ଗ ଜଳସେଚନ ପ୍ରୋଜେକ୍ଟର ଆମର ଲ୍ୟାଣ୍ଡ ଆକ୍ୱିଜିସନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ତାର 41 କୋଟି ଗ୍ରାମ ଯୋଉଟା ଆସିବ ଏଇ ପ୍ରୋଜେକ୍ଟ ଅଣ୍ଡରରେ, ସେଗୁଡ଼ାକର ଗ୍ରାମସଭା ବି ଆମେ ଶୀଘ୍ର 2 ମାସ ଭିତରେ ତାକୁ ସାରିଦେଇଛୁ। ଆଉ ଥଇଥାନ ଯୋଉ ପ୍ରୋଜେକ୍ଟ ତାର ଯୋଉ ଯାଇଛି ତାକୁ ସବମିଟ୍ କରାଯାଇଛି RDC ଅଫିସରେ, ଏବଂ ଲ୍ୟାଣ୍ଡ ଆକ୍ୱିଜିସନ ପ୍ରୋସେସ ଷ୍ଟାର୍ଟ ହେବା ପାଇଁକି ଲ୍ୟାଣ୍ଡ ଭେରିଫିକେସନ ସବୁ ଚାଲିଛି। ତାର ଯାହା ବେସ୍ ୱାର୍କ ସବୁ ଆରମ୍ଭ ହୋଇଯାଇଛି ଏବଂ ସଫଳତାର ସହ ଚାଲିଛି।
1: ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ଅପରାଧ, ପୋକ୍ସୋ ମାମଲା, ନିଖୋଜ ଶିଶୁଙ୍କ ସନ୍ଧାନ ଏବଂ ଚାର୍ଜସିଟ୍ ଦାଖଲ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଚୋରି, ଡକାୟତି, ସାଇବର ଅପରାଧ ଓ ମାଦକଦ୍ରବ୍ୟ କାରବାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ପୋଲିସ ଜନତା ସମ୍ପର୍କ ସୁଦୃଢ଼ କରିବାକୁ SP ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର କହିଛନ୍ତି,
3: ଇମ୍ପୋର୍ଟାଣ୍ଟ ଜିନିଷଟା ଥିଲା ଯୋଉଟାକି ଆଗରୁ ମଧ୍ୟ ଆମର ପୋଲିସରେ ଇମ୍ପ୍ଲିମେଣ୍ଟ ହଉଥିଲା, ସେଟାକୁ କୁହାଯାଏ ବିଗ୍ ପେଟ୍ରୋଲିଂ। ତ ବିଗ୍ ପେଟ୍ରୋଲିଂରେ ଇଚ୍ କନଷ୍ଟେବଲ କି ଇଚ୍ ଆମର ହୋମଗାର୍ଡ ଯାହା ବି ଅଛନ୍ତି, ଷ୍ଟାଫ୍ ଅଛନ୍ତି ଗ୍ରାଉଣ୍ଡରେ, ଆମର ଟାଇମ୍ ଆଣ୍ଡ ଏଗେନ୍ ଯାଇକି ଲୋକାଲ ସେଠିକାର ଡିସ୍ପ୍ୟୁଟ୍, ସେଠିକାର ପ୍ରୋବ୍ଲେମ୍ସ, କିଏ କିଏ ସେଠି ଭିଜିଟ୍ କରୁଛନ୍ତି, କିଏ କିଏ ବାହାର ଲୋକ ଆସୁଛନ୍ତି, ତ ସେ ଉପରେ ଖବର ନେବାର ଇମ୍ପୋର୍ଟାନ୍ସଟା ରହିଆସିଛି। କିନ୍ତୁ ଯଦି ବି ସେଇ ଜିନିଷଟା ଗ୍ରାଉଣ୍ଡରେ ଇଫେକ୍ଟିଭଲି ଇମ୍ପ୍ଲିମେଣ୍ଟ ହେଉନି, ତାକୁ ମଧ୍ୟ ଆମେ ଧ୍ୟାନ ଦେଇକି ଚେଷ୍ଟା କରିବୁ ଯେ ସେ ପାର୍ଟ ଆସିଲେ ନିଶ୍ଚିତ ରୂପରେ କିଛି ନା କିଛି ଏକ୍ସଟ୍ରା ଆମକୁ ଖବର ଏବଂ ଇଣ୍ଟେଲିଜେନ୍ସ ମିଳିବ, ତା ଉପରେ ମଧ୍ୟ ସଠିକ୍ ଆକ୍ସନ୍ ନିଆଯିବ।
1: ଭାରତର ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ଭୋଟର ସଂଶୋଧନ କାର୍ଯ୍ୟକ୍ରମ ଅବସରରେ ନୟାଗଡ଼ରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। May 30 June 28 ପର୍ଯ୍ୟନ୍ତ BLO ଘରକୁ ଘର ଯାଇ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରୁଛନ୍ତି। ସଠିକ୍ ତଥ୍ୟ ପ୍ରଦାନ କରି ଏହି ପ୍ରକ୍ରିୟାରେ ସହଯୋଗ କରିବାକୁ ଜିଲ୍ଲାପାଳ ଆହ୍ୱାନ ଜଣାଇଛନ୍ତି। ନୟାଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ A1 ଗ୍ରେଡ୍ ପାଇଥିବା 52 ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଜିଲ୍ଲାପାଳ ମଧୁମିତା ରଥଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଓ ଅନ୍ୟାନ୍ୟ ଅତିଥି ଯୋଗ ଦେଇ ଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିଥିଲେ। ସିଧାମୂଳା ନେଚର କ୍ୟାମ୍ପରେ ଆୟୋଜିତ 2-ଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ କର୍ମଶାଳା ଉଦ୍ଯାପିତ ହୋଇଛି। ଏଥିରେ BJP ରାଜ୍ୟ ସଭାପତି ଓ ରାଜ୍ୟସଭା ସାଂସଦ ମନମୋହନ ସାମଲ ଯୋଗ ଦେଇ ଦଳୀୟ ବିଚାରଧାରା, ସାଂଗଠନିକ ସୁଦୃଢ଼ତା ଏବଂ ଜନସେବା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରି ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ କଣ୍ଟିଲୋସ୍ଥିତ ଶ୍ରୀ ନୀଳମାଧବ ମନ୍ଦିରରେ ପୂଜାର୍ଚ୍ଚନା ଓ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ନୟାଗଡ଼ ଜିଲ୍ଲା ପ୍ରଭାରୀ ସୁରଥ ବିଶ୍ୱାଳଙ୍କ ସମେତ ଶତାଧିକ କର୍ମୀ ଏଥିରେ ଯୋଗ ଦେଇଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ।
4: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
7: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଚାଷବାସ।

0: କରସତ୍?
1: ଯେତେବେଳେ ଛେଲ ମନକେ ରଖିଛନ୍ ସେମାନେ ପରିଶ୍ରା କରିଦେଉଥିବେ, ସେମାନେ ଝାଡ଼ା ବି କରିଦେଉଥିବେ, ସେଟାକେ କେନ୍ତା ସଫା ସୁତୁରା କରସନ୍?
2: ସେଟାକେ ବୋଲେ ତଲେ ପଡ଼ି ଯାଇସି ସେଟା, ସେ ଝାଡ଼ା ବସଲେ ସେଟାକେ ଆମେ ରାପି କରି ସେଟାକେ ଗୋଟେ ଜାଗାରେ ଏନ୍ତା ଆମର ଜମି ଠାନେ ସେଟାକେ ଖାଲ କୁଡ଼ି କରି ସେ ଜାଗାରେ ଏନ୍ତା ବନ ଓସାରୁ କରି ତାକେ ସେନେ ରଖସୁଁ।
1: ଇଟା ଗୋଟେ ଏମିତି ଚାଷ ଆଜ୍ଞା, ଦେଖନ୍ ଛେଲ ଚାଷ ବୋଇଲେ ଆମେ ଛେଲକେ ବିକି କରି ପଇସା ଦୁଇଟା ବି ପାଉଛୁଁ, ତାର ସାଙ୍ଗେ ସାଙ୍ଗେ ଆପଣ ଯେନ୍ କଥା କହିଲେ ଖତ ବି କରିପାରୁଛୁଁ। ତ ଏଇ ଖତକେ ଆପଣ ଜମିନେ ଖାଲି ବ୍ୟବହାର କରସନ୍ କି କାହାକେ ବିକା ଭଞ୍ଜା ବି କରସନ୍?
2: ନାଇଁ, ବିକା ଭଞ୍ଜା ତ ନେଇ କରବାର, ଖାଲି ଆମେ ପନିପରିବା ବି ଦେସୁଁ।
1: ଯେତେବେଳେ ଛେଲ ଚାଷ ଗୋଟେ କରସୁଁ ଆମକେ ଆର ଗୋଟେ କଥା ଦେଖବାକେ ପଡ଼ସି ଯେ ଆଜ୍ଞା, ଦେହର କଥା କଥା ନା ଅଛେ, ଦେହେ ନସଲେ ସବୁ ନସଲା। ତ ଛେଲ ଗୋଟେ କର ଦେହେ ଯେତେବେଳେ ନସି ଯାଉଛେ, ଆପଣ ତାକେ କେନ୍ତା ସୁଧରାବାର ଲାଗି ବ୍ୟବସ୍ଥା କରସନ୍?
2: ସେଟାକେ ଆମର ଆମେ ବେଶ ଆଜ୍ଞା ସାଙ୍ଗେ ସେଟାକେ କଣ୍ଟାକ୍ଟ କରିକି କହିସୁଁ, ଆରୁ ସେ ଆଜ୍ଞା ଆସିଲେ ସେନରଟା ଇଞ୍ଜେକ୍ସନ୍ ପତର ଦେସନ୍।
1: ଏ ଛେଲ ମନକେ କେନ୍ କେନ୍ ପ୍ରକାର ରୋଗ ସବୁ ହେସି?
2: ଛେଲ ମନକେ ବୋଲେ କାଣା ହେସି, କୁର୍ମିନୁ ସବୁ ରୋଗ ହେସି ସେମାନଙ୍କେ।
1: ଯେତେବେଳେ ଛେଲ ମନକେ ଏ ରୋଗ ସବୁ ହେଉଛେ, ଆପଣ ଆମର ଯେନ୍ ଅଧିକାରୀ ମାନେ ଅଛନ୍, ସରକାରୀ ଆଜ୍ଞା ମାନେ ଅଛନ୍, ସେମାନଙ୍କ ସାଙ୍ଗେ ଯୋଗାଯୋଗ କରିକି ତାର ଔଷଧ ପତର ବ୍ୟବସ୍ଥା କରସନ୍?
2: ହଁ ହଁ।
1: ଆପଣ ତ 10 ବର୍ଷ ଧରିକରି ଚାଷ କଲେ ନା, ଚାଷ ଭିତରେ ଗୋଟେ କଥା କହନ୍ ଯେ

0: କଣ୍ଟାକ୍ଟ କରିକି କହିସୁଁ, ଆରୁ ସେ ଆଜ୍ଞା ଆସିଲେ ସେନର୍ଟା ଇଞ୍ଜେକ୍ସନ୍ ପତର୍ ଦେସୁଁ।
1: ଇ ଛେଲ୍ ମାନ୍କେ କେନ୍ କେନ୍ ପ୍ରକାର ରୋଗ ସବୁ ହେସି?
0: ଛେଲ୍ ମାନ୍କେ ବୋଲେ କାଣା ହେସି, କୁର୍ମିନୁ ସବୁ ରୋଗ ହେସି ସେମାନ୍କେ।
1: ଯେତେବେଲେ ଛେଲ୍ ମାନ୍କେ ଇ ରୋଗ ସବୁ ହେଉଛେ, ଆପଣ ଆମର ଯେନ୍ ଅଧିକାରୀ ମାନେ ଅଛନ୍, ସରକାରୀ ଆଜ୍ଞା ମାନେ ଅଛନ୍, ସେମାନଙ୍କ ସାଙ୍ଗେ ଯୋଗାଯୋଗ କରିକରି ତାର ଔଷଧପତର ବ୍ୟବସ୍ଥା କରସନ୍।
0: ହଁ ହଁ,
1: ତ ଆପଣ ତ 10 ବର୍ଷ ଧରିକରି ଚାଷ୍ କଲେ ନା, ଚାଷ୍ ଭିତରେ ଗୋଟେ କଥା କହନ୍ ଯେ ବଛରକେ କେତେ ଟଙ୍କା ପତେ ଆପଣ ଲାଭ ପାଉଛନ୍?
0: ବଛରକେ ନହେଲେ ବି ତ ଆମେ ଅଲଗା କାମ କବାର କରିକରି ବି ଛେଲ୍ ଚରେଇକରି ବି ଆମର ବରଷକେ ନହେଲେ ବି 70-80 ହଜାର ଟଙ୍କା ହେଉଛି।
1: ବହୁତ ସୁନ୍ଦର କଥା ଦାଦା, ଯେ ଆମେ ଯଦି ଯେକୌଣସି ଚାଷ୍ କର୍ମା କି ଅଲଗା କାମ କର୍ମା ବୋଲେ ଆମକେ ଟିକେ ଅଧିକା ପରିଶ୍ରମ ଲାଗ୍ବା। ଆତର ଛେଲ୍ ଯଦି ରଖିଛୁ ଆମେ, ଛେଲ୍ କିନିକରି କେନ୍ କ୍ଷେତ ନେ କେନ୍ ବାରିନେ ଯଦି ବି ଆମେ ଛାଡ଼ି ଦେଇକରି ତାକେ ଚରେଇ ଦେମା ବୋଲେ ସେ ଛେଲ୍ ଘାସ ପତର ଡାଲ ପତର ଖାଇକରି ବଡ଼ ହେବାର ଆମର ଲାଗି ସେଟା ଟଙ୍କା ଦୁଇଟା ଆମର ଅଟାକେ ଆସ୍ବା। ତ ଆପଣ ଚାଷବାସ ତ କରୁଛନ୍, ତ ଆଜି ଯେନ୍ ଶ୍ରୋତାବନ୍ଧୁମାନେ ଆପଣଙ୍କେ ଶୁଣୁଛନ୍, ଯେନ୍ମାନେ ଛେଲ୍ ଚାଷ୍ କରିବାର ଲାଗି ଚାହୁଁଛନ୍, ସେମାନଙ୍କ ଲାଗି କାଣା କହିବେ?
0: ସେମାନେ ବି ଛେଲ୍ ଚାଷ୍ କରୁନ୍, ଆରୁ ଦୁଇ ପଇସା ଲାଭ ପନ୍।
1: ବହୁତ ତିଆର ବାର୍ତ୍ତା ଦାଦା, ତ ଆଜି ଆପଣ ଆମକେ ସମୟ ଦେଲେ, ଆରୁ ଏଇ ଛେଲ୍ ଚାଷ ଉପରେ ଏତେ ତିଆର କରି ଯେନ୍ କଥାବାର୍ତ୍ତା ହେଲେ, ସେଥିର୍ଲାଗି ଆପଣଙ୍କ ଆକାଶବାଣୀ ତରଫରୁ ଆର୍ ଆମର ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ। ଆରୁ ଜୁହାର ଦାଦା।
0: ଜୁହାର।
1: ଶୁଣିଲୁ ନାନି?
2: ଶୁଣିଲି ରେ ଭେ, ତୁଇ ଯେନ୍ତା କରି ଗୁଟେ ଗୁଟେ କରି ପଚାରିଲୁ ଚାଷୀ ଦାଦାକେ, କେତେ ସୁନ୍ଦର କରି ସବୁ କହିଦେଲେ, ତାଙ୍କର ଚାଷ୍ କେନ୍ତା କରୁଛନ୍ ସବୁ ଜାନି ହେଲା। ଆମେ ବି ଏମିତି ଚାଷବାସ କର୍ମୁ, ତାଙ୍କର ପରା ମନ ଦି କରି ବେଲେ ଆମର ଚାଷ ବି ବନେ ହେବା ରେ ଭେ।
1: ନିଶ୍ଚୟ ନାନି, ଆମେ ଯଦି ଚାଷବାସ ନେ ଟିକେ ବନେ କରି ଅଟା ଭିଡ଼ମା, ନିଶ୍ଚୟ ଆମର ଚାଷ ବି ତିଆର ହେବା, ଆର ଆମର ଅଟାକେ ଠନ୍ ଠନ୍ ପଇସା ଦୁଇଟା ବି ଆଇବା।
2: ହଁ, ମାତରକ ଗୋଟେ କଥା ପାସରୁଛୁ, ବିଶେଷଜ୍ଞ ଆଜ୍ଞାର କଥା,
1: ଏଇଟା ତ ମୂଲ କଥା ନାନି। ତୋ ନାନି ହେଦି ବିଶେଷଜ୍ଞ ଆଜ୍ଞା ଗୋଟେ ବି ଖେଟିଲେ ନା, ଆଜିର ବୋଲବାକେ ଆମର ଦାଦା ଗୋଟେ କଥାବାର୍ତ୍ତା କରୁ, ଚାଲ ତୁ ଆର ମୁଇଁ ବସିକରି ଶୁଣୁ।
2: ହଁ ଶୁଣୁ।
3: ଶ୍ରୋତା ବନ୍ଧୁମାନେ, ଆପଣମାନେ ତ ଜାଣିଥିବେ ଯେ ସବୁ ଜାଗାନେ ଆମକେ ଗୋଟେ ଲେମ୍ବୁ ଦରକାର, ସେଟା ଘରେ ଆଚାର କରିବା ଲାଗି ହଉ, କି ଖରାଦିନେ ଲେମ୍ବୁ ପାନ୍ କରିବା ଲାଗି ହଉ, କି ସର୍ବତ କରିବା ଲାଗି ହଉ, କି ଭାତ ସାଙ୍ଗେ କଚା ମିର୍ଚା ଗୋଟେ ହଉ, କି ଲେମ୍ବୁ ଗୋଟେ ଚଟକିକିରି ଖାଇଲେ କେତେ ମଧୁର ଲାଗ୍ସି। ତ ଆମେ କେନ୍ତା କରି ଲେମ୍ବୁ ଚାଷ କର୍ମା ସେ ବିଷୟରେ ବି ଆମର ଚାଷୀ ଭାଇମାନେ ଚିନ୍ତା କରିବାର ଦରକାର। ତ ଆଜି ଆମର ବୈଠକକେ ଆଜ୍ଞା ଜଣେ ଆସିଛନ୍, ଆଜ୍ଞାଙ୍କ ନାଁ ହଉଛି ଡକ୍ଟର ରଞ୍ଜନ କୁମାର ତରାଇ। ଆଜ୍ଞା କଳାହାଣ୍ଡିର ଭବାନୀପାଟଣା କୃଷି ବିଜ୍ଞାନ କେନ୍ଦ୍ରରେ କାର୍ଯ୍ୟକ୍ରମ ସଂଯୋଜକ ଅଛନ୍। ତ ଆଜ୍ଞା ସାଙ୍ଗେ ଆଜି ଆମେ କଥାବାର୍ତ୍ତା କର୍ମା, କେନ୍ତା କରି ବୈଜ୍ଞାନିକ ପ୍ରଣାଳୀରେ ଆମେ ଲେମ୍ବୁ ଚାଷ କରିପାର୍ମା। ତ ତରାଇ ଆଜ୍ଞା ଜୁହାର।
4: ଜୁହାର।
3: ତ ଆଜ୍ଞା ପ୍ରଥମ କରି କହନ୍, ଆମେ ଏଇ ଲେମ୍ବୁର ଉପାଦେୟତା ମାନେ କାଣା ମାନେ? ଆଜ୍ଞା
4: ସାଧାରଣତଃ ଦେଖାହେଇଛି ଆମର ଯେ ଲେମ୍ବୁ ଫସଲ ଗୋଟେ ଆମର ସାଇଟ୍ରସ୍ ଗ୍ରୁପ୍ର, ତ ଏଇଟା ଆମର ଦେଖାହେଉଛି ଓଡ଼ିଶାରେ କଦଳୀ ଚାଷ ପରେ ଏଇ ଲେମ୍ବୁକୁ ସମସ୍ତେ ଆଦର ନେଇଥାଇଥାନ୍ତି। ଏହାକୁ ମଧ୍ୟ ଆମର ଗରିବ ଲୋକଙ୍କର ଫଳ ଭାବରେ ବିବେଚନା କରାଯାଇପାରିଥାଏ। ତେଣୁ ଲେମ୍ବୁର ବ୍ୟବହାର ଆମର ଅଳ୍ପ ବହୁତ ସମସ୍ତେ ପ୍ରାୟ କରିଥାନ୍ତି, ପ୍ରାୟ ପ୍ରତିଦିନ। ଆମର ବହୁ ପୁରାତନ କାଳରୁ ମଧ୍ୟ ଆମର ଏଇ ଲେମ୍ବୁର ଉପକାରିତା ବିଷୟରେ ମୁନି ଋଷିମାନେ ମଧ୍ୟ ତାଙ୍କର ଉପଲବ୍ଧି କରିଛନ୍ତି। ଏହାକୁ ଖାଦ୍ୟ ତଥା ଔଷଧ ରୂପରେ ମଧ୍ୟ କିଛି ବ୍ୟବହାର କରାଯାଇପାରିଥାଏ। ଆପଣ ଦେଖିବେ ଯେ ଲେମ୍ବୁ ଖାଦ୍ୟ ସହିତ ଆମର ପ୍ରତିଦିନ ଦରକାର ହେଉଛି, ଏହା ମଧ୍ୟ ଆପଣଙ୍କର ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ତଥା ଔଷଧ ପ୍ରସ୍ତୁତ କରିବାରେ ଆମର ବ୍ୟବହାର କରାଯାଇପାରିଥାଏ। ଏଥିରେ ଆପଣ ଦେଖିବେ ଭିଟାମିନ୍ ସି ପ୍ରଚୁର ପରିମାଣରେ ରହିଛି, ଯେଉଁଟାକି ଆମେ ଭିଟାମିନ୍ ଗ ବୋଲି କହୁଛନ୍ତି। ଆଉ ଆପଣଙ୍କର ଧାତବ ଲବଣ ଯେଉଁଟାକି ଆମେ ମିନେରାଲ୍ କହୁଛନ୍ତି, ସେଗୁଡ଼ାକ ମଧ୍ୟ ଏଥିରେ ଭରପୁର ରହିଛି। ତେଣୁ ଏହା ଆମର ଉଭୟ ଆମର ବିଭିନ୍ନ ପ୍ରକାର ଶରୀରକୁ ସ୍ୱାସ୍ଥ୍ୟବାନ କରିଥାଏ, ତଥା ଆମର ବିଭିନ୍ନ ପ୍ରକାର ଅନ୍ୟାନ୍ୟ ସ୍ୱାସ୍ କିମ୍ବା ଯେଉଁ ସ୍କ୍ୱାସ୍ ରହିଲା, କିମ୍ବା ଆପଣ ଲେମ୍ବୁ ସର୍ବତ, ଏଗୁଡ଼ାକ ଖରାଦିନେ ଆମର ପ୍ରସ୍ତୁତ କରି ଆମେ ବ୍ୟବହାର କରିପାରିଥାଉ।
3: ତ ଆଜ୍ଞା ଗୋଟେ କଥା କହନ୍, ଆମର ଚାଷୀ ଭାଇମାନେ ତ ଲେମ୍ବୁ ଚାଷ କରିବେ,
4: ଆଜ୍ଞା
3: ହେଲେ ଆଜ୍ଞା ଇନେ ଆମର ଚାଷୀ ଭାଇମାନେ ତ ନିହାତି ଭାବେ ଜାଣିବା ଲାଗି ଚାହିଁବେ ଯେ ଲେମ୍ବୁ କେତେ କିସମର ଅଛି, ଆର୍ କେନ୍ତା କେନ୍ତା ପ୍ରକାର ଲେମ୍ବୁ ଗଛ ଅଛି? ଆଜ୍ଞା
4: ସାଧାରଣତଃ ଆମର ଦେଖିବାକୁ ଲେମ୍ବୁ ଦୁଇ ପ୍ରକାର, ଗୋଟେ ହେଉଛି ଆମର କାଗଜି ଲେମ୍ବୁ ବା ଆମର ହେଉଛି ପାତି ଲେମ୍ବୁ ଜାଗା ମୁଁ କହୁଛନ୍ତି, ଆଉ ଗୋଟେ ହେଉଛି ଲେମ୍ବୁ ଆମର ଲେମନ୍ କହୁଛନ୍ତି ସେଟାକୁ, ବା ଗଙ୍ଗା କୋଳିଆ ଲାଇମ୍ ବୋଲି କହୁଛନ୍ତି।
3: ଆଜ୍ଞା
4: ଏଇ ଦୁଇ ପ୍ରକାର ଲେମ୍ବୁ ଆମର ସାଧାରଣତଃ ରହିଛି।
3: ଆଜ୍ଞା
4: ଆଉ ଯଦି ଦେଖିବେ ଆମର ଲାଇମ୍ଟା ହେଉଛି ବା ଲାଇମ୍ ବା ଯେଉଁଟା ଆମେ କାଗଜି ଲେମ୍ବୁ କହୁଛନ୍ତି, ସେଟା ଦେଖିବାକୁ ଆପଣଙ୍କର ଗୋଲ ଆଉ ତା ଚୋପାଟା ହେଉଛି ପତଳା, କିନ୍ତୁ ଆପଣଙ୍କର ଯେଉଁ ଲେମନ୍ଟା ରହିଛି ସେଟା ଆପଣଙ୍କର ଟିକେ ଅଣ୍ଡାକୃତି, ଆଉ ଟିକେ ତାର ଚମଡ଼ାଟା ଟିକେ ଟାଣ ଥାଏ। ଆଉ ଆପଣ ଦେଖିବେ ଲେମ୍ବୁରେ ଆପଣ ଦେଖିବେ ମଞ୍ଜି ବହୁତ କମ୍ ଥାଏ, ଆଉ ତାର ଫୁଲର ମାନେ ପାଖୁଡ଼ାର କଲର୍ ମଧ୍ୟ ଧଳା ପ୍ରାୟ ଥାଏ, ଗଛ ଝଙ୍କା ଝଙ୍କା ବି ପଡ଼ିଥାଏ। ଆଉ ଯେଉଁ ଅନ୍ୟାନ୍ୟ କିସମ ମଧ୍ୟ ରହିଛି ସେଗୁଡ଼ିକ ମଧ୍ୟରେ ଆପଣଙ୍କର ସୁଇଟ୍ ଲାଇମ୍ ରହିଛି, ପୁଣି ଆମର ରଙ୍ଗପୁର ଲାଇମ୍ ରହିଛି, ଯେଉଁ ରଙ୍ଗପୁର ଲାଇମ୍ଟା କହିଲା ସେଟା ଆପଣଙ୍କ ଆଚାର ପାଇଁ ବହୁତ ବଢ଼ିଆ। ଆପଣ ଯେଉଁ ପଚାରିଥିଲେ କିସମ ବିଷୟରେ, ସାଧାରଣତଃ ଆମର ଯେଉଁ ଲେମ୍ବୁ ଜାତୀୟର ବା ଯେଉଁ ଯେଉଁ ଗୋଲ ଛୋଟ ଛୋଟ ଲେମ୍ବୁ କାଗଜି ଲେମ୍ବୁ କହିଲା, ତାର ଅଛି ବିକ୍ରମ, ପ୍ରମଳିନୀ, ପିକେମନ୍, ଏଗୁଡ଼ା ସବୁ ବହୁତ ବଢ଼ିଆ କିସମ, ବା କାଗଜି ଲାଇମ୍ ଏଇଟା ତାର ବହୁତ ଉନ୍ନତ ଧରଣର କିସମ। ଆଉ ଆପଣଙ୍କର ଯେଉଁ ଲେମନ୍ କୁହାହେଲା, ଯେଉଁ ଗଙ୍ଗା କୋଳିଆ ଯେଉଁ ଲେମ୍ବୁ କରାଯାଉଛି, ସେଇଟା ମଧ୍ୟ ଦେଖିବା ତାର ଦୁଇ ପ୍ରକାର ଅଛି, ଗୋଟିଏ ହେଲା ଖଟା ଲେମନ୍, ଆଉ ଗୋଟେ ହେଲା ମିଠା ଲେମନ୍। ଇଏ ମଧ୍ୟ କାଗଜି ପରି ମଧ୍ୟ ବେଶୀ ଆଦର ନାହିଁ, କିନ୍ତୁ କାଗଜିଟା ବହୁତ ବ୍ୟବହାର କରାଯାଇଥାଏ, କିନ୍ତୁ ଲେମନ୍ଟା ଟିକେ କମ୍ ବ୍ୟବହୃତ କରାଯାଇଥାଏ। ଲେମନ୍ ଗଛଟା ଆମର ଶୀଘ୍ର ବଢ଼ିଥାଏ, ଏଥିରେ ଦେଖିବା ଆପଣ କାଗଜି ଲେମନ୍ ଠାରୁ ବଡ଼ ଧରଣର ସବୁଜ ରଙ୍ଗ ହୋଇଥାଏ। ଏଥିରେ ମଧ୍ୟ

0: କିସମ ରହିଛି, ତା ମଧ୍ୟରେ ଆମର ଯେଉଁ ଉନ୍ନତ କିସମ ଗୁଡ଼ିକ ଆମର ଓଡ଼ିଶାରେ ହେଉଛି ବା ଆମର ସବୁ ଭାରତୀୟ ସ୍ତରରେ କରାଯାଉଛି, ତା ମଧ୍ୟରେ ହେଉଛି ଭିଲାଫ୍ରାଙ୍କା, ଲିସବନ୍, ୟୁରେକା, ଆମର ନେପାଳୀ ରାଉଣ୍ଡ, ନେପାଳୀ ଓବ୍ଲଙ୍ଗ, ସେଭିଲ୍, ଏଇଭଳିଆ ସବୁ ନୂତନ ସବୁ କିସମ ସବୁ ରହିଛି।
1: ତ ଆଜ୍ଞା ଇନେ ଗୁଟେ କଥା କହନ୍, ଆମେ ତ ଲେମ୍ବୁ ଚାଷ କର୍ମା ଆଜ୍ଞା,
0: ଆଜ୍ଞା,
1: ତ ଇତାର୍ ଲାଗି କେନ୍ତା ପ୍ରକାର ଜଳବାୟୁ ଦରକାର ସେ ବିଷୟରେ କହନ୍ ଆଜ୍ଞା।
0: ସାଧାରଣତଃ ଆମର ଲେମ୍ବୁ ଗୋଟେ ହେଉଛି ଆମର ଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁ ଭଲ ହୋଇଥାଏ, ଆଉ ମଧ୍ୟ ସବଟ୍ରପିକାଲ ଯୋଉଟାକି ଆମର ଶୀତୋଷ୍ଣ ଜଳବାୟୁ ମଧ୍ୟ ଭଲ ପରଫର୍ମାନ୍ସ ଦେଇଥାଏ। କିନ୍ତୁ ଯଦି ଆପଣଙ୍କର ଟେମ୍ପରେଚର ବା ଉତ୍ତାପ ଯଦି ଆମର 100 ଡିଗ୍ରୀ ଫାରେନହାଇଟ୍ ଅଧିକ ହେଇଗଲା କିମ୍ବା 50 ଡିଗ୍ରୀ କମିଗଲା, ସେଭଳି ତାପମାତ୍ରା ଏଟା ଭଲ ହୋଇପାରିନଥାଏ। ଦେଖିବେ ଆପଣଙ୍କ ଜଳବାୟୁ ଯଦି ଆପଣ ବେଶୀ ଆର୍ଦ୍ରତା ଥାଏ ତାହେଲେ ଲେମ୍ବୁରେ ଯାଦୁରା ରୋଗ ଗୋଟେ ବେଶୀ ହୋଇଥାଏ। ସେ ଯାଦୁରା ରୋଗ ଆମର ବ୍ୟାକ୍ଟେରିଆଲ ଜନିତ ରୋଗ, ତେଣୁ ସମୁଦ୍ର ପତନ ଠାରୁ ଆମର 900 ମିଟର ଉଚ୍ଚ ଜମିରେ ଏହା ଚାଷ କରାଯାଇପାରିବ। କିନ୍ତୁ ଆମର ଯେଉଁ ଲେମନ୍ କୁହାଗଲା, ଲେମନ୍ଟା ଲେମ୍ବୁ ଠାରୁ ଟିକେ ଟାଣୁଆ ଗଛ, ଏହା ଆମର କ୍ଲାଇମେଟିକ ସ୍ଟ୍ରେସ କଣ୍ଡିସନ ହେଉ ସେଇଟା ମଧ୍ୟ କିଛି ଟଲରେଟ୍ ସେ କରିପାରିବ। ଏହା 1200 ମିଟର ସମୁଦ୍ର ପତନ ଉପର ଠାରୁ ମଧ୍ୟ ଚାଷ କରାଯାଇପାରିବ। ସାଧାରଣତଃ ଆମର ଉପକୂଳବର୍ତ୍ତୀ ଅଞ୍ଚଳରେ ଚାଷ ହୋଇପାରିଥାଏ, ଆଉ ଆମର କଳାହାଣ୍ଡି ଜିଲ୍ଲାରେ ମଧ୍ୟ କିଛି କିଛି ଅଂଶରେ ଆମର ଯେଉଁ କିସିଙ୍ଗା ଅନ୍ୟାନ୍ୟ ଅଞ୍ଚଳରେ ବି କରାଯାଇପାରୁଛି ସଫଳ ଭାବରେ।
1: ତ ଆଜ୍ଞା ଏଇଟା ତ ଆପଣ ଜଳବାୟୁ କଥା କହିଲେ, ତ ଏବେ ଗୋଟେ କଥା କହୁନ୍ ଯେ ଏଇ ଯେ ଲେମ୍ବୁ ଚାଷ ଲାଗି ଆଜ୍ଞା କେନ୍ତା ପ୍ରକାର ମାଟି ଦରକାର ଆଜ୍ଞା?
0: ଆମର ଯେକୌଣସି ଫସଲ ଚାଷ କରିବା ହେଲେ ମାଟିଟା ତ ନିହାତି ଦରକାର, ଭଲ ମାଟି ଥିବା ଦରକାର। କିନ୍ତୁ ଆମର ଯେଉଁ ଲେମ୍ବୁ ଯେହେତୁ ଗୋଟେ ଗଛ ରହୁଛି, ଏଥିପାଇଁ ଆପଣଙ୍କର ଉର୍ବର, ଦୋରସା ତଥା ନିଗିଡ଼ା ମାଟିରେ ଏଇଟା ବହୁତ ଭଲ ପରଫର୍ମାନ୍ସ ଦେଇଥାଏ। ଆଉ ମାଟିର ଅମ୍ଳତା ସାଧାରଣତଃ 5.5-7.5 ଭିତରେ ରହିଲେ ଇଏ ଚାଷ ବହୁତ ଭଲ ହୋଇପାରିଥାଏ। ଆଉ ଯେଉଁ ଆପଣଙ୍କର କଟନ୍ ସଏଲ୍ ରହିଲା କିମ୍ବା କୃଷ୍ଣ କାପାସ ମୃତ୍ତିକା କିମ୍ବା ମଟାଳ ମାଟିରେ ମଧ୍ୟ ଏଇ ଲେମ୍ବୁ ଚାଷ ଭଲ ଭାବରେ କରାଯାଇପାରିବ। ଆଉ ନଦୀକୂଳିଆ ଆମର ଯେଉଁ ମାଟି ରହିଛି ସେଇ ଅଞ୍ଚଳରେ ମଧ୍ୟ ଲେମ୍ବୁ ଚାଷ କରାଯାଇପାରିବ।
1: ତ ଆଜ୍ଞା ଗୋଟେ କଥା କହୁନ୍, ଏଇ ଲେମ୍ବୁ ଚାଷ ଯେତେବେଳେ ଆମେ କରୁଛୁ ଆଜ୍ଞା ଦେଖୁଛୁ ଯେ ଗଛେ କମ୍ ଫଲ ଧରସି, ତ ଆମେ କାଣା କଲେ ଇତାର ବଂଶ ବିସ୍ତାର ହେଇପାରବା, ମାନେ ଅଧିକ ଲେମ୍ବୁ ଫଳି ପାରବା, ସେ ବିଷୟରେ କହୁନ୍ ଆଜ୍ଞା।
0: ସାଧାରଣତଃ ଲେମ୍ବୁ ବଂଶ ବିସ୍ତାର 2 ପ୍ରକାର ହୋଇଥାଏ, ଗୋଟେ ଆମର ମଞ୍ଜିରୁ ହୋଇଥାଏ ତଥା ଗୋଟେ ଗୋଟେ ଗୁଟି କଲମୀ ଦ୍ୱାରା ମଧ୍ୟ ହୋଇଥାଏ। ମଞ୍ଜିରୁ ଯୋଉଟା ହୋଇଥାଏ ସେଇଟା ଟିକେ ଆମର ଗଛଟା ଭଲ ହୋଇନଥାଏ, କିନ୍ତୁ ଯୋଉଟା ଗୁଟି କଲମୀ କରୁଛନ୍ତି ଆମେ ତାରା ଆମେ 2-2 ଟାଇପ୍ ଗଛ ଗୋଟେ ପାଇପାରିବା। ତେଣୁ ଏଇ 2 ଉପାୟରେ ଆମର ବଂଶ ବିସ୍ତାର କରାଯାଇପାରିଥାଏ।
1: ତ ଆଜ୍ଞା ଏଇଟା ତ ଆପଣ କେନ୍ତା ଲେମ୍ବୁ ହେବା ସେ ବିଷୟରେ କହିଲେ
0: ଆଜ୍ଞା।
1: ତ ଯେତେବେଳେ ବି ଆମର ଚାଷୀ ଭାଇ ମାନେ ଲେମ୍ବୁ ଚାଷ କରିବେ ଆଜ୍ଞା, ସେମାନଙ୍କୁ ଗୋଟେ ଚାରା ଦରକାର ଆଜ୍ଞା
0: ଆଜ୍ଞା।
1: ତ ଆମେ କେନ୍ତା କରି ଚାରାକେ ପ୍ରସ୍ତୁତ କରିପାରମା, କେନ୍ତା କରି ଚାରା ପାଇପାରମା, ସେ ବିଷୟରେ କହନ୍ ଆଜ୍ଞା।
0: ମୁଁ ଆଗରୁ କହିଲି ଯେ ଆମର ଲେମ୍ବୁ ସାଧାରଣତଃ ବଂଶ ବିସ୍ତାର 2 ପ୍ରକାର ହେଉଛି, ଗୋଟେ ହେଲା ମଞ୍ଜିରୁ ଆଉ ଗୋଟେ ଆମର ଗୁଟି କଲମୀ ଦ୍ୱାରା ମଧ୍ୟ କରାଯାଇପାରୁଛି। ତ ସେଇ ଯେଉଁ ଆପଣଙ୍କର ମଞ୍ଜିରୁ ଚାରା କରାଯାଉଛି, ମଞ୍ଜି ବାହାର କରିବା ପାଇଁ ଆମକୁ ସେଇ ଫଳରୁ 2 ଫାଳ କରାଯିବା ଉଚିତ। ଫଳକୁ ଏମିତି କାଟିବା ଯଦ୍ୱାରା କି ସେ ମଞ୍ଜିଟା କଟିଯିବାର ଆଶଙ୍କା ନଥିବ। ସମାନ 2 ଫାଳ କରି କାଟି ସାରିଲା ପରେ ତାକୁ ହାତରେ ମୋଡ଼ିଦେଲେ ସେଇ ମଞ୍ଜି ଗୁଡ଼ାକ ଆପେ ବାହାରିଯିବ। ମଞ୍ଜିଟିକୁ ବାହାର କରିସାରିଲେ ତାକୁ ଆପଣ ଧୋଇଦେବାକୁ ପଡ଼ିବ ପାଣିରେ, ଧୋଇକି ତାକୁ ଛାଇରେ ଶୁଖାଇ ଦିଆଯିବ ଉଚିତ। ମଞ୍ଜି ଶୁଖିଗଲା ବେଳେ ସେଥିରେ ଆପଣଙ୍କ ବାବିଷ୍ଟିନ ହେଲା କି ଭିଟାମିକ୍ସ ପାୱାର ହେଲା, ସେଥିପାଇଁ ପାଉଁଶରେ ଗୋଳେଇକି ତାକୁ ଶୁଖାଇ ଦେବେ। 2-3 ସପ୍ତାହ ଶୁଖାଇ ସାରିଲା ପରେ ଯେଉଁ ଅଛି ଆପଣଙ୍କ ମାଟି ନିବିଡ଼ା ଦୁର୍ବଳ ଉର୍ବର ମାଟି ଅଛି ସେ ତଳିଘେରା ପ୍ରସ୍ତୁତ କରିକି ସେଥିରେ ଆମେ ମଞ୍ଜି ଗୁଡ଼ିକୁ ବୁଣିବାକୁ ପଡ଼ିବ। ଏଇ ଯେଉଁ ତଳିଘେରା ଆମେ ପ୍ରସ୍ତୁତ କରିବା, ତଳି ସାଧାରଣତଃ 1 ମିଟର ଓସାର ଆଉ 3 ଫୁଟ ଆପଣଙ୍କ ଲମ୍ବା ବିଶିଷ୍ଟ ହୋଇଥିବ ଆଉ 6 ଇଞ୍ଚ ଆମର ଉଚ୍ଚତା ଥିବ। ସେଇ ମାଟିକୁ ଆମେ ଭଲ ଭାବରେ ବିଶୋଧନ କରିକି ଯେଉଁ ମଞ୍ଜି ଗୁଡ଼ିକୁ ଆମେ ଆଣିଲେ ସେ ମଞ୍ଜି ଗୁଡ଼ିକୁ ପଟାଳିରେ ବୁଣିବାକୁ ପଡ଼ିବ। ମଞ୍ଜି ଲଗାଇବା ପୂର୍ବରୁ ଆମକୁ 4 ଇଞ୍ଚ ବ୍ୟବଧାନରେ ଆଉ 1 ଇଞ୍ଚ ଗଭୀରରେ ଆମେ ସେ ମଞ୍ଜି ଗୁଡ଼ିକୁ ଗାର ଟାଣିକି ପ୍ରତି ଲାଇନ୍ରେ ବୁଣିବା। ତାପରେ ଖତ ମାଟି ଦେଇକି ତାପରେ ନଡ଼ା ଘୋଡ଼େଇ ଦେବା। ନଡ଼ା ଘୋଡ଼େଇ ଦେଲେ କ'ଣ ହବ, ଆପଣ ଯେଉଁ ବାରମ୍ବାର ପାଣି ଦେଉଛନ୍ତି ସେଇଟାକୁ ଦେବା ଦରକାର ନାହିଁ। ତାପରେ ଟେମ୍ପରେଚର ବଢ଼ିକି ଆପଣ ଶୀଘ୍ର ଗଜା ହବ। ସାଧାରଣତଃ ଆପଣ ଦେଖିବେ ମଞ୍ଜି ଯେତେବେଳେ ବୁଣୁଛନ୍ତି, ମଞ୍ଜି ବୁଣିବାର ପ୍ରାୟ 15-20 ଦିନ ପରେ ଗଜାଟା ହୋଇଥାଏ। ଆଉ ସେଇ ଯେତେବେଳେ ଗଜା ବାହାରିଲା ତାର ଯେତେବେଳେ ଆପଣଙ୍କ 20-30 ସେଣ୍ଟିମିଟର ହେଇଯାଉଛି, ସେତେବେଳେ ଯାଇକି ଆପଣ ଆଉ ଗୋଟେ ସେକେଣ୍ଡାରୀ ନର୍ସରୀକୁ ନେଇକି ସେଟାକୁ ରୋପଣ କରାଯିବା ଉଚିତ। ଦେଖିବେ ସେଥିରେ ଆପଣ ଗଛ ଗୁଡ଼ିକ ଆପଣ 30-45 ସେଣ୍ଟି ଉଚ୍ଚତା ହେବା ପର୍ଯ୍ୟନ୍ତ ନର୍ସରୀ ବେଡ଼୍ ରଖିବେ, ତାପରେ କୁଣ୍ଡରେ ବା ପଲିଥିନ ମଧ୍ୟ ରଖାଯାଇପାରିବ। ଆଉ ଆପଣଙ୍କୁ ଆଉ ଗୋଟେ ମୁଁ ପଦ୍ଧତି କହିଥିଲି, ଆପଣ ଯେଉଁଟାକୁ ଆମର ଗୁଟି କଲମୀ, ସେଟା ସାଧାରଣତଃ ବର୍ଷା ଋତୁରେ କରାଯାଇପାରିଥାଏ। ସେଥିପାଇଁ ଆପଣଙ୍କୁ ବର୍ଷିକିଆ ଡାଳ ଦରକାର, ସେଥିରେ 30-40 ସେଣ୍ଟିମିଟର ଛାଡ଼ିକି 2.5 ସେଣ୍ଟିମିଟର ବା 1 ଇଞ୍ଚର ଗୋଟେ ମକଳାକୁ ବାହାର କରିକି ସେଥିରେ ଆମେ ସ୍ପାଗ୍ନମସ୍ ମାଟି ଦେଇକି ତାକୁ ଘୋଡ଼େଇ ଦେବା, ଯେଉଁଦ୍ୱାରା କି ଆପଣ ଦେଖିବେ 2-3 ମାସ ପରେ ସେଥିରୁ ଚେର ବାହାରିବା ଦେଖାଯିବ। ଯେଉଁ ଆପଣ ପଲିଥିନଟା ବାନ୍ଧିଥିବେ ସେ ଗୁଟି କଲମୀରେ ସେଟା ଆପଣଙ୍କର ଧଳା ପଲିଥିନ ହେବା ଦରକାର, ଯେଉଁଦ୍ୱାରା କି ଆପଣଙ୍କର ଯେଉଁ ଚେରଟା ଅଛି ସେ ଚେରଟା ଆପଣଙ୍କର ଦେଖାଯିବ। ଆଉ 3 ମାସ ପରେ ଯେତେବେଳେ ବାହାରିଥାଏ ତାକୁ ସେ ଡାଳରୁ କାଟିକି ଆଣିକି ଆମକୁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଆମର ଯେଉଁ କୁଣ୍ଡ ଗୁଡ଼ିକୁ ବା ଆପଣଙ୍କର ପଲିଥିନ ପଟ୍ରେ ଖତ ମାଟି ବାଲିର ମିଶ୍ରଣରେ ସେଥିରେ ସେଇ ଡାଳ ଗୁଡ଼ିକ ଯେଉଁ କଟା ହେଲା କାଟିକି ଆଣି ତାକୁ ଲଗାଯାଇଥାଏ। ଯେତେବେଳେ ଏଇଟା ଆପଣ ଲଗାଯିବାର 6 ମାସ ପରେ ଇଏ ଆପଣଙ୍କ ମୁଖ୍ୟ ଜମିରେ ରୋପଣ କରିବା ପାଇଁ ଏଇଟା ଉପଯୁକ୍ତ ହୋଇଥାଏ।
1: ତ ଆଜ୍ଞା ଏଇଟା ତ ଆପଣ କେନ୍ତା କରି ଜମି ପ୍ରସ୍ତୁତ କରିବେ ଲେମ୍ବୁ ଗଛ ଲଗାଇବାର ଆଗରୁ ସେ ବିଷୟରେ କହିଲେ ଆଜ୍ଞା। ତ ଇନେ ଗୋଟେ କଥା କହୁନ ଆଜ୍ଞା, ଆମେ କେନ୍ତା କରି ଏଇ ଯେ ଲେମ୍ବୁ ଚାରା ମାନଙ୍କୁ ରୋପଣ କରମା, କେନ୍ତା କରି ରୋପିଲେ ଆଜ୍ଞା ଠିକ ହିସାବରେ ଆମର ଲେମ୍ବୁ ଗଛ ହେଇପାରବା, ସେ ବିଷୟରେ କହୁନ ଆଜ୍ଞା।
0: ଏଇଟା ଗୋଟେ ଭଲ ପ୍ରଶ୍ନ, ଯେହେତୁ ଆମର ଲେମ୍ବୁ ଚାରାଟା ଲଗାଇବା ଉପରେ ହିଁ ଆମର ଅମଳଟା ଡିପେଣ୍ଡ କରିଥାଏ କେମିତି ଲଗାଇବା। ତ ଏଇ ଯେଉଁ লেম্বু চারা রোপণ করা সাধারণত আমাকে দেখা যাই যে আমার যদি অনুর্বর মাটি আছে তাহলে গোটে মিটর গোটে মিটর গোটে মিটর মানে সে যে গাতটা খোলা গাতর লম্বা।

0: ପ୍ରସ୍ତ ଆଉ ଗଭୀରଟା ସବୁ ଜାଗା ଗୋଟେ ମିଟର ହେବା ଦରକାର, କିନ୍ତୁ ଯଦି ଆମର ମାଟି ଉର୍ବର ଅଛି ତାହେଲେ 2 ଫୁଟ ଲେଖାଏଁ ଖୋଦିଲେ ମଧ୍ୟ ଗାତ ଚଳିବ। ତେଣୁ ସମତଳ ମାଞ୍ଚରେ ଯେଉଁଟା ଉର୍ବର ମାଟି ଅଛି ସେଥିରେ ଆମର 60-60 ସେଣ୍ଟିମିଟର ଦେଲେ ହେବ, କିନ୍ତୁ ଯେଉଁଟା ଅନୁର୍ବର ମାଟି ଅଛି ସେଥିରେ ଆମକୁ ଗୋଟେ ମିଟର ଲେଖାଏଁ ମାନେ ଲମ୍ବା ପ୍ରସ୍ତ ଉଚ୍ଚତା ସବୁ ଯାକ ଗାତ ଖୋଳିକି ଗାତରେ ଆମକୁ ଖତ ମାଟି ଦେଇକି ଆମକୁ ଗଛ ଗୁଡ଼ିକୁ ଲଗାଇବାକୁ ପଡ଼ିବ। ପ୍ରତି ଗାତରେ ଆପଣଙ୍କୁ 2-3 ଟୋକେଇ ଆମର ସଢା ଗୋବର ଖତ ଦେବେ, ଆଉ 2 କେଜି ଖଣ୍ଡେ ସୁପର ଫସଫେଟ୍ କିମ୍ବା ହାଡ଼ ଗୁଣ୍ଡ ଆଉ 500 ଗ୍ରାମ ପଟାସ ଦେଇକି ଆମକୁ ଗଛକୁ ଲଗାଇବାକୁ ପଡ଼ିବ। ସେ ଖତ ସାଥିରେ ଯେଉଁ ଆମେ ଜୈବିକ ସାର ମଧ୍ୟ କିଛି ମିଳୁଛି ବା ରାଲି ମିଲ୍ ହେଲା କିମ୍ବା ଆମର ଷ୍ଟେରା ମିଲ୍ ହେଲା କିମ୍ବା ହିନ୍ ମିଲ୍, ଏଗୁଡ଼ିକୁ ମଧ୍ୟ ଆମେ ଦେଇକି ଗଛ ଲଗାଇଲେ ଭଲ ପରଫର୍ମାନ୍ସ ଦେବ। ଆଉ ଗୋଟେ ପ୍ରୋବ୍ଲେମ୍ ହେଲା ଆପଣଙ୍କ ଉଇ ଲାଗିବାର ସମ୍ଭାବନା ଥାଏ, ତେଣୁ ସେ ଉଇ ନ ଲାଗିବା ପାଇଁ ଆମକୁ କ୍ଲୋରୋପାଇରିଫସ୍ ବା ଥିମେଟ୍ ଜାତୀୟ ଉଇନାଶକ ଔଷଧ ପ୍ରୟୋଗ କରିବାକୁ ପଡ଼ିଥାଏ।
1: ତ ଆଜ୍ଞା ଏଇଟା ତ ଆପଣ କେନ୍ତା କରି ଲେମ୍ବୁ ଗଛକେ ଲଗେଇବା ସେ ବିଷୟରେ କହିଲେ ଆଜ୍ଞା, ତ ଇନେ ଗୋଟେ କଥା କହୁନ ଆଜ୍ଞା, ଏଇ ଯେନ୍ ଲେମ୍ବୁ ଗଛରେ ଆମେ କେନ୍ତା କରି ଖାଦ୍ୟ ସାର ପରିଚାଳନା କରିପାରମା, ଇତା ଲାଗି ଆର କାଣା କରିବାକୁ ପଡ଼ବା ସେ ବିଷୟରେ କହୁନ ଆଜ୍ଞା।
0: ସାଧାରଣତଃ ଏଇଟା ହେଉଛି ନ୍ୟୁଟ୍ରିଏଣ୍ଟ ଲଭିଙ୍ଗ ପ୍ଲାଣ୍ଟ, ମାନେ ଆମର ଖତ ସାର ଯେତେ ଆମେ ଭଲ ଭାବରେ ଦେବା ଗଛ ସେତେ ତାର ଗ୍ରୋଥ ଭଲ ହୋଇଥାଏ। ତେଣୁ ଆମକୁ ଗୋଟେ ବଡ଼ ଲେମ୍ବୁ ଗଛ ପାଇଁ ପ୍ରାୟ ଆମର 500 ଗ୍ରାମ ଆମର ଯବକ୍ଷାରଜାନ ସାର ଦରକାର ହେଉଛି, ପ୍ରାୟ 150 ଗ୍ରାମ ଫସ୍ଫରସ୍ ଆଉ ପ୍ରାୟ ପାଖାପାଖି 500 ଗ୍ରାମ ପୋଟାସ ଜାତୀୟ ସାର ଦରକାର ହୋଇଥାଏ। ଏହି ସାର ଗୁଡ଼ିକୁ ପାଇବା ପାଇଁ ଆମେ ୟୁରିଆ କିମ୍ବା ଆମର ସିଙ୍ଗଲ ସୁପର ଫସ୍ଫେଟ୍ DAP କିମ୍ବା ଆମର ମ୍ୟୁରେଟୋ ପୋଟାସ ଜାତୀୟ ସାରକୁ କନ୍ଭର୍ସନ କରି ଆମେ ପ୍ରୟୋଗ କରିପାରିବା। ଯଦି ଆମର ଗୋଟେ ବର୍ଷିକିଆ ଗଛ ହେଉଛି ତାହେଲେ ପାଖାପାଖି 150 ଗ୍ରାମ ଆମର ଲାଗୁ ଯବକ୍ଷାରଜାନ ଆଉ ପାଖାପାଖି 75 ଗ୍ରାମ ଫସ୍ଫରସ୍ ଆଉ 150 ଗ୍ରାମର ପୋଟାସ ଜାତୀୟ ସାର ଦରକାର ହେଉଛି। ଏହି ସାର ଗୁଡ଼ିକୁ ଆମେ ସମାନ 2 ଭାଗ କରିକି ପ୍ରଥମ ଭାଗଟା ଦେବା ଜୁଲାଇ ମାସରେ ମାନେ ବର୍ଷା ପ୍ରାରମ୍ଭରେ, ଆଉ ଦ୍ୱିତୀୟ ଭାଗଟା ଦେବା ଆମେ ବର୍ଷା ସରି ଆସୁଥିବ ବା ସେପ୍ଟେମ୍ବର ଅକ୍ଟୋବର ମାସରେ ଫାର୍ଷ୍ଟ ୱିକ୍ରେ ଆମେ ଦେଇପାରିବା। ମନେକର ଗଛର ବୟସ ଗୋଟେ ବର୍ଷ ହୋଇଛି ତାହେଲେ ଗଛଠାରୁ ଫୁଟେ ଛାଡ଼ିକି ଗୋଟେ ରିଙ୍ଗ କରିବା, ସେ ରିଙ୍ଗରେ ପ୍ରଥମେ ଖତ ତାପରେ ପ୍ରଥମ ସ୍ପ୍ଲିଟ୍ କେମିକାଲ ଫର୍ଟିଲାଇଜର ଦେବା, ତାପରେ କଳା ଆପଣଙ୍କ ବର୍ଷା ସରିଯାଉଛି ସେକେଣ୍ଡ ସ୍ପ୍ଲିଟ୍ଟାକୁ ବାକି ଯେତିକି ରହିଲା ସେଟାକୁ ଆମେ ସେପ୍ଟେମ୍ବର ମାସରେ ସେଇ ନାଳରେ ଆମେ ଦେଇପାରିବା ବା ଟ୍ରେଞ୍ଚ ଯେଉଁ କରିଥାଏ ସେଥିରେ ଆମେ ଦେବାକୁ ପଡ଼ିଥାଏ। ଏଇଟା ତ କଲେ ଆମର ମୁଖ୍ୟ ଖାଦ୍ୟ ସାର, ଆଉ ଗଣସାର ଉପାୟରେ ଆମର ଯେଉଁ ଅଣୁସାର ଯେଉଁଟା କହୁଛନ୍ତି, ଅଣୁସାର ମଧ୍ୟରେ ଆମର ଗଛରେ ଆମର ଲେମ୍ବୁ ଜାତୀୟ ଗଛକୁ ବହୁତ ପରିମାଣରେ ଦରକାର, ଯେମିତି ଆମର ଜିଙ୍କ ରହିଲା କିମ୍ବା ଆଇରନ୍ ରହିଲା, ମାଙ୍ଗାନିଜ ରହିଲା, କପର ରହିଲା, ମଲିବଡିନମ୍ ରହିଲା, ବୋରନ୍ ରହିଲା, ଏଗୁଡ଼ିକୁ ଆମେ ନିଶ୍ଚୟ ଦେବା ବିଧେୟ। ଯେତେବେଳେ ଗଛର ମାନେ ପତ୍ରଗୁଡ଼ିକ ଆମର କଅଁଳିଆ ହୋଇଥିବ ସେଇ ଅବସ୍ଥାରେ ହିଁ ଆମକୁ ଏଇ ଯେଉଁ ଅଣୁସାର ଗୁଡ଼ିକ ରହିଲା ସେ ଅଣୁସାରକୁ ମିଶ୍ରଣକୁ ଆମେ ପ୍ରୟୋଗ କରିବାକୁ ପଡ଼ିବ। ସେଗୁଡ଼ିକୁ 3 ml ଗୋଟେ ଲିଟର ପାଣିରେ ମିଶାଇକି 2 ଥର ଆମେ ମିନିମମ୍ ସ୍ପ୍ରେ କରିବାକୁ ପଡ଼ିବ, ଥରେ ହେଲା ନଭେମ୍ବର ମାସରେ ଆଉ ଗୋଟେ ଦେବେ ଆମର ମାର୍ଚ୍ଚ ମାସରେ, କାରଣ ଏଇ ସମୟରେ ତାର ପତ୍ରଗୁଡ଼ିକ ସବୁ କଅଁଳିଆ କଅଁଳିଆ ବାହାରିଥାଏ। ସେଇ ସମୟରେ ଆମେ ଯଦି ପ୍ରୟୋଗ କରିପାରିବା ତାହେଲେ ଗଛ ବହୁତ ଭଲ ଭାବରେ ଖାଦ୍ୟ ସାର ଗ୍ରହଣ କରିପାରିବ। ଯେତେ ଆମେ ଖାଦ୍ୟ ସାର ଦେଲେ ଖାଦ୍ୟ ସାର ଦେଇସାରିଲା ପରେ ଆମକୁ ଜଳସେଚନ କରିବାକୁ ପଡ଼ିବ। ସାଧାରଣତଃ ଆପଣଙ୍କର ଖରାଦିନେ ଆଉ ଶୀତ ଦିନେ ଆମକୁ ପାଣି ଦେବା ନିହାତି ଦରକାର। ଆଜିକାଲି ଡ୍ରିପ୍ ଇରିଗେସନ୍ ବାହାରିଲାଣି, ଡ୍ରିପ୍ ଇରିଗେସନ୍ ମାଧ୍ୟମରେ ଆମେ ଯଦି ଜଳସେଚନ କରିବା ତାହେଲେ ଆମେ ଜଳ ଯେଉଁ ଆମର ନଷ୍ଟ ହୋଇଯାଉଛି ସେ ନଷ୍ଟକୁ ମଧ୍ୟ ରକ୍ଷା କରିକି ଆମେ ଯେତିକି ପରିମାଣ ଦରକାର ସେତିକି ପରିମାଣରେ ଆମେ ଜଳ ଦେଇପାରିବା। ଆଉ ଗୋଟେ ଡ୍ରିପ୍ରେ ଆଉ ଗୋଟେ ହେଉଛି ଆପଣଙ୍କର ଭଲ ଉପାୟ ହେଲା ଯେ ସେଥିରେ ଆମେ ଫର୍ଟିଲାଇଜର ମଧ୍ୟ ମିକ୍ସ କରିକି ମଧ୍ୟ ଦେଇପାରିବା, ଯେଉଁଟାକୁ ଆମେ ଫର୍ଟିଗେସନ୍ କହୁଛୁ। ତେଣୁ ଆମର ଶୀତ ଦିନ ଦେଖି ଆପଣଙ୍କ ପ୍ରାୟ 15 ଦିନ ଅନ୍ତରେ ଜଳ ଦେଲେ ହେବ, ଆଉ ଯଦି ଆପଣ ଖରାଦିନ ହେଉଛି ତାହେଲେ ମିନିମମ୍ 7-8 ଦିନ ଅନ୍ତରେ ଜଳସେଚନ କରିବାକୁ ପଡ଼ିଥାଏ। ଆଉ ଗୋଟେ ଯେଉଁ ମୁଖ୍ୟ ଜିନିଷ ହେଲା ଟ୍ରେନିଂ ପ୍ରୁନିଂ, ଦେଖି ଆପଣଙ୍କର ପ୍ରୁନିଂ କରିବା ନିହାତି ଦରକାର ଅଛି, ଆମେ ତାକୁ କାଟ ଛାଣ୍ଡ କହୁଛୁ। ତେଣୁ ଲେମ୍ବୁ ଗଛରେ କାଟ ଛାଣ୍ଡ କେତେବେଳେ କରିବାକୁ ପଡ଼ିଥାଏ, 45 ସେଣ୍ଟିମିଟର ପର୍ଯ୍ୟନ୍ତ ସିଧା ବଢ଼ିବାକୁ ଦେବେ। ଗଛରେ ଆପଣଙ୍କର ଯେଉଁ କମଳରେ ପାଣି ପୁଆ ଗୁଡ଼ିକ ବାହାରିଥାଏ ସେ ପାଣି ପୁଆ ଗୁଡ଼ିକ ଆପଣ ଗୋଟେ ମୋଟା ମୋଟା ଡାଳ ଗୁଡ଼ିକ ସିଧା ଲାଗି ପଡ଼ିଥାଏ, ସେଗୁଡ଼ିକ ଆମର ଅଦରକାରୀ ଡାଳ ଗୁଡ଼ିକ, ତାକୁ ମୂଳରୁ କାଟିକି ଆମେ ବ୍ଲାଇଟକ୍ସ ବା ଆମର ବୁଡେକ୍ସ ପେଷ୍ଟ ଦେବାକୁ ପଡ଼ିଥାଏ।
1: ତ ଆଜ୍ଞା ଗୋଟେ କଥା କହନ ଯେ ଆମର ଚାଷୀ ଭାଇ ମାନେ ନିହାତି ଭାବେ ଜାଣିବା ଲାଗି ଚାହୁଁଛନ୍ ଯେ ଗୋଟେ ଲେମ୍ବୁ ଗଛେ କେତେ ଫଳ ହେଇପାରବା, ତାର ଅମଳ ସମୟ କେନ୍ଟା, କେନ୍ ସମୟରେ ଆମେ ଲେମ୍ବୁ କେ ତୁଲି ପାରମା? ଆଜ୍ଞା,
0: ସାଧାରଣତଃ ଆମେ କହୁଛୁ, ଆଗରୁ କହିଛି, ଲେମ୍ବୁଟାକୁ ଆମେ ବର୍ଷା ଦିନେ ଲଗେଇବା ଉଚିତ, ମାନେ ଜୁଲାଇ ମାସ ଲଗା ହେଉଛି, ତ ଗଛ ଲଗେଇବାର ପ୍ରାୟ 3-4 ବର୍ଷ ପରେ ହିଁ ଫଳ ଆସିଥାଏ। ତ ପ୍ରଥମ ଫଳଟାକୁ ଆମେ ଆଲାଉ କରିବାନି, ତ ସେଇ ଯେଉଁ ଫଳ ଆସିଲା 3-4 ବର୍ଷ ପରେ ଫୁଲ ଆସିବ, ଫୁଲ ଫୁଟିବାର 6 ମାସ ପରେ ଆମେ ଫଳ ତୋଳିବା ପାଇଁ ଏଇଟା ଉପଯୁକ୍ତ ହୋଇଥାଏ। ବର୍ଷ ସାରା ଲେମ୍ବୁ ମିଳୁଛି ମଧ୍ୟ ଦେଖିବେ ମୁଖ୍ୟତଃ ଆପଣଙ୍କର ବର୍ଷା ଦିନ ହିଁ ଏଇଟା ବେଶୀ ମିଳୁଛି, ମାନେ ଜୁଲାଇରୁ ସେପ୍ଟେମ୍ବର, ଆଉ ଗୋଟେ ସିଜନ୍ ମଧ୍ୟ ତାର ଅଛି ଆପଣଙ୍କର ମାର୍ଚ୍ଚରେ ଆଉ ଜୁନ୍ରେ ମଧ୍ୟ ଫଳ କିଛି ମିଳିଥାଏ। ଯଦି ଆପଣମାନେ ଆମେ ଡିସ୍କସନ୍ ଯେମିତି କରିବା ଅନୁସାରେ ସେହି ପରିମାଣ ଖତ ସାର କିମ୍ବା ଆମେ ଜଳ ପରିଚାଳନା କରିପାରିଥିବା ବା ଆମର ପରବର୍ତ୍ତୀ ଯତ୍ନ ନେଇପାରିଥିବା ତାହେଲେ ହାରାହାରି ଗୋଟେ ବଡ଼ ଲେମ୍ବୁ ଗଛରୁ ପ୍ରାୟ ଆମେ 2000-3000 ପର୍ଯ୍ୟନ୍ତ ଫଳ ଅମଳ କରିପାରିବା ଗୋଟେ ଗଛ ପିଛା। ଆଜ୍ଞା, ତେଣୁ ସେଇଗୁଡ଼ାକ ଯଦି ଆମେ ଗୋଟେ ମିନିମମ୍ 50 ଟଙ୍କା ମଧ୍ୟ ବିକ୍ରି କଲେ ଗୋଟେ ଗଛ ପିଛା ମିନିମମ୍ 2000 ଟଙ୍କା ଆମେ ପାଇପାରିବା, ମିନିମମ୍। ଆଉ ସେ ଅନୁସାରେ ଆମେ ଏକର ପିଛା ଆମେ ପାଖାପାଖି 60-70 ହଜାର ଟଙ୍କା ଗୋଟେ ହେକ୍ଟର ପିଛା ଆମେ ଅମଳ କରିପାରିବା, ମାନେ ଆମେ ଅଧିକା ଲାଭବାନ ହୋଇପାରିବା।
1: ଯାହା ହଉ ଆଜ୍ଞା, ଆପଣ ଆମର ବୈଠକକେ ଆସିଲେ, ଆଉ ବୈଜ୍ଞାନିକ ପ୍ରଣାଳୀରେ କେନ୍ତା କରି ଲେମ୍ବୁ ଚାଷ କରିପାରମା ସେ ବିଷୟରେ କହିଲେ, ଆମର ଚାଷୀ ଭାଇମାନେ ଶୁଣିଲେ। ଆମେ ନିହାତି ପକ୍ଷେ ଆମେ ଆଶା କରମା ଯେ ଆମର ଯେନ୍ମାନେ ବି ଆମର କାର୍ଯ୍ୟକ୍ରମ ଶୁଣୁଛନ୍ ସେମାନେ ଘରେ ଲେମ୍ବୁ ଗଛ ଲଗନ୍, କି ନେଲେ ବଗିଚାରେ ଲେମ୍ବୁ ଗଛ ଲଗନ୍, ଆଉ ନିଜେ ଖାଇବା ସାଙ୍ଗେ ସାଙ୍ଗେ ଲେମ୍ବୁ ବିକି କରି 2 ପଇସା ପନ୍ ଆଉ ଲାଭବାନ ହୁଅନ୍। ଏତେ ସୁନ୍ଦର ସୁନ୍ଦର କଥା କହିଥିବାରୁ ଆପଣଙ୍କ ଅନୁଷ୍ଠାନ ତରଫରୁ, ଆକାଶବାଣୀ ତରଫରୁ ଆପଣଙ୍କ ଅନେକ ଅନେକ ଧନ୍ୟବାଦ ଆଉ ଜୁହାର ଆଜ୍ଞା।
0: ଧନ୍ୟବାଦ, ନମସ୍କାର।
2: ତୁଇ ଶୁଣିଲୁ ଭେ?
3: ଶୁଣିଲି ନାନୀ,
2: ମୁଇଁ ବି ଶୁଣିଲି, କେତେ ନୂଆ କଥା ଜାଣିପାରିଲି।

0: 2 ବର୍ଷର ଯାତ୍ରା ବିକଶିତ କାହାଣୀ ଲେଖିଛି ଲୋକଙ୍କ ସରକାର।
1: ସମୃଦ୍ଧ ଓଡ଼ିଶା ପାଇଁ ସୁଦୃଢ଼ ଭିତ୍ତିଭୂମି, ସଂଯୋଗ, ସମୃଦ୍ଧି ଓ ସଶକ୍ତିକରଣର ନୂଆ ଅଧ୍ୟାୟ ଲେଖିଛନ୍ତି ଲୋକଙ୍କ ସରକାର। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ମାଧ୍ୟମରେ ବିଦ୍ୟୁତ ଭିତ୍ତିଭୂମିର ସୁଦୃଢ଼ୀକରଣ,
0: ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡ଼ିଶା, ଗାଁଠୁ ସହର ସବୁଠି ମିଳୁଛି ଉନ୍ନତ ଚିକିତ୍ସା ସେବା ଓ ସାମାଜିକ ସୁରକ୍ଷା, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ପ୍ରାଥମିକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବ୍ୟାପକ ସୁଦୃଢ଼ୀକରଣ,
1: ବିକଶିତ ଓଡ଼ିଶାର ନୂଆ ପରିଚୟ, ଜ୍ଞାନ, ଦକ୍ଷତା ଓ ସୁଯୋଗ। ସେଇଥିପାଇଁ ଲୋକଙ୍କ ସରକାର ନେଇ ଆସିଛନ୍ତି ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା, ଶିକ୍ଷାରେ ଅଗ୍ରଗତି, ଦକ୍ଷତାରେ ସଶକ୍ତିକରଣ, ବିକଶିତ ଓଡ଼ିଶାର ସଂକଳ୍ପ,
0: ବିକାଶର ଧାରା ଓଡ଼ିଶା ସାରା।
2: ଗୀତ ଗଜଲ କ୍ରମରେ ଶୁଣୁଛନ୍ତି ଆପଣ ଗୀତ, କଣ୍ଠ ଏବଂ ସଙ୍ଗୀତ ସୋନୁ ନିଗମ।

0: ଲୋକଙ୍କ ସରକାରଙ୍କର 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା।
1: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ ହିତରେ ଲୋକଙ୍କ ସରକାର। ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ MSP ମିଳୁଛି। ତ୍ୱରିତ MSP ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ। CM କିଷାନ ଯୋଜନାରେ ଚାଷୀ ପରିବାରକୁ ଆର୍ଥିକ ସହଯୋଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବସିଡି। ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି।
0: ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା। ଯୁବଶକ୍ତିଙ୍କ ଦକ୍ଷତା, ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ।
1: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ, ଦୁର୍ନୀତି ମୁକ୍ତ ଶାସନ।
0: ବିକାଶର ଧାରା ଓଡ଼ିଶା ସାରା।
2: ଆଞ୍ଚଳିକ ଗୀତକ୍ରମରେ ଆପଣ ଶୁଣୁଛନ୍ତି ସମ୍ବଲପୁରୀ ଗୀତ। କଣ୍ଠଶିଳ୍ପୀ ହେଲେ ଖଦାଲ ସାହୁ। ଶିଳ୍ପୀ ଏଥର ଗାଇଛନ୍ତି ଶଙ୍କର୍ଷଣ ମିଶ୍ରଙ୍କ ରଚନା।
3: ହାଇଲୁ ମନ୍ଥରା ବିପତ୍ତିର ପସରା କେନ୍ତା କରୁମ ସତେ କଲୁ, ହାଇଲୁ ମନ୍ଥରା ବିପତ୍ତିର ପସରା କେନ୍ତା କରୁମ ସତେ କଲୁ। ଠିକ ବେଲା ଘଡ଼ି ଜାନି କରି ବୁଢ଼ୀ, ଠିକ ବେଲା ଘଡ଼ି ଜାନି କରି ବୁଢ଼ୀ ଟଟି।

ହେଲା ସପନ କି ସତ ଶୁଣି ରୋଜା ବୁଢ଼ା ହେଇଗଲା ବେଳା ବୋହେଲା ସପନ କି ସତ ଆଲୋ ମୋର କହି କେହି ପରା ନର ସହି ପରା ନର ସହି ପରା ନର ସହି ରଜା ହେଉ ତୋର।

ଆଞ୍ଚଳିକ ଗୀତକ୍ରମରେ ଶୁଣୁଥିଲେ ସମ୍ବଲପୁରୀ ଗୀତ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଅନୁରୋଧରେ କେତୋଟି ଓଡ଼ିଆ କଥାଚିତ୍ର ଗୀତ। ଗୌରୀ କଥାଚିତ୍ରରୁ ପ୍ରଥମ ଗୀତଟି କଣ୍ଠଦାନ କରିଛନ୍ତି ବାଣୀ ଜୟରାମ ଓ ଚିତ୍ତ ଜେନା। ଗୀତ ରଚନା ମଧୁସୂଦନ ରାଓ, ସଙ୍ଗୀତ ନିର୍ଦ୍ଦେଶନା ପ୍ରଫୁଲ୍ଲ କର। ଗୀତଟି ପାଇଁ ମେଦିନୀପୁର ଭବାନୀପାଟଣା କଳାହାଣ୍ଡିରୁ ଅନୁରୋଧକାରୀ ଶ୍ରୋତା ହେଲେ ଭୁବନ ରାଉତ।

କାମଠୁଣା ଭବାନୀପାଟଣା କଳାହାଣ୍ଡିରୁ ଆପଣ ହେଲେ ଟି ଭାନୁପ୍ରସାଦ ରାଓ। ଆପଣ ଶୁଣିବା ପାଇଁ ଚାହାନ୍ତି ସୁନା ପଞ୍ଜୁରୀ କଥାଚିତ୍ରରୁ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ସୋନୁ ନିଗମ ଏବଂ କବିତା କ୍ରିଷ୍ଣମୂର୍ତ୍ତି। ଗୀତ ରଚନା ନିଜାମ। ସଙ୍ଗୀତ ନିର୍ଦ୍ଦେଶନା ଅମରେନ୍ଦ୍ର ମହାନ୍ତି।

ଧନରେ ରଖିବୁ ଶପଥ ମୋର କଥା ଚିତ୍ରରୁ ପରବର୍ତ୍ତୀ ଗୀତଟି। କଣ୍ଠଶିଳ୍ପୀ ହେଲେ ଅଭିଜିତ ଓ ନିବେଦିତା। ଗୀତ ରଚନା ଡକ୍ଟର ନିର୍ମଳ ନାୟକ। ସ୍ୱର ସଂଯୋଜନା ଶାନ୍ତିରାଜ ଖୋସଲା। ଗୀତଟି ପାଇଁ ବଳଦିଆ ମାଳ ଜୁନାଗଡ଼ ଜିଲ୍ଲା କଳାହାଣ୍ଡିରୁ। ଅନୁରୋଧକାରୀ ଶ୍ରୋତା ହେଲେ ଚନ୍ଦ୍ରହାସ୍ୟ ମେହେର।

ଖଡ଼ିଆଳ ଜିଲ୍ଲା ନୂଆପଡ଼ାରୁ ଆପଣ ହେଲେ ଭାରତ ଭୂଷଣ ଖମାରୀ। ଆପଣ ଶୁଣିବା ପାଇଁ ଚାହାନ୍ତି ରାଜା ରାଣୀ କଥାଚିତ୍ରରୁ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଶୁଭାଶିଷ ଓ ଇରା ମହାନ୍ତି। ଗୀତ ଓ ସଙ୍ଗୀତ ସ୍ୱରୂପ ନାୟକ।

ସୁନା ପଞ୍ଜୁରୀ କଥାଚିତ୍ରରୁ ଏଥର ଆସନ୍ତୁ ଶୁଣିବା ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି କବିତା କ୍ରିଷ୍ଣମୂର୍ତ୍ତି ଏବଂ ପ୍ରସେନଜିତ ମହାନ୍ତି। ଗୀତ ରଚନା ଶୀର୍ଷାନନ୍ଦ ଦାସ କାନୁନଗୋ। ସଙ୍ଗୀତ ନିର୍ଦ୍ଦେଶନା ଅମରେନ୍ଦ୍ର ମହାନ୍ତି। ଗୀତଟି ପାଇଁ ଡୁମାଲ ଉଦିତ ନାରାୟଣପୁର ଭବାନୀପାଟଣା ଜିଲ୍ଲା କଳାହାଣ୍ଡିରୁ। ଅନୁରୋଧକାରୀ ଶ୍ରୋତା ହେଲେ ଇନ୍ଦ୍ରମଣି ସାହୁ।

ರಾಧಾನಿ ರಾಧಾನಿ ರಾಮ ಸಗಮ ಪ ಗ ಪ ಮ ಗ ಸಗಮ ಪ ಮ ಗ ದಾಸ

ଆକାଶବାଣୀ ଭବାନୀପାଟଣା, ସମୟ ରାତି 11:45। ଆସନ୍ତୁ ଜାଣିନେବା ଆଗାମୀକାଲି ପ୍ରଥମ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ସକାଳ 6:10 ପ୍ରଚାର କରିବୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଚେତନା ଚିନ୍ତନ 6:30। 6:35 ଶୁଣିପାରିବେ ଶ୍ରୀମଦ୍ ଭାଗବତ। ସକାଳ 7:25 ସୂଚନା ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା। ଚାଷର କଥା 7:40। 7:45 ଶୁଣିବେ ଗୀତ ଗୀତାଞ୍ଜଳି। 8:30 ରହିଛି ସଙ୍ଗୀତ ଲହରୀ। 8:45 ଶୁଣିବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। 9:00 କେତୋଟି ହିନ୍ଦୀ କଥା ଚିତ୍ର ଗୀତ ଏବଂ କେତୋଟି ଓଡ଼ିଆ କଥା ଚିତ୍ର ଗୀତ ପ୍ରଚାର କରିବୁ 9:30। ପୂର୍ବାହ୍ନ 10:00 ଶୁଣିବେ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ। ବିଷୟ ରହିଛି ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ଯୋଗ ବିଶେଷଜ୍ଞ ରହିବେ ମଞ୍ଜୁଳା ମିଶ୍ର ଏବଂ ସୁରେଶ କୁମାର ମହାପାତ୍ର। ଏ ଥିଲା ଆଗାମୀକାଲି ପ୍ରଥମ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ। ଚଳିତ ଅଧିବେଶନକୁ ଏଇଠି ରଖୁଛୁ। କାର୍ଯ୍ୟକ୍ରମ ନେଇ ପୁଣି ଉପସ୍ଥିତ ହେବୁ ଆଗାମୀକାଲି ପ୍ରାତଃ 5:55। ସେତେବେଳେ ଯାଏ ବିଦାୟ ଦିଅନ୍ତୁ। ଶୁଭରାତ୍ରି। ଜୟ ହିନ୍ଦ୍।